ଆକାଶବାଣୀ ରାଉରକେଲା। ଆଜି ରବିବାର 1948 ଶତାବ୍ଦ, ଆଷାଢ଼ 23 ଦିନ, 2026 ମସିହା, ଜୁଲାଇ 12 ତାରିଖ। ସମୟ ବର୍ତ୍ତମାନ ସକାଳ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ।

ବିଶ୍ୱାସ ହିଁ ବିସ୍ତାର ଏବଂ ଚୈତନ୍ୟ ଆଣିଦିଏ, ଆଉ ଅବିଶ୍ୱାସ ସତ୍ତ୍ୱେ ବିଷାଦ ସଂକୀର୍ଣ୍ଣତା ଆଣିଦିଏ। ଆକାଶବାଣୀ ରାଉରକେଲା, ଶୁଣନ୍ତୁ ହିନ୍ଦୀରେ ସମାଚାର। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ପରବର୍ତ୍ତୀ ଭଜନ ପୁରାତନ ରଚନାରୁ ରାଧା ଗୋବିନ୍ଦ ଭଜରେ ମାନସ, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ।

0: ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢ଼ିଲେ କେମିତି ହୁଅନ୍ତା?
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ମୋଠୁ ଆଉ କାହାଠୁ?
0: ତମଠୁ। ଆଚ୍ଛା ତାହେଲେ କୁହ।
1: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡେ ଅଛି।
0: ସେଥିରେ ମୋର କଣ ଲାଭ ହେବ?
1: ଦେଖ, ଲାଭ ଅଛି ହିଁ ଅଛି। ଯେଉଁ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ ସହଜ ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 870-001-4242।
0: ଆଚ୍ଛା, 870-001-4242। ଏବେ ଫୋନ ଲଗାଉଛି। 870-001-4242।
2: ଶ୍ରୋତାବନ୍ଧୁ ଶୁଣିଛନ୍ତି ଭକ୍ତିଗୀତାର କାର୍ଯ୍ୟକ୍ରମ ବନ୍ଧନା। ପରବର୍ତ୍ତୀ ଭଜନ ଫକୀରମୋହନ ପଟ୍ଟନାୟକଙ୍କ କଣ୍ଠରୁ ରଚନା କରିଛନ୍ତି ରଘୁନାଥ ରାଉତ। ଜଗତ ନାଥ ଜଗନ୍ନାଥ, ଏଇ ଚିତ୍ତ ତୁମର ତ, ଚିତ୍ତକୁ ଛାଡ଼ି ଚାଲିଯିବ ନାହିଁ, ଗଲେ ହେବି ମୁଁ ଅନାଥ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭଜନ ଜନମେ ଜନମେ ଯେତେ ମୋ ସଘନ ଅକାରଣ କଲା ସାଇଁ। କଣ୍ଠଶିଳ୍ପୀ ସୁଚିତ୍ରା ମହାପାତ୍ର। ଗୀତ ରଚନା ଅସିତ କବି।

0: କାର୍ଯ୍ୟକ୍ରମ ଶେଷରେ ଶୁଣିଲେ ଭଜନ। ରଚନା କରିଥିଲେ ବାବାଜୀ ସ୍ୱାଇଁ, କଣ୍ଠଶିଳ୍ପୀ ଥିଲେ ଆଲ୍ଲାଦିନୀ। ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ ଯୋଗେ। ଆସନ୍ତୁ ଶୁଣିବା ଶ୍ରୀ ରାମଚରିତ ମାନସ। ଆଜି ଶୁଣିବା ଏହାର 222ତମ ଭାଗ।
1: एपिसोड नंबर 222 222।

ପ୍ରଚାର କଲୁ ଶ୍ରୀରାମଚରିତ ମାନସ। ଆଜି ଶୁଣିଲେ ଏହାର 222ତମ ଭାଗ। ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ଏହି ପଦକ୍ଷେପ ନେଇଛନ୍ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ରାଇଜେ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜନାବାର ଆଉ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବା ଲାଗି ଆଇବା 14 ତାରିଖଥି ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବ। ଏ ବାବଦେ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫ ସବୁ ମହାନଗର ନିଗମ ପୌରପାଳିକା ଆଉ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆଉ ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫ ଏହି ଦିବସ ପାଳନ କରାଯିବ। ରାଇଜେ ଖୁବ୍ ଜଲ୍ଦି ଉଦ୍ୟମୀ ଯୋଜନା କାର୍ଯ୍ୟକାରୀ ହେବା, ପାଠପଢ଼ା ଉତ୍ରୁ ଚାକିରି ପଛାଡ଼େ ନାଇଁ ଦୌଡ଼ିକରି ଛାତ୍ରଛାତ୍ରୀମାନେ ସ୍ୱାବଲମ୍ବୀ ହେବାର୍କେ ଆଉ ରାଇଜେ ନୂଆକରି ଶିଳ୍ପ ସ୍ଥାପନା କରବାର୍କେ ଆଶାୟୀ ଯୁଆନ ପିଢ଼ିମାନଙ୍କୁ ଏହି ଯୋଜନା ସାହାଯ୍ୟ କରବା, ଖାସ୍ କରି ଛୋଟ ଉଦ୍ୟୋଗ ଗଢ଼ବାର୍କେ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ ବୋଲି ରାଜ୍ୟ ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ବିଭାଗ ତରଫ ସୂଚନା ଦିଆଯାଇଛି। ଇତାର ଜରିଏ ଉଦ୍ୟୋଗୀମାନଙ୍କୁ ସୁସଂଗଠିତ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ, ମାର୍ଗଦର୍ଶନ ଆଉ ସହଯୋଗ, ଋଣ ଯୋଗାଇ ଦେବାର, ମାର୍କେଟ ଆଉ ଇକୋସିଷ୍ଟମ ଲିଙ୍କେଜ ବାଗେର ବ୍ୟବସ୍ଥା ଦିଆଯିବା, ଏଥିଲାଗି ଭିନ୍ ଭିନ୍ ବିଭାଗକେ ପ୍ରସ୍ତାବିତ ଯୋଜନା ଉପରେ ମତାମତ ଓ ପରାମର୍ଶ ଦେବାରକେ କୁହାଯାଇଛି। 5 ବଛର କି ତାନୁ ଅଧିକା ସେବା ପୁରା କରିଥିବା ଗ୍ରାମ ରୋଜଗାର ସେବକମାନଙ୍କର ପୁରା ତଥ୍ୟ ଦେବାରକେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଧାରିଜ ଫର୍ମାଟ୍ଥି 15 ଦିନ ଭିତରେ ସବୁ ତଥ୍ୟ ଦେବା ଲାଗି କୁହାଯାଇଛି। ରାଜ୍ୟସ୍ତରଥି ଗୋଟିଏ ସମନ୍ୱିତ ତଥ୍ୟ ବିବରଣୀ ପୁରା କରବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱରଠାରେ ଆଇବାକାଲି ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା, ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାରୁ ଏହି ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ 2026-27 ଲାଗି ବିଜ୍ଞପ୍ତି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କର ଅଲଗା ବିଭାଗଥି ପିଏଚ୍ଡି ପାଠ୍ୟକ୍ରମଥି ପଞ୍ଜିକୃତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ଥି ଏଥିଲାଗି ଆବେଦନ କରିପାରିବେ। ଆବା 30 ତାରିଖ ଅଧରାତି ତକ୍ ଆବେଦନ କରବାର ସମୟ ଧାରିଜ କରାଯାଇଛି। ଆବେଦନକାରୀମାନଙ୍କର ତଥ୍ୟ ଓକାକ୍ ତରଫ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦଥି ଦିଆଯିବା। ଅଗଷ୍ଟ 5 ତାରିଖ ଯୋଗ୍ୟ ଆବେଦନକାରୀମାନଙ୍କର ଦସ୍ତାବିଜ ଯାଞ୍ଚ କରାଯିବା ଆଉ ତାର ଉତ୍ରୁ ସାମ୍ସ ପୋର୍ଟାଲ ଜରିଏ ସୂଚନା ଦିଆଯିବା। ପୁରୀ ଶ୍ରୀମନ୍ଦିର ଆଜି ଅନ୍ଧାର ପଖର ଦ୍ୱାଦଶୀ ତିଥି ଅବସରରେ ଅଣସର ଘରେ ଦ୍ୱାଦଶୀ ନୀତି ପାଳନ କରାହେବା। ଆଜି ଶ୍ରୀନଗରକେ ରାଜପ୍ରସାଦ ବିଜେ କରାଯିବା। ପରମ୍ପରା ଅନୁସାରେ ଶ୍ରୀମନ୍ଦିର ସକାଳ ଧୂପ ନୀତି ଶେଷ ହେବାର ଉତ୍ରୁ ରାଜପ୍ରସାଦ ବିଜେ ନୀତି କରାଯିବା। ଅଣସର ଘରେ ଗୁପ୍ତ ନୀତି ସମ୍ୟାଥି ଶ୍ରୀଅଙ୍ଗନୁ ଚନ୍ଦନ କରାଳ ପାଟଡୋର ବାହାର କରାଯାଇଛି। ସେଥିର୍ ଭିତରୁ କିଛିଟାକେ ରୂପା ଥାଳିଆଥି ପଟୁଆର ସାଙ୍ଗେ ଦୈତାପତିମାନେ ଶ୍ରୀନଗରକେ ବିଜେ କରାବେ। ସେନୁ ଗଜପତି ମହାରାଜଙ୍କୁ ଦୈତାପତିମାନେ ମହାପ୍ରଭୁଙ୍କ ଠିକ୍ ହେବାର ବାବଦେ ସୂଚନା ଦେବାର ସହିତ ରଥଯାତ୍ରା ବିଷୟଥି ଆଲୋଚନା କରିବେ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓଟିଡିସି 2024-25 ଆର୍ଥିକ ବର୍ଷ ଲାଗି 1,17,00,000 ଟଙ୍କା ଲାଭାଂଶ ରାଜ୍ୟ ସରକାରଙ୍କୁ ଦେଇଛି। ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ ଇ ଲାଭାଂଶ ଚେକ୍ ଦେଇଛନ୍। ଇ ଅବସରରେ ମନ୍ତ୍ରୀ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମି ଆଉ ସେବା ପ୍ରଦାନକେ ଅତକା ବରକସ କରବାର ଲାଗି ଓଟିଡିସିର ଚେରେଷ୍ଟାକେ ପ୍ରଶଂସା କରିଥିଲେ। ଓଟିଡିସି ଆଇବା 3 ବର୍ଷ ଲାଗି ଗୋଟିଏ ମହତ୍ୱାକାଂକ୍ଷୀ ରୋଡ୍ମ୍ୟାପ୍ ତିଆରି କରିଛି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତାର ପାଖର ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଏତାର ପ୍ରଭାବଥି ଲଘୁଚାପ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ରାଜ୍ୟ ଆଇବା 10 ଦିନ ତକ୍ ବର୍ଷା ହୋଇପାରେ। ଆଇବା 24 ଘଣ୍ଟା ଭିତରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର

ଗୀତ ଗଜଲ କାର୍ଯ୍ୟକ୍ରମ ଶିଳ୍ପୀମାନେ ହେଲେ ରୂପ କୁମାର ରାଠୋଡ ଏବଂ ସୋନାଲି ରାଠୋଡ। ରାତି 10:30 ଶୁଣିବା ଲୋକଗୀତ। ଆଜି ଏହି କ୍ରମରେ ଶୁଣିବା ପାଲା ଶିଳ୍ପୀ ମନୋରଞ୍ଜନ କର ଏବଂ ସାଥୀ କଳାକାର। ଶ୍ରୋତାବନ୍ଧୁ, ଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ,

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ତେବେ ଠାକୁରଙ୍କର ସୀମିତ ସମୟ ଦର୍ଶନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2:00 ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଉଭୟ ରାଜ୍ୟର ସହମତି ସମ୍ପର୍କିତ ତଥ୍ୟ ଟ୍ରିବ୍ୟୁନାଲ୍କୁ ଅବଗତ କରାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହଯୋଗ କ୍ରମେ ଉଭୟ ରାଜ୍ୟ ଜଳ ଆବଣ୍ଟନର ସୂତ୍ର ବାହାର କରିବାକୁ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କର ଦ୍ୱାଦଶ ନୀତି ପାଳନ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା, ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଏବଂ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 67 ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ହୋଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା

0: କରିବାକୁ ବିଭାଗ ପକ୍ଷରୁ ଓସେପାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ, ଶିକ୍ଷକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର 88 ବର୍ଷ ବୟସରେ ମହୀଶୂରରେ ପରଲୋକ ହୋଇଛି। ହିନ୍ଦୀ ସମେତ ବିଭିନ୍ନ ଭାଷାରେ ସେ କଣ୍ଠଦାନ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ତାଙ୍କର ଦୀର୍ଘ ସମ୍ପର୍କ ରହିଥିଲା। ପ୍ରାୟ 70ଟି ଓଡ଼ିଆ ଗୀତ ସେ ଗାଇବା ସହ 1986 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇ ସରସ ବ୍ୟବସାୟିକ ପ୍ଲାଟଫର୍ମ ଦେଶର ଗ୍ରାମୀଣ ଉତ୍ପାଦ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଡିଜିଟାଲ ଇଣ୍ଡିଆ କର୍ପୋରେସନ ଦ୍ୱାରା ଏହାକୁ ବିକଶିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ 8,99,00,000 ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ସାମିଲ ହୋଇଛନ୍ତି। 2029 ସୁଦ୍ଧା ଦେଶରେ 6 କୋଟି ଲକ୍ଷ୍ୟପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ମହିଳାଙ୍କୁ ବ୍ୟବସାୟିକ କ୍ଷେତ୍ରରେ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଖୁବ୍ ଶୀଘ୍ର ଏକ ସିଲେଇ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳରେ ମହିଳାଙ୍କ ଆର୍ଥିକ ଉନ୍ନତି ଏବଂ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂହଲ ଗତକାଲି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତ କରିଥିଲେ। ସେଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ରଠାରେ 3 ଠାକୁରଙ୍କର ଅଣସର ଘର ଗୁପ୍ତ ନୀତି ଚାଲିଛି। ଠାକୁରଙ୍କୁ ଗତକାଲି 10 ମୂଳ ଅର୍ପଣ କରାଯାଇଛି। ଆସନ୍ତା 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ଏକ ପ୍ରତିନିଧି ମଣ୍ଡଳୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ ବୁଲି ଦେଖିଛନ୍ତି। ବ୍ଲକର ଉପରପାଙ୍ଗା ଏବଂ ସାଙ୍ଗିଡ଼ିଆ ପଞ୍ଚାୟତରେ ରହିଥିବା ବିଭିନ୍ନ ପ୍ରୋସେସିଂ ୟୁନିଟ୍କୁ ସେମାନେ ବୁଲି ଦେଖିବା ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଅପରପକ୍ଷରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି 6:00 ସୁଦ୍ଧା 611.29 ଫୁଟ ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରର 3ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 49,591 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 73,666 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଭିବାଦ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୈଳାସନାଥ ଶାସ୍ତ୍ରୀ।
2: ଯେତେବେଳେ ହୃତ୍ପିଣ୍ଡ ଏବଂ ରକ୍ତବାହିକାମାନେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କୁ ଉପଯୁକ୍ତ ପରିମାଣର ଅମ୍ଳଜାନ ଭରା ରକ୍ତ ପଠାଇବାରେ ଅକ୍ଷମ ହୁଅନ୍ତି ସେହି ଅବସ୍ଥାକୁ ଅଭିପାତ ବା ସକ୍ କୁହାଯାଏ। ଏହାଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ, କିନ୍ତୁ ଏହାର ବିନଷ୍ଟକାରୀ ପ୍ରଭାବରୁ ରକ୍ଷା କରିବାର ଶ୍ରେଷ୍ଠ ଉପାୟ ହେଉଛି ଏହାକୁ ଖୁବ୍ ଶୀଘ୍ର ଚିହ୍ନଟ କରିବା। ପ୍ରାରମ୍ଭରୁ ଏହାର ଲକ୍ଷଣଗୁଡ଼ିକ ହେଉଛି ଚର୍ମ ପାଣ୍ଡୁର ଥଣ୍ଡା ଏବଂ ଆର୍ଦ୍ର ଝାଳୁଆ ଲାଗିବା, ଆଖି କୋରଡ଼ିଆ, ନିରସ ଓ ନିଷ୍ପ୍ରଭ ତଥା ପ୍ରସାରିତ ପୁତ୍ତଳିକା, ଉଦ୍ବେଗ, ଅସ୍ଥିରତା ଏବଂ ମୂର୍ଚ୍ଛା ଅବସ୍ଥା, ନାଡ଼ିର ଗତି ଦୁର୍ବଳ ତଥାପି ଦ୍ରୁତ କିମ୍ବା ସୂତା ପରୀକ୍ଷୀଣ, ଅନିୟମିତ କିମ୍ବା ଗଭୀର ଦ୍ରୁତ ଶ୍ୱାସକ୍ରିୟା, ବାନ୍ତି ଲାଗିବା କିମ୍ବା ଅଇ ଲାଗିବା, ଅତ୍ୟଧିକ ଶୋଷ, ବ୍ୟକ୍ତିର ମତିଭ୍ରମ କିମ୍ବା ଖୁବ୍ କ୍ଲାନ୍ତ ହୋଇପାରେ, ରକ୍ତଚାପ ହ୍ରାସ ପାଏ। ଅଭିପାତ ବା ସକ୍ର ବର୍ଗୀକରଣଗୁଡ଼ିକ ହେଲା ଅଳ୍ପାୟତନ ରକ୍ତତା ଅଭିପାତ ବା ହାଇପୋଭଲିମିକ୍ ସକ୍। ଦେହର ରକ୍ତ ବା ଅନ୍ୟାନ୍ୟ ତରଳ ପଦାର୍ଥ ପରିମାଣ ହ୍ରାସ ପାଇବା ଦ୍ୱାରା ଏ ପ୍ରକାରର ଅଭିପାତ ହୋଇଥାଏ। ଅଭ୍ୟନ୍ତର କିମ୍ବା ବାହ୍ୟକ୍ଷତର ଅତ୍ୟଧିକ ରକ୍ତସ୍ରାବ, ଡାଇରିଆ, ଦାହକ୍ଷତ, ଶୁଷ୍କୀକରଣ ଏବଂ ଅତ୍ୟଧିକ ବାନ୍ତି ଫଳରେ ଏହା ହୋଇଥାଏ। ସ୍ନାୟୁ ହେତୁ ଅଭିପାତ ବା ନ୍ୟୁରୋଜେନିକ୍ ସକ୍। ଏ ପ୍ରକାରର ଅଭିପାତ ସ୍ନାୟୁଗତ କାରଣରୁ ହୋଇଥାଏ। ବିଭିନ୍ନ ସ୍ନାୟୁର ନିର୍ଦ୍ଦେଶ ଅନୁସାରେ ରକ୍ତ

0: ଅବବାହିକା ନଳିକା ଗୁଡ଼ିକ ଅସ୍ୱାଭାବିକ ଭାବେ ପ୍ରସାରିତ ହୋଇଯାଏ, ଫଳରେ ଦେହର ଅନେକ ପରିମାଣର ରକ୍ତ ରକ୍ତ ନଳୀମାନଙ୍କରେ ରହିଯାଏ, ଫଳରେ ରକ୍ତର ସ୍ରୋତ ବଜାୟ ରଖିବା ସମ୍ଭବ ହୁଏ ନାହିଁ। ବ୍ୟକ୍ତି ହଠାତ୍ ଠିଆ ହୋଇଗଲେ ମୂର୍ଚ୍ଛା ହୋଇଯାଏ। ବ୍ୟକ୍ତି ପୁଣି ବସିବା କିମ୍ବା ଶୋଇବା ଅବସ୍ଥାକୁ ପୁଣି ଚାଲିଗଲେ ସ୍ନାୟୁ ହେତୁ ଅଭିପାତ ପ୍ରାୟତଃ ଠିକ୍ ହୋଇଯାଏ। ମନ ହେତୁ ଅଭିପାତ ବା ସାଇକୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ପ୍ରାୟତଃ ସାଧାରଣ ଅତ୍ୟଧିକ ଭୟ, କ୍ରୋଧ, ଆନନ୍ଦ କିମ୍ବା ବିଷାଦ ଯୋଗେ ଏ ଅବସ୍ଥା ଉପୁଜିଥାଏ। ପ୍ରତ୍ୟଧିକ୍ରିୟା ଅଭିପାତ ବା ଆନାଫାଇଲାକ୍ଟିକ୍ ସକ୍, କୌଣସି ପ୍ରକାରର ଖାଦ୍ୟରୁ ଆଲର୍ଜି ପ୍ରତିକ୍ରିୟା, ମହୁମାଛି, ବିରୁଡ଼ି କିମ୍ବା କୀଟପତଙ୍ଗ ଦଂଶନ ଏବଂ କେତେକ ଇନହାଲାନ୍ସ ଯୋଗୁଁ ଏ ପ୍ରକାରର ଅଭିପାତ ହୋଇଥାଏ। ଏହାର ଚିକିତ୍ସା ଚିକିତ୍ସକଙ୍କ ଦ୍ୱାରା କରାଯିବା ଆବଶ୍ୟକ। ସକ୍ ବା ଅଭିପାତର ଚିକିତ୍ସା କରିବେ କିପରି ଜାଣିବା ନିହାତି ଦରକାର। ଶୀଘ୍ର ଆମ୍ବୁଲାନ୍ସ ଡାକନ୍ତୁ। ଆହତ ବ୍ୟକ୍ତିକୁ ଚିତ୍ କରି ଶୁଆଇ ତାର ଦୁଇ ଗୋଡ଼କୁ 6 ଇଞ୍ଚ ଉଚ୍ଚ ସ୍ତରରେ ରଖନ୍ତୁ। ରକ୍ତ ସ୍ରାବ କିମ୍ବା ବାନ୍ତି ହେଲେ ସେ ସବୁକୁ ଶ୍ୱାସପଥରେ ପ୍ରବେଶ କରିବାରୁ ପ୍ରତିରୋଧ କରିବା ପାଇଁ ବ୍ୟକ୍ତିର ମୁଣ୍ଡକୁ ଗୋଟିଏ ପାଖକୁ ଠେଲି ଦିଅନ୍ତୁ। ବୋତାମ ଖୋଲି, ବେଲ୍ଟ ଖୋଲି, ପୋଷାକ ଢିଲା କରିଦିଅନ୍ତୁ। ବେକ, ଛାତି, ଅଣ୍ଟା ଚିପି ନ ହେବା ଆବଶ୍ୟକ। ବ୍ୟକ୍ତି ଆରାମ ଓ ଉଷୁମ ଅବସ୍ଥାରେ ରଖିବା ଦରକାର। ଲୁଗାପଟା ଓଦା ଥିଲେ ତାହା ବାହାର କରି ଉଷୁମ କମ୍ବଳ ଉପରେ ତାକୁ ଶୁଆନ୍ତୁ। ବାହାରୁ କୌଣସି କୃତ୍ରିମ ଗରମ ଦିଅନ୍ତୁ ନାହିଁ। କ୍ଷେତାଞ୍ଚଳରେ ଗରମ ପ୍ରଭାବ ପଡ଼ିଲେ ସେ ସ୍ଥାନରେ ରକ୍ତ ଜମାଟ ବାନ୍ଧିବାରେ ବିଳମ୍ବ ହୋଇଥାଏ, ଫଳରେ ରକ୍ତକ୍ଷରଣ ଅଧିକ ହୁଏ। ଅନ୍ୟାନ୍ୟ କ୍ଷେତ ସ୍ଥାନ କେଉଁଠାରେ ଅଛି ଜାଣିବାକୁ ଚେଷ୍ଟା କରନ୍ତୁ। ରକ୍ତକ୍ଷରଣ ହେଉଥିଲେ ତଦ୍ ଅନୁଯାୟୀ ପ୍ରାଥମିକ ଚିକିତ୍ସା କରନ୍ତୁ। ଅସ୍ଥିଭଙ୍ଗ କିମ୍ବା ମକଚି ହୋଇଥିଲେ ସ୍ପ୍ଲିଣ୍ଟ ଦେଇ ତାର ଉପଚାର କରନ୍ତୁ। ଏହା କିପରି କରାଯାଏ ଜାଣିନଥିଲେ ସେଥିରେ ହାତ ଦିଅନ୍ତୁ ନାହିଁ, କାରଣ ସେହିପରି କଲେ କ୍ଷତ ଅଧିକ ହୋଇପାରେ। ବ୍ୟକ୍ତିକୁ ଶୋଷ ହେଉଛି କହିଲେ ତୁଳାରେ ପାଣି ବିଜାଇ ତାର ଓଠ ଓ ଜିଭରେ ଦିଅନ୍ତୁ। ପାଣି ପିଇବାକୁ ଦେଲେ ବାନ୍ତି ହୋଇପାରେ। ବ୍ୟକ୍ତିକୁ ଶାନ୍ତ ଓ ନିଶ୍ଚଳ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟକ୍ତିର ଅସ୍ଥିରତା ବା ଉତ୍ତେଜନା ଫଳରେ ଅବସ୍ଥା ସାଙ୍ଘାତିକ ହୋଇପାରେ, ବରଂ ଡାକ୍ତରୀ ସାହାଯ୍ୟ ଖୁବ୍ ଶୀଘ୍ର ମିଳିବ ବୋଲି ଆଶ୍ୱାସନା ଦିଅନ୍ତୁ।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ଅଭିପାତ ଅବସ୍ଥା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର କୈଳାସନାଥ ଶାସ୍ତ୍ରୀ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କଲେ ଲିଣ୍ଡା ନୋସ୍କୋଭା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଶେଷ ପର୍ଯ୍ୟାୟର ଗସ୍ତକୁ ସୁଦୃଢ଼ କରିଛି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଅକ୍ଲାଣ୍ଡରେ ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଥିଲେ। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଥିଲେ। ଅକ୍ଲାଣ୍ଡରୁ ୱେଲିଂଟନ୍ ଏବଂ କ୍ରାଷ୍ଟ ଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଦ୍ୱିପାକ୍ଷିକ

0: କୂଟନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଗୋଆରେ ଯୁଗ୍ମ ସଂସଦୀୟ କମିଟି ଆଲୋଚନା ଶେଷ କରିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ରାଜ୍ୟ ସରକାର, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, ସମ୍ବିଧାନ ବିଶେଷଜ୍ଞ, ଗଣମାଧ୍ୟମ ଓ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଗୋଆରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି, ଏହି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। କମିଟି ଆଗାମୀ ଦିନରେ ଲକ୍ଷ୍ନୌ ଗସ୍ତ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବ ବୋଲି ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦ ପୌର ନିଗମର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ 405 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ଆସନରୁ ବ୍ୟାପକ ବନୀକରଣ ଅଭିଯାନର ଶୁଭାରମ୍ଭ କରିବେ। ବ୍ୟାପକ ବନୀକରଣ ଜରିଆରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରକୁ ଦେଶର ସବୁଠାରୁ ସବୁଜ କ୍ଷେତ୍ରରେ ପରିଣତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ପାଣିପାଗ ପରିବର୍ତ୍ତନର ମୁକାବିଲା ପାଇଁ ଚଳିତ ବର୍ଷ ସେହି ଲୋକସଭା ଅଞ୍ଚଳରେ 1,25,00,000 ଅଧିକ ଚାରା ରୋପଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଅଭିଯାନ ଅଧୀନରେ ଜଙ୍ଗଲ ବିଭାଗ ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ବନ କବଚ ବ୍ୟବହାର କରି 60,00,000 ଚାରା ରୋପଣ କରିବ। ଆସନ୍ତାକାଲି ଶ୍ରୀ ଶାହା ଗାନ୍ଧୀନଗରଠାରେ 11 ଇଣ୍ଟରପୋଲ ଡିଜିଟାଲ ଫରେନ୍ସିକ୍ ବିଶେଷଜ୍ଞ ଗୋଷ୍ଠୀ ବୈଠକକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଦହେଗାମ୍ ଗସ୍ତ କରି ନବନିର୍ମିତ ପରିବା ହାଟ ଏବଂ ଅମୃତ ମହୋତ୍ସବ ସମାରୋହ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର ଗତକାଲି କର୍ଣ୍ଣାଟକର ମୈସୁରଠାରେ 88 ବୟସରେ ପରଲୋକ ଘଟିଛି। ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତ 6 ମଧ୍ୟରେ ଗାୟିକା ଏସ୍ ଜାନକୀ ହିନ୍ଦୀ ସମେତ କନ୍ନଡ଼, ତାମିଲ, ତେଲୁଗୁ ଓ ମଲାୟାଲମ୍ ଭାଷାରେ 48,000 ଅଧିକ ଗୀତ ଗାଇଛନ୍ତି। ସେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଇଲିୟାରାଜା, ଏମ୍ଏସ୍ ବିଶ୍ୱନାଥନ, କେବି ମହାଦେବନ ଏବଂ ଏଆର୍ ରେହମାନଙ୍କ ସହ କାର୍ଯ୍ୟ କରିଥିଲେ। 1988 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଏସ୍ ଜାନକୀଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ରାଜ୍ୟର ପ୍ରାୟ 33 ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ଏସ୍ ଜାନକୀଙ୍କୁ 2013 ପଦ୍ମଭୂଷଣ ପୁରସ୍କାର ମିଳିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁ କୋକ୍ ଦ୍ୱୀପ ନିକଟରେ ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ସେଠାକାର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର କାରଣ ଏବଂ ଏଥିପାଇଁ କେଉଁମାନେ ଦାୟୀ ସେ ନେଇ ସବିଶେଷ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଭିଏତନାମ ପ୍ରଧାନମନ୍ତ୍ରୀ ସେଠାକାର ଅଧିକାରୀମାନଙ୍କୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି 32 ଭାରତୀୟ ପର୍ଯ୍ୟଟକ ଏବଂ 4 କର୍ମଚାରୀଙ୍କୁ ନେଇ ହନ୍ ମେ ରୁଟ୍ରେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ନୌକାଟି ପ୍ରବଳ ପବନ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ 21 ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ 13 ପୁରୁଷ ଏବଂ 2 ମହିଳା ଅଛନ୍ତି। ମୃତକମାନଙ୍କ ମଧ୍ୟରେ 10 ତାମିଲନାଡୁରୁ ହୋଇଥିବା ବେଳେ 3 ଆନ୍ଧ୍ରପ୍ରଦେଶ ଏବଂ 2 କେରଳମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭିଏତନାମରେ ନୌକା ଦୁର୍ଘଟଣାରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶୋକ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣାରେ ସେ ମର୍ମାହତ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗତମାସ 24 2 ଶକ୍ତିଶାଳୀ ଭୂକମ୍ପ ପରେ ଭେନେଜୁଏଲାରେ ମୃତ୍ୟୁ ସଂଖ୍ୟା 4,333 ବୃଦ୍ଧି ପାଇଛି। ସେଠାକାର ରାଷ୍ଟ୍ରପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆସନ୍ତା ସପ୍ତାହରୁ ଭୂକମ୍ପ ପୀଡ଼ିତମାନଙ୍କୁ ଗୃହ ଆବଣ୍ଟନ କରାଯିବ। ଇତିମଧ୍ୟରେ 315 ମୃତକଙ୍କ ପରିଚୟ ମିଳିନଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏହି ଭୂକମ୍ପରେ 16,740 ଆହତ ହୋଇଥିବା ବେଳେ 6,462 ଜଣଙ୍କୁ ଉଦ୍ଧାର କରାଯାଇଛି। ଭୂକମ୍ପ ପ୍ରଭାବରେ 17,000 ଅଧିକ ଲୋକ ବାସହୀନ ହୋଇଥିବା ଜଣାପଡ଼ିଛି। ହର୍ମୁଜ୍ ପ୍ରଣାଳୀରେ ସାଇପ୍ରସ୍ର ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ୍ର ଆକ୍ରମଣ ପରେ ଆମେରିକା ପୁଣିଥରେ ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ ଆକ୍ରମଣ କରାଯାଇଥିବା ସେଣ୍ଟକମ୍ ସୂଚନା ଦେଇଛି। ଇରାନ୍ର ପ୍ରମୁଖ ଘାଟି ଏବଂ ଦ୍ୱୀପାଞ୍ଚଳଗୁଡ଼ିକରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ସେଠାକାର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀରେ ବେନିୟମ ଭାବେ ଏକ ବାଣିଜ୍ୟିକ ଜାହାଜ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣ କରାଯାଇଥିବା କୁହାଯାଇଛି। ତେବେ ଇରାନ୍ ମୁକ୍ତ ଭାବେ ହର୍ମୁଜ୍ ପ୍ରଣାଳୀ ଖୋଲା ରହିଛି ଏବଂ ସେହି ବାଟ ଦେଇ ଅତିକ୍ରମ କରୁଥିବା ଜାହାଜଗୁଡ଼ିକ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ ଘୋଷଣା କରିବାକୁ ଆମେରିକା ଦାବି କରିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ବୁଝାମଣା ଜାରି ରହିବ। ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ଗତକାଲି ଲଣ୍ଡନର ସେଣ୍ଟର କୋର୍ଟରେ ଅନୁଷ୍ଠିତ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଖେଳାଳି କାରୋଲିନା ମୁଚୋଭାଙ୍କୁ 6-2, 5-7, 6-3 ପରାସ୍ତ କରି 21 ଲିଣ୍ଡା ନୋସ୍କୋଭା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ସେହିଭଳି ଆଜି ସନ୍ଧ୍ୟା 5:30 ମହିଳା ଡବଲ୍ସ ଫାଇନାଲ୍ ଅନୁଷ୍ଠିତ ହେବ। 5 ବିଶିଷ୍ଟ T20 ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 4-0 ବିଜୟୀ ହୋଇଛି। ଗତକାଲି ଅନୁଷ୍ଠିତ ସିରିଜ୍ର ଶେଷ ମ୍ୟାଚ୍ରେ ଇଂଲଣ୍ଡ 56 ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 20 ତିନି ୱିକେଟ୍ ବିନିମୟରେ 257 ରନ୍ କରିଥିବା ବେଳେ ଏହାର ଜବାବରେ ଭାରତ 8 ବିନିମୟରେ 201 ରନ୍ କରିବାକୁ ସକ୍ଷମ ହୋଇଥିଲା। ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ଏକମାତ୍ର ମହିଳା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 1 ବିନିମୟରେ 154 ରନ୍ ସ୍କୋର କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 170 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଏବେ ଭାରତୀୟ ମହିଳା ଦଳ 269 ରନ୍ ଆଗରେ ରହିଛି। ଫିଫା ବିଶ୍ୱକପ୍ର ତୃତୀୟ କ୍ୱାର୍ଟର ଫାଇନାଲରେ ଆଜି ସକାଳେ ମିଆମି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 2-1 ଗୋଲ୍ରେ ନରୱେକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଚଳିତ ବିଶ୍ୱକପ୍ରେ ସ୍ପେନ୍ ଏବଂ ଫ୍ରାନ୍ସ ପୂର୍ବରୁ ସେମିଫାଇନାଲରେ ପହଞ୍ଚିସାରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 4-5 ପର୍ଯ୍ୟନ୍ତ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଓଡ଼ିଶା ସମେତ 18 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସମୟ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କଲେ ଲିଣ୍ଡା ନୋସ୍କୋଭା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଶିଶୁରାଇଜ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଛୋଟ ବିରତି।
2: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
3: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
2: ଘର ହେଉ କି ଅଫିସ୍ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
3: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
2: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001-4242।
3: ହଁ, 8700001-4242। ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢ଼େଇଲେ କେମିତି ହୁଅନ୍ତା?
4: ତମକୁ କିଏ ଅଟକଉଛି କି?
3: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
4: ମୋଠୁ ଆଉ କାହାଠୁ?
3: ତମଠୁ। ଆଚ୍ଛା ତାହେଲେ କୁହ,
4: ଏତିକି ଜାଣିନା ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱର୍କ ଦେଶର ସବୁଆଡ଼େ ଅଛି।
3: ସେଥିରେ ମୋର କଣ ଲାଭ ହେବ?
4: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
3: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
4: ଖୁବ୍

0: ସହଜ। ମୁଁ କହୁଛି ପ୍ରଥମେ ଟେଲିଫୋନ୍ ନମ୍ବର ନୋଟ୍ କର 8700014242।
1: ଆଚ୍ଛା 8700014242। ଏବେ ଫୋନ୍ ଲଗାଉଛି 8700014242।

0: ପିଲାଏ ତମେ ମାନେ କାର୍ଯ୍ୟକ୍ରମ ଶୁଣୁଛ 102.6 MHz ଯୋଗେ। ହଁ ପିଲେ, ଏହି 102.6 FM ମାନେ ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି ଶିଶୁରାଇଜ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଆଉ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ଆପଣାର ସରିତା ଅପା।
1: ଜାଣିଛ ପିଲାମାନେ, ଯୁବପିଢ଼ିମାନେ ହେଉଛନ୍ତି ବା ତମେମାନେ ହେଉଛ ଦେଶର ଭବିଷ୍ୟତ। ଦେଶରେ ଯୁବପିଢ଼ିଙ୍କ ପ୍ରତିଭାକୁ ମାନ୍ୟତା ପ୍ରଦାନ ଏବଂ ଅଧିକ କୌଶଳ ହାସଲ କରିବାରେ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ରୋତ ହେବା ଆବଶ୍ୟକ। କୁଶଳୀ ଯୁବାଙ୍କ ବଳିଷ୍ଠ କାନ୍ଧରେ ଦେଶର ଭବିଷ୍ୟତ ବିକାଶ ନିହିତ। କୁଶଳୀ କାର୍ଯ୍ୟ ହେଉ ବା ଚାକିରି କିମ୍ବା ଏଣ୍ଟରପ୍ରିନିୟରସିପ୍, କର୍ମରେ ଉତ୍ତମ ପ୍ରଦର୍ଶନ ଲାଗି କୌଶଳ ଆବଶ୍ୟକ। ବିଶ୍ୱ ଯୁବ କୌଶଳ ଦିବସ ଯୁବପିଢ଼ିଙ୍କ କୌଶଳକୁ ଅବଲୋକନ କରେ ଏବଂ ସେମାନଙ୍କ କୌଶଳ କିଭଳି ଲୋକାଭିମୁଖୀ ହେବ ତାହା ସୁନିଶ୍ଚିତ କରିବା ଲାଗି ଦେଶ ଓ ବିଶ୍ୱର ପଦକ୍ଷେପଗୁଡ଼ିକୁ ବୁଝେ। ଫଳରେ ଯୁବପିଢ଼ି ସମୟ ସହିତ ଅଧିକ କୌଶଳୀ ହୋଇଥାନ୍ତି। 2014 ଜୁଲାଇ ମାସ 15 ତାରିଖରେ ଜାତିସଂଘ ବିଶ୍ୱ ଯୁବ କୌଶଳ ଦିବସ ଘୋଷଣା କରିଥିଲା। ସେବେଠାରୁ ପ୍ରତି ବର୍ଷ ଏହି ଦିବସ ପାଳିତ ହେଉଛି।
0: ଜାଣିଛ ପିଲାମାନେ, 1988 ଜୁଲାଇ ମାସ 17 ତାରିଖରେ ରୋମ୍ଠାରେ ବିଶ୍ୱର 120 ଦେଶର ମିଳିତ ସହମତିରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ସ୍ଥାପନ ନେଇ ବୈଧାନିକ ନିଷ୍ପତ୍ତି ନିଆଯାଇଥିଲା। 2010 ଏହି ଜୁଲାଇ ମାସ 17 ବିଶ୍ୱସ୍ତରରେ ନ୍ୟାୟ ଦିବସ ପାଳିତ ହୋଇଆସୁଛି। ନ୍ୟାୟର ସମର୍ଥନ ଓ ଅପରାଧର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଧିକାର ସପକ୍ଷରେ ସ୍ୱର ଉତ୍ତୋଳନ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ବିଶ୍ୱର ପ୍ରମୁଖ ପ୍ରାନ୍ତରେ ଗଣହତ୍ୟା, ହିଂସା, ଅପରାଧ ବଢ଼ି ଚାଲିଥିଲା ବେଳେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ଏ ଦିଗରେ ବିଚାର ମଧ୍ୟ କରେ। ପିଲାଏ, ତମେମାନେ ଜାଣିଛ କି ନେଲସନ୍ ମେଣ୍ଡେଲା କିଏ?
1: ହଁ, ନେଲସନ୍ ରୋଲିହୁଲ୍ଲା ମେଣ୍ଡେଲା ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ ଥିଲେ। ସେ 1918 ଜୁଲାଇ ମାସ 18 ତାରିଖରେ ଜନ୍ମଗ୍ରହଣ କରି 2013 ଡିସେମ୍ବର ମାସ 5 ତାରିଖରେ ମୃତ୍ୟୁବରଣ କରିଥିଲେ। ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲି ଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଥିଲା। ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ 1991 1997 ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଅନ୍ତର୍ଜାତୀୟ ପଦବୀ ଭାବେ ନନ୍ ଆଲାଇଣ୍ଡ ମୁଭମେଣ୍ଟ

ଗଭର୍ଣ୍ଣମେଣ୍ଟର ସାଧାରଣ ସଚିବ ଭାବେ ସେ କାର୍ଯ୍ୟରତ ଥିଲେ। ଆହୁରି ଜାଣିଛ ପିଲେ, 1993 ମସିହାରେ ନୋବେଲ ଶାନ୍ତି ପୁରସ୍କାର ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ବେସାମରିକ ପ୍ରେସିଡେନ୍ସିଆଲ ମେଡାଲ ଅଫ୍ ଫ୍ରିଡମ୍, ରୁଷିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ୍ ଲେନିନ୍, ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ସହିତ 250ରୁ ଉର୍ଦ୍ଧ୍ୱ ସମ୍ମାନ ଓ ପୁରସ୍କାରରେ ମଣ୍ଡେଲା ସମ୍ମାନିତ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ ମଣ୍ଡେଲା ବହୁ ସମ୍ମାନସ୍ପଦ ବ୍ୟକ୍ତିତ୍ୱ ଏବଂ ନିଜର ଜୋସା ନାମ ମାଦିବା ବା ତାତା, ଯାହାର ଆକ୍ଷରିକ ଅର୍ଥ ହେଉଛି ପିତା, ସେ ଜାତିର ପିତା ଓ ଦକ୍ଷିଣ ଆଫ୍ରିକାର ଗାନ୍ଧୀ ଭାବେ ପରିଚିତ। ଜାଣିଛ ପିଲାମାନେ, ଭାରତରେ ଜଗନ୍ନାଥ ପୁରୀ ମନ୍ଦିର ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଥିବା ନେତ୍ରୋତ୍ସବ ରୀତିନୀତି। ନବଯୌବନ ଦର୍ଶନ ନାମରେ ମଧ୍ୟ ଜଣାଶୁଣା ଏହି ନେତ୍ରୋତ୍ସବ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସ୍ନାନଯାତ୍ରା ଉତ୍ସବରେ ବାର୍ଷିକ ସ୍ନାନ ପରେ ପୁନର୍ବାର ଆବିର୍ଭାବ ହୋଇଥିଲେ। ଜଗନ୍ନାଥଙ୍କ ନେତ୍ର ଉତ୍ସବର ବିଶେଷ ନୀତି ରହିଛି। ପ୍ରଥମେ ନେତ୍ର ଉତ୍ସବ ଦିନ 3 ଜଣ ଦତ୍ତ ମହାପାତ୍ର ଆସି ରତ୍ନ ସିଂହାସନ ନିକଟରେ 3 ଗୋଟି ରୂପା ବଟାରେ କଳା ତିଆରି କରିଥାନ୍ତି। 3 ଜଣ ପୂଜା ପଣ୍ଡା 3ଟି କାଠିରେ ନେତ୍ର ଲାଗି କରନ୍ତି, ଏହାକୁ ନେତ୍ର ଉତ୍ସବ କହନ୍ତି। ନାନା ବିଧି ଓ ପୂଜା ପରେ ପୂଜା ପଣ୍ଡା 16 ଉପଚାରରେ ପୂଜା କରନ୍ତି। ସକାଳ ଧୂପ ବଢ଼ି ଧୂପ ଖୋଳ ହେଲା ପରେ 3 ଜଣ ପୂଜା ପଣ୍ଡା ଗରାବଡ଼ ଠାରୁ ହାତୁ ଆଣି ନେଇ 3 ବାଡ଼ର ଶ୍ରୀଅଙ୍ଗରୁ ଅନୁମତି ନେଇ ଘଣ୍ଟ ଛତା ଓ କାହାଳୀ ସହ ଜୟ ବିଜୟ ଦ୍ୱାର ଦେଇ 7 ପାହାଚ ବାଟେ ସିଂହଦ୍ୱାର ଦେଇ ଶ୍ରୀନଅର ପାଖରେ ଅର୍ଥାତ୍ ରଥ ଯେଉଁ ପାଖରେ ଥାଏ ସେଠାକୁ ଯାଇ ଜଗନ୍ନାଥଙ୍କ ଆଜ୍ଞାମାଳ 16 ଚକ ବିଶିଷ୍ଟ ନନ୍ଦିଘୋଷ ରଥରେ, ବଳଦେବଙ୍କ ଆଜ୍ଞାମାଳ 14 ଚକ ବିଶିଷ୍ଟ ତାଳଧ୍ୱଜ ରଥରେ ଓ ସୁଭଦ୍ରାଙ୍କ ଆଜ୍ଞାମାଳ 12 ଚକ ବିଶିଷ୍ଟ ଦେବଦଳନ ରଥରେ ବାନ୍ଧି ଦିଅନ୍ତି। ଏହି ଆଜ୍ଞାମାଳ ପାଇବା ପରେ ରଥଗୁଡ଼ିକୁ ସିଂହଦ୍ୱାର ସାମନାକୁ ଅଣାଯାଏ। ପ୍ରତିପଦ ଦିନ ରଥ ଆସେ, ଉକ୍ତ ଦିନ ଦିଅଁ ପହୁଡ଼ ହୁଏ ନାହିଁ। ପ୍ରତିପଦ ଦିନ ଦଧିନଉତି ଉପରେ ଲାଗିବା କଳସ ଆସି ଜୟ ବିଜୟ ଦ୍ୱାରଟାରେ ରହିଥାଏ। ସନ୍ଧ୍ୟା ଧୂପ ସରିଲା ପରେ ଜଣେ ପୂଜା ପଣ୍ଡା 3 ବାଡ଼ରୁ ଆଜ୍ଞାମାଳ ନେଇ 3 କଳସକୁ ଦିଅନ୍ତି। ଚାଙ୍ଗଡ଼ା ମେକାପ ଦେଇଥିବା 3 ଖଣ୍ଡି ପତିନୀ ଶାଢ଼ୀ ନେଇ ପଣ୍ଡା 3 କଳସରେ ବାନ୍ଧନ୍ତି। ଏହାପରେ କୋଠ ସୁଆସିଆ ମାନେ ଉକ୍ତ କଳସ ନେଇ ପଣ୍ଡା 3 କଳସରେ ବାନ୍ଧନ୍ତି। ଏହାପରେ କୋଠ ସୁଆସିଆ ମାନେ ଉକ୍ତ କଳସ ନେଇ ଯଥାବିଧିରେ 3 ରଥରେ ବାନ୍ଧନ୍ତି।

ଜାଣିଛ ପିଲାମାନେ, ରଥଯାତ୍ରା ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ବେଶ ଜଣାଶୁଣା। ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ। ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ। ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ। ଏହି ଯାତ୍ରା ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ। ଏହି ଯାତ୍ରା ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତ ପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତର ଯାତ୍ରା, ଗୁଣ୍ଡିଚା ମହୋତ୍ସବ

ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର ପୁରାଣ ଓ ଲୋକକଥାରେ ଅଭିହିତ। ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ 60ରୁ ଅଧିକ ସ୍ଥାନରେ ପାଳିତ ହେଉଛି। ବିଭିନ୍ନ ମତରେ ରଥଯାତ୍ରାର 8ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ। 1ରେ ସ୍ନାନ ଉତ୍ସବ, 2ରେ ଅନବସର, 3ରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, 4ରେ ଶ୍ରୀଗୁଣ୍ଡିଚା, 5ରେ ହେରାପଞ୍ଚମୀ, 6ରେ ଆଡ଼ପ ପର୍ବ, 7ରେ ବାହୁଡ଼ା ଯାତ୍ରା, 8ରେ ନୀଳାଦ୍ରି ବିଜେ। ପୁନଶ୍ଚ ରଥଯାତ୍ରା 5 ଭାଗରେ ବିଭକ୍ତ, ଯଥା ଅନ୍ତର୍ବେଦୀ, ମହାବେଦୀ ମହୋତ୍ସବ, ଆଡ଼ପ ଉତ୍ସବ, ଦକ୍ଷିଣାମୁଖୀ ଉତ୍ସବ ଓ ନୀଳାଦ୍ରି ବିଜେ। ଏହାକୁ ଗୁଣ୍ଡିଚା ପଞ୍ଚକ କୁହାଯାଏ। ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି। ଋଗ୍ବେଦ ଓ ଅଥର୍ବବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ। ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ। ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରୁ ଖ୍ରୀଷ୍ଟପୂର୍ବ 1ମ ଶତାବ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ ନିଦର୍ଶନ ମିଳିଥାଏ। ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହୋଇଛି ସେଥିମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ। କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି। କାରଣ ଖ୍ରୀଷ୍ଟୀୟ 5ମ ଶତାବ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାଇଆନ୍ ଖୋତାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି ତାହା ଆଜି ସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି।

ପିଲେ, ଏ ଭିତରେ ତମେମାନେ ଦେଖିଥିବ ଖୁବ୍ ବର୍ଷା ହେଇଗଲାଣି। ବର୍ଷା କେମିତି ହୁଏ ତମମାନଙ୍କ ଭିତରୁ ଯେଉଁମାନେ ଟିକିଏ ବଡ଼ ଶ୍ରେଣୀରେ ପଢ଼ୁଛନ୍ତି ସେମାନେ ଜାଣିଥିବେ। ତମେମାନେ ବଡ଼ ହେଲେ ଏ ସମ୍ପର୍କରେ ଅଧିକ ଜାଣିବ। ବେଳେବେଳେ ଦେଖିଥିବ ବର୍ଷା ନହେଲେ କେତେ ବ୍ୟସ୍ତ ହୁଅନ୍ତି ଚାଷୀ ଭାଇମାନେ। ଠିକ୍ ସମୟରେ ବର୍ଷା ନହେବା ଆଉ ପାଣିପାଗ ବିଗିଡ଼ିଯିବା ମୂଳରେ କ'ଣ ରହିଛି ଜାଣିଛ? ଆମ ଗଛଲତା କମିଯିବା ହିଁ ତାର ମୂଳ କାରଣ। ତମେମାନେ ଅପେକ୍ଷା କରିଥିବ ଯେ ଯେତେବେଳେ ବର୍ଷା ଆରମ୍ଭ ହେବ ସେତିକିବେଳେ ଘର ଆଗ ରାସ୍ତାରେ ବୋହିଯାଉଥିବା ପାଣି ସୁଆରେ କାଗଜ ଡଙ୍ଗା ଭସେଇବ ବୋଲି। ହଁ ହଁ, ବୋଧହୁଏ ଆଉ ତମେମାନେ ତାହା ଆରମ୍ଭ ମଧ୍ୟ କରିସାରିବୁନି। କିନ୍ତୁ ବେଳେବେଳେ ଠିକ୍ ସମୟରେ ସେ ବର୍ଷା ଆସେନି କି ତୁମମାନଙ୍କର ସେ ଇଚ୍ଛା ପୂରଣ ହୁଏନି। ଠିକ୍ ଏହିଭଳି ତମମାନଙ୍କ ଭଳି ଅନେକ ପିଲା ଚଢ଼େଇ ପ୍ରଜା।

ପତି ଏବଂ କଙ୍କି ଧରିବା ପାଇଁ ଦୌଡ଼ୁଥାନ୍ତି, କିନ୍ତୁ ଆଜିକାଲି ବଣ ଜଙ୍ଗଲରେ ବେଶୀ ଗଛ ନଥିବାରୁ ବହୁତ ପ୍ରକାର ଚଢ଼େଇ ଉଭେଇ ଗଲେଣି। କଙ୍କିମାନେ ବି ଏ ବର୍ଷା ଦିନ ଆକାଶରେ ବେଶୀ ଦେଖାଯାଉନାହାନ୍ତି। ପ୍ରଜାପତିଙ୍କ ଅବସ୍ଥା ବି ସେଇଆ। ବୈଜ୍ଞାନିକମାନେ କହିଲେଣି ଯଦି ଆମ ପରିବେଶ ମାନେ ଗଛଲତା, ପାଣି, ପାଟି ଆଦି ଠିକ୍ ନ ରହେ ତାହେଲେ କିଛି ବର୍ଷ ପରେ ହୁଏତ ଆହୁରି ଅନେକ ପ୍ରକାର ଚଢ଼େଇ ପ୍ରଜାପତି ସମ୍ପୂର୍ଣ୍ଣ ଲୋପ ପାଇଯିବେ। ତେଣୁ ପିଲେ, ଯଦି ଗଛ ପ୍ରତି ଆମେମାନେ ଯତ୍ନବାନ ନ ହେବା, ନଦୀ ନାଳ ପୋଖରୀ ପ୍ରତି ଯତ୍ନବାନ ନ ହେବା, ତାହେଲେ ପରିବେଶ ଯୋଗୁଁ ବହୁ ଅସୁବିଧା ଭୋଗିବାକୁ ପଡ଼ିବ। ତମେମାନେ ତ ଖେଳି ବୁଲି ସମୟ କଟାଉଥିବ, ଯଦି ଏଇ ଛୁଟିଦିନମାନଙ୍କରେ ସାଙ୍ଗମାନଙ୍କୁ ଏକାଠି କରି ଗୋଟିଏ ଦୁଇଟି ଗଛ ଲଗାଇ ବଞ୍ଚାଇ ରଖିପାରିବ, ବଡ଼ ହେଲେ ସେଇ ବଢ଼ିଯାଇଥିବା ଗଛକୁ ଦେଖି ତମମାନଙ୍କୁ ବହୁତ ଖୁସି ଲାଗିବ। ଆଉ ଜାଣିଛ ସବୁଠି ବେଶୀ ଉପକାର କାହାକୁ ମିଳିବ? ଆମ ପରିବେଶକୁ, କାରଣ ପରିବେଶ ଏପଟ ସେପଟ ନହେଇ ଠିକ୍ ରହିବ।

ପିଲାମାନେ ଆଜି ଆସନା ବୁଲିଯିବା ଆମ ଭାରତର ଆସାମ ରାଜ୍ୟର ହାଜୋ ସହରକୁ। ହଁ ପିଲାମାନେ, ହାଜୋ ହେଉଛି ଭାରତର ଆସାମର ଗୌହାଟୀର ଉତ୍ତର ପଶ୍ଚିମରେ ପାହାଡ଼ ଉପରେ ଅବସ୍ଥିତ ଏକ ଐତିହାସିକ ସହର। ହାଜୋର ବିଭିନ୍ନ ପାହାଡ଼ରେ ବିଭିନ୍ନ ତୀର୍ଥସ୍ଥଳ ଥିବାରୁ ଏହା ବୌଦ୍ଧ, ହିନ୍ଦୁ ଏବଂ ମୁସଲମାନମାନଙ୍କର ଏକ ମିଳନ ସ୍ଥଳ। ହିନ୍ଦୁମାନଙ୍କ ପାଇଁ ହାଜୋର ମଣିକୁଟ ପର୍ବତ ହେଉଛି ଦଶମ ଶତାବ୍ଦୀର ମନ୍ଦିର ଧ୍ୱଂସାବଶେଷ ଏବଂ ବୈଷ୍ଣବ ଧର୍ମ ପାଇଁ ଏକାଦଶରୁ ଷୋଡ଼ଶ ଶତାବ୍ଦୀର ମନ୍ଦିର ସଂକଳନ ଏବଂ ଶୈବ ଧର୍ମ ଏବଂ ଶକ୍ତି ଧର୍ମର ତୀର୍ଥସ୍ଥଳ। ବୌଦ୍ଧମାନଙ୍କ ପାଇଁ ବିଶେଷ କରି ଭୁଟାନ ଏବଂ ତିବ୍ବତରୁ ଆସାମ ହେଉଛି ସେହି ସ୍ଥାନ ଯେଉଁଠାରେ ବୁଦ୍ଧ ମୃତ୍ୟୁବରଣ କରିଥିଲେ ଏବଂ ହାଜୋରେ ଥିବା ହୟଗ୍ରୀବ ମନ୍ଦିର ବୁଦ୍ଧଙ୍କ ପବିତ୍ର ଭୂଗୋଳର ଏକ ଅଂଶ। ଆଞ୍ଚଳିକ ମୁସଲମାନମାନଙ୍କ ପାଇଁ ହାଜୋର ଅନ୍ୟ ଏକ ପାହାଡ଼ ଉପରେ ମୋଗଲ ଯୁଗର ପୋଆ ମକ୍କା ମନ୍ଦିରରେ ସତରଶହ ଶତାବ୍ଦୀରେ ଗିଆଉସୁଦ୍ଦିନ ଆଉଲିଆଙ୍କ ସମାଧି ନିର୍ମିତ। ହାଜୋ ଉତ୍ତର ପୂର୍ବ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନ ମଧ୍ୟରୁ ଗୋଟିଏ, କାରଣ ଏହା ପ୍ରାୟ 1200 ବର୍ଷ ଧରି ବିଭିନ୍ନ ମନ୍ଦିର ଏବଂ ସ୍ମାରକୀରେ ଇତିହାସ, ଶିଳାଲେଖ ଏବଂ ସ୍ଥାପତ୍ୟକୁ ସଂରକ୍ଷଣ କରିଥାଏ। ଏହା ବିରଳ ପ୍ରଜାତିର କଇଁଚ ସଂରକ୍ଷଣ କରିବାର ପରମ୍ପରା ପାଇଁ ମଧ୍ୟ ବେଶ୍ ଜଣାଶୁଣା ଏକ ସ୍ଥାନ। ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ ସେମାନେ ବିଷ୍ଣୁଙ୍କ କୁର୍ମ ଅବତାରର ଏକ ରୂପ। ହାଜୋ ଭାରତର ଆସାମର କାମରୂପ ଜିଲ୍ଲାର ଗୌହାଟୀ ସହରରୁ ଉତ୍ତର ପଶ୍ଚିମରେ 25 କିଲୋମିଟର ଦୂରରେ ବ୍ରହ୍ମପୁତ୍ର ନଦୀକୂଳରେ ଅବସ୍ଥିତ। ହାଜୋ ଶବ୍ଦଟି ବୋରୋ ଶବ୍ଦ ହାଜୁଅରୁ ଆସିଛି, ଯାହାର ଅର୍ଥ ପାହାଡ଼। ଏହା 16 ଶତାବ୍ଦୀର ପ୍ରାରମ୍ଭରେ ଜଣେ କୋଚ୍ ଆଦିବାସୀ ମୁଖ୍ୟ କୋଚ୍ ହାଜୋଙ୍କ ନାମରେ ନାମିତ ହୋଇଛି। ହାଜୋ ବାରପେଟାର ଏକ ଅଂଶ। ପିଲାମାନେ, ଆଜି ଆସନା ମଫଳା ଲଗାଇ କେତୋଟି ଶବ୍ଦ ଗଠନ କରି ଶିଖିବା ଓ ଲେଖି ଶିଖିବା। ପ ଦ ତଳେ ମଫଳା ପଦ୍ମ, ପ ଦ ତଳେ ମଫଳା ଆକାର ଦନ୍ତେଶ ନ ପଦ୍ମାସନ, ପ ଦ ତଳେ ମଫଳା ଆକାର ଳ ୟରେ ଆକାର ୟା ପଦ୍ମାଳୟା, ଦନ୍ତେଶ ତଳେ ମଫଳା ଆକାର

ପ୍ରଚାର କଲୁ ଶିଶୁ ରାଇଜ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଯୁଗ ଯୁଗ ଧରି ପ୍ରଚଳିତ ବିଭିନ୍ନ ଧର୍ମ ଓ ଉପାସନାର ଧାରା ଶ୍ରୀଜଗନ୍ନାଥଙ୍କ ପୂଜା ପଦ୍ଧତିରେ ପ୍ରତିଫଳିତ ହୋଇ ଏହାକୁ ଏକ ଜୀବନ୍ତ ଓ ଶାଶ୍ୱତ ମାନବ

ଧର୍ମରେ ପରିଣତ କରିଛି। ମାନବ ଜାତିର ଆଧ୍ୟାତ୍ମିକ ଇତିହାସ ଗଠନ ନିମନ୍ତେ ଶ୍ରୀମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ସର୍ବଦା ଉନ୍ମୁକ୍ତ। ସେ ଏକ ଅନିର୍ବଚନୀୟ ଭାବାତୀତ ବାସ୍ତବତାର ପ୍ରତୀକ। ତେଣୁ ପ୍ରଭୁଙ୍କର ପୂଜାବିଧି, ଦୈନିକ ନୀତି ଓ ଭୋଗ ଆଦିର ରୀତିରୁ ଜଣାଯାଏ ଯେ ତାଙ୍କୁ କେବଳ ଜଗତର ନାଥ ରୂପରେ ନୁହେଁ, ଏହି ମାଟି ଓ ମଣିଷର ସର୍ବୋଚ୍ଚ କର୍ତ୍ତା ଭାବରେ ଗ୍ରହଣ କରାଯାଇଛି।

0: ମହାପ୍ରଭୁ ଭକ୍ତର ଅତି ପ୍ରିୟ, ଅତି ଆପଣାର। ତାଙ୍କଠାରେ ଦେବତ୍ୱ ଓ ମାନବତ୍ୱ ଉଭୟ ଗୁଣାବଳୀ ପରିପୂର୍ଣ୍ଣ। ସତେ ଯେମିତି ସେ ଚଳନ୍ତି ପ୍ରତିମା, ସଭିଙ୍କ ଗହଣରେ ଅବସ୍ଥାନ କରନ୍ତି, ଚଳପ୍ରଚଳ ହୁଅନ୍ତି। ସେଇଥିପାଇଁ ତାଙ୍କର ରୀତି ନୀତି ଓ ପୂଜାବିଧିର ପରମ୍ପରାରେ ମାନବୀୟ ଭାବ ସର୍ବଦା ପ୍ରକଟିତ। ଶ୍ରୀମନ୍ଦିରରେ ଅବସ୍ଥାନ କାଳରେ ଦ୍ୱାରଫିଟାଠାରୁ ବଡ଼ସିଂହାର ଧୂପ ଓ ଖଟସେଜ ଲାଗି ଏବଂ ରଥଯାତ୍ରା ସମୟରେ ରଥାରୂଢ଼ ହେବାଠାରୁ ପୁନଶ୍ଚ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଯେତେ ପ୍ରକାରର ରୀତି ନୀତିର ପରମ୍ପରା, ସବୁରି ମଧ୍ୟରେ ସାଧାରଣ ଭକ୍ତର ଜୀବନଚିତ୍ର ପ୍ରତିଫଳିତ। ତେଣୁ ଆଜି ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ରଥ ଉପରେ ଠାକୁରମାନଙ୍କର ନୀତି ଆଉ ଭୋଗର ଅତୀତ ଓ ବର୍ତ୍ତମାନର ପରମ୍ପରା। ଏ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ଜଗନ୍ନାଥ ମହାପ୍ରଭୁଙ୍କର ଦୈନିକ ଦିନ ଯେଉଁଭଳିଆ ଭାବରେ ନୀତି କରାଯାଏ, ରଥ ଉପରେ ମଧ୍ୟ ସେଇ ନୀତି ପାଳନ କରାଯାଇଥାଏ। କେତେଟା ନୀତି ଛାଡ଼ିକିରି ଯେଉଁଭଳିଆ ଭାବରେ ଜଗନ୍ନାଥଙ୍କର ପ୍ରଥମେ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ, ରଥ ଉପରେ ମଧ୍ୟ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ। ତାପରେ ବଲ୍ଲଭ ଧୂପ ସରିଲା ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥାଏ, ସେମିତି ସକାଳ ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥାଏ, ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ବଡ଼ସିଂହାର ଭୋଗ ହୋଇ ଦିଅ ପୌଢ଼ ହୋଇଥାନ୍ତି। ପୂର୍ବରୁ ରଥ ଉପରେ ନିଶଙ୍କୁଡ଼ି ପିଠା ଭୋଗ ହେଉଥିଲା, ଏବେ ରଥ ଉପରେ ବିଭିନ୍ନ ଭୋଗରେ ଖଇ କୋରା ବିଭିନ୍ନ ପ୍ରକାର ଫଳ ସର ଏହିସବୁ ଭୋଗ ହୋଇଥାଏ, ଯେଉଁଟାକି ବଳବାଡ଼ରେ ତିନିଟା ପନ୍ତି ଲାଗିକିରି ଭୋଗ ହୋଇଥାଏ। ଜଗନ୍ନାଥଙ୍କ ବାଡ଼ରେ ଦୁଇଟା ପନ୍ତି ଲାଗି ଭୋଗ ହୋଇଥାଏ, ସୁଭଦ୍ରାଙ୍କ ବାଡ଼ରେ ଦୁଇଟା ପନ୍ତି ଲାଗି ଭୋଗ ହୋଇଥାଏ। ବଳଭଦ୍ର ବାଡ଼ରେ ଯେହେତୁ ନିଜେ ବଳଭଦ୍ର ରହିଲେ, ରାମ ଏବଂ କୃଷ୍ଣ ଏଇଭଳି ତିନିଟା ପନ୍ତି ହୋଇଥାଏ। ମଝି ବାଡ଼ରେ ମା ସୁଭଦ୍ରା ଏବଂ ସୁଦର୍ଶନ ତାଙ୍କର ଦୁଇ ବେଢ଼ ପନ୍ତି ହୋଇଥାଏ। ଜଗନ୍ନାଥଙ୍କ ବାଡ଼ରେ ଜଗନ୍ନାଥ ଏବଂ ମଦନମୋହନ ତାଙ୍କର ପନ୍ତି ହୋଇଥାଏ।

0: ରଥଟଣା ସମୟରେ ପ୍ରଭୁଙ୍କର କ୍ଲେଶ ଦୂର କରିବା ନିମନ୍ତେ ସ୍ଥାନେ ସ୍ଥାନେ ପଞ୍ଚାମୃତ ପୁଷ୍ପ କର୍ପୂର ମିଶ୍ରିତ ଶୀତଳ ଜଳ ଦ୍ୱାରା ଦର୍ପଣରେ ଠାକୁରଙ୍କୁ ଅଭିଷେକ କରାଯାଏ। ଚାମର ଓ ବିଞ୍ଚଣା ଦ୍ୱାରା ପ୍ରଭୁଙ୍କର ସେବା କରାଯାଏ। ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କଲାବେଳେ ବିଭିନ୍ନ ମଠ ଓ ଅନୁଷ୍ଠାନମାନଙ୍କ ପକ୍ଷରୁ ପନ୍ତିଭୋଗ ଉତ୍ସର୍ଗ କରାଯାଇଥାଏ।
1: ଅତୀତରେ ଜଗନ୍ନାଥ ମହାପ୍ରଭୁଙ୍କର ରଥ ଉପରେ ବିଭିନ୍ନ ପ୍ରକାର ପିଠାଭୋଗ ହେଉଥିଲା, ନିଶଙ୍ଗୁଡ଼ି ପିଠାଭୋଗ, ଯେମିତି ଆପଣଙ୍କର ଗହମ ଚୁନା ଜାତୀୟ କି ଚାଉଳ ଚୁନା ଜାତୀୟ ବିଭିନ୍ନ ପ୍ରକାର ପିଠା, ଯଥା ଆପଣଙ୍କର ଚଡ଼େଇ ନେନ୍ଦା, ଟାକୁଆ,

ଅମ୍ବାଲୁ ପାରିଜାତକ ଏଇଭଳିଆ ବିଭିନ୍ନ ପ୍ରକାର ଭୋଗ ଅତୀତରେ ହେଉଥିଲା। ଯେତେବେଳେ ମହାପ୍ରଭୁ ରଥ ଉପରକୁ ବିଜେ କରୁଥିଲେ ରଥ ଗଲା ପରେ ପ୍ରଥମେ ବଳଗଣ୍ଡି ଠାରେ ମାଜେଣା ଜାଗାଠାରେ ଜଗନ୍ନାଥଙ୍କ ନିମନ୍ତେ ଚୁଲା ଥିଲା ସେଠାରେ ରଥ ରହିଲା ପରେ ସେଇଠି ସେମିତି ଏଭଳିଆ ଭାବରେ ଶ୍ରୀମନ୍ଦିରରେ ନୀତି ପାଳନ କରାଯାଏ। ହୁମହୋଇ ପାଞ୍ଚ ଜଣ ବଡ଼ୁଶୁଆର ସେବକ ଯାଇ ତା ଭିତରେ ଭୋଗ ପ୍ରସ୍ତୁତ କରିଥାନ୍ତି ଏବଂ ତୋଳାବଡ଼ୁ ଏବଂ ମହାଶୁଆର ଦୁଇ ଜଣ ଯାକ ମିଶିକି ରଥ ଉପରକୁ ଭୋଗ ଆଣିଥାନ୍ତି। ଭୋଗ ଯେମିତି ଏଠି ହେଉଛି ସେଠି ବି ସେମିତି ଷୋଡ଼ଶୋପଚାରରେ ପୂଜା ହୋଇଥାଏ। ତାପରେ ଯେତେବେଳେ ରଥ ଗଡ଼ୁଥିଲା ସେତେବେଳେ ବଡ଼ଦାଣ୍ଡ ପୁରା ବାଲି ଥିଲା, ରଥ ଯିବାକୁ ମିନିମମ୍ ଦୁଇ ଦିନ ତିନି ଦିନ ଏଇଭଳିଆ ଦରକାର ବି ଥଳେ ସାତ ଦିନ ମଧ୍ୟ ଲାଗିଯାଉଥିଲା। ତେଣୁ ତାପରେ ଚାଉଳିଆ ମଠ ଠାରେ ଯେଉଁଟାକି ଆମର ଡାକ୍ତରଖାନା ଛକ ପାଖରେ ଅଛି ଚାଉଳିଆ ମଠ, ସେଠାରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କର କୋଠଭୋଗ ଚୁଲି ଥିଲା, ସେଠାରେ ମଧ୍ୟ ପ୍ରସ୍ତୁତ ହେଉଥିଲା। ତୃତୀୟରେ ଯେତେବେଳେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲା ସେଠି ମହାପ୍ରଭୁ ରଥ ଉପରେ ଦିନେ କିମ୍ବା ଦୁଇ ଦିନ ରହୁଥିଲେ, ସେତେବେଳେ ଆପଣଙ୍କ ଦଶବତାର ମଠ ବା ଜୟଦେବ ମଠରେ ଜଗନ୍ନାଥଙ୍କ ଭୋଗ ପ୍ରସ୍ତୁତି ହେଉଥିଲା। ତାପରେ ଯେତେବେଳେ ବାହୁଡ଼ା ହେଉଥିଲା ବାହୁଡ଼ା ବେଳେ ସେଇଭଳିଆ ଭାବରେ ପୂର୍ବ ସ୍ଥାନମାନଙ୍କରେ ହେଉଥିଲା ଏବଂ ଯେତେବେଳେ ରଥ ଶ୍ରୀମନ୍ଦିର ପାଖରେ ପହଞ୍ଚୁଥିଲା ସେତେବେଳେ ବଡ଼ଛତା ମଠଠାରେ ତିନି ଦିନ ପର୍ଯ୍ୟନ୍ତ ରୋଷରେ ରୋଷେଇ ହୋଇ ବଡ଼ଛତା ମଠ ରୋଷରେ ରଥ ଉପରେ ଭୋଗ ହେଉଥିଲା। ପ୍ରକୃତରେ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତ ବଡ଼ୁଶୁଆରମାନେ ହିଁ କରିଥାନ୍ତି। ସେମାନେ ହେଲେ ପିଠାଶୁଆର, ପିଠାଶୁଆର ସେମାନେ ଜଗନ୍ନାଥଙ୍କର ଯେତେ ପ୍ରକାର ବିରି ଜାତୀୟ ପିଠା ସେମାନେ ପ୍ରସ୍ତୁତ କରିଥାନ୍ତି, ଯଥା ଆପଣଙ୍କର ଶୁଆର ପିଠା ହେଲା କି ଚଢ଼େଇ ନେନ୍ଦା ହେଲା କି କାନ୍ତି ହେଲା କି ମାଠପୁଳି ହେଲା, ଏଇଗୁଡ଼ାକ ସବୁ ସେମାନେ ପ୍ରସ୍ତୁତ କରିଥାନ୍ତି। ତାପରେ ଚଣାପୁଆ ସିଏ କ'ଣ କରନ୍ତି ନା ଜଗନ୍ନାଥଙ୍କର ଯେଉଁ ନଡ଼ୁ ହୁଏ

କରିଥାନ୍ତି, ଆରିସା ପିଠା କରିଥାନ୍ତି, ଠିକ୍ ଆଉ ଗୋଟେ ଅଛନ୍ତି ପାଗୁଆ, ସେମାନେ ଏଣ୍ଡୁରି କରିଥାନ୍ତି, ପୁର ଖୋଳିଥାନ୍ତି, ସରୁ ଚକୁଳି କରିଥାନ୍ତି, ଏବଂ ଯେଉଁ ପିଠାଟା ଆମେ ପ୍ରସ୍ତୁତି କରିଥାଉ ସେଇଟା ସେମାନେ ପାଗ ଦେଇଥାନ୍ତି। ତାକୁ ବାଦ ଦେଇକି ଅମ୍ବାଲୁ ଶୁଆର ସେମାନେ ଅମ୍ବାଲୁ ତିଆରି କରିଥାନ୍ତି ଜଗନ୍ନାଥଙ୍କ ପାଇଁକା, ଏବଂ ପୁର ଖୋଳିଥାନ୍ତି, ଯେଉଁ ପିଠାମାନଙ୍କରେ ପୁର ଦିଆ ହୁଏ ସେ ତାକୁ

ନାରାୟଣ ବିଜେ ହୋଇ ଆସି ତିନି ବାଡ଼ରେ ଶ୍ରୀଅଙ୍ଗକୁ ଲାଗିହେଲେ ମହାସ୍ନାନ ବଢ଼େ। ତେଣୁ ଏହି ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଚାରି ମାସ ସମୟ ମଧ୍ୟରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ, ତୀର୍ଥସ୍ଥାନ, ବ୍ରତ ପାଳନ ଓ ଭଗବତ ପଦାରବିନ୍ଦ ଦର୍ଶନ ଅତୀବ ପୁଣ୍ୟପ୍ରଦ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ଶୟନ ଦ୍ୱାଦଶୀ ନୀତି ପାଳିତ ହୁଏ। ଏହି ଦିନ ଗରୁଡ଼ଙ୍କର ମହାସ୍ନାନ ପୂଜା ବଢ଼େ। ଶ୍ରୀଜୀଉଙ୍କର ସେହିପରି ଆଉ ଏକ ଯାତ୍ରା ହେଉଛି ଦକ୍ଷିଣାୟନ ଯାତ୍ରା। ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା ନୀତି ହୁଏ। ଶ୍ରୀଜୀଉଙ୍କର ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୁଏ। ପରେ ଭିତରେ ପାଣି ପଡ଼ି ତିନି ବାଡ଼ରେ ମହାସ୍ନାନ ବଢ଼େ। ରଥ ଉପରେ ଠାକୁର ଥିବା ସମୟରେ ଏହି କର୍କଟ ସଂକ୍ରାନ୍ତି ପଡ଼ିଲେ ସେହି ସମାନ ରୀତିରେ ଶ୍ରୀଜୀଉଙ୍କର ବିଧିବିଧାନ ପାଳିତ ହୋଇଥାଏ। ମାତ୍ର ଅନ୍ନ ବଦଳରେ ଶୁଖିଲା ଭୋଗ ହୁଏ। ଗୁଣ୍ଡିଚା ଘରେ ଠାକୁର ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ମନ୍ଦିର ପରି ସମସ୍ତ ନୀତି ଅନୁଷ୍ଠିତ ହୁଏ। ସେହିପରି ଆଉ ଏକ ଯାତ୍ରା ହେଉଛି ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା। ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କର ପାର୍ଶ୍ୱ ପରିବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ସକାଳ ଧୂପ ଓ ଭୋଗମଣ୍ଡପ ସରିଲେ ତିନି ବାଡ଼ରେ ମହାସ୍ନାନ ବଢ଼େ। ଏକାଦଶୀ ବେଢ଼ାକୁ ମଦନ ମୋହନ ବିଜେ କଲା ପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ହୁଅନ୍ତି। ମଦନ ମୋହନ ବଟତଳ ପାଲିଙ୍କିରେ ବିଜେ କଲା ପରେ ବିମାନ ବଡ଼ୁମାନେ ବିଜୟ ଦ୍ୱାରରେ ଏକାଦଶୀ ଭୋଗ ବନ୍ଦାପନା ବଢ଼େଇ ଦକ୍ଷିଣୀ ଘରକୁ ବିଜେ କରାନ୍ତି। ତାପରେ ମଦନ ମୋହନ ମୁଦରେ ଖଟ ସେଜ ଘର ଦ୍ୱାର ବନ୍ଦ କରି ମୁଦ ଦିଅନ୍ତି। ପୁଣି ପାର୍ଶ୍ୱ ପରିବର୍ତ୍ତନ ନିମନ୍ତେ ଘରର ମୁଦ ଭଙ୍ଗାଯାଇ ଠାକୁରଙ୍କର ଶୟନ ପେଡ଼ି ଖୋଲାଯାଏ। ତାପରେ ଶୟନ ଠାକୁର କଡ଼ ଲେଉଟାନ୍ତି। ଏହା ପୂର୍ବରୁ ଶୟନ କାଳରେ ଦକ୍ଷିଣ ଦିଗକୁ ଠାକୁରଙ୍କର ମୁଖ ଥାଏ, ପରିବର୍ତ୍ତନ କାଳରେ ମୁଖ ଉତ୍ତର ଦିଗକୁ କରାଯାଏ। ଏହି ଦିନ ଶମ୍ଭୁ ଏକାଦଶୀ ପଡ଼ିଲେ ମଦନ ମୋହନ ଲୋକନାଥଙ୍କ ନିକଟକୁ ବିଜେ ହୁଅନ୍ତି ନାହିଁ। ପୁଣି ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ତିଥି ପାଳିତ ହୁଏ।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜିଥିରେ ରହିଥିଲା ରଥ ଉପରେ ଠାକୁରମାନଙ୍କର ନୀତି ଓ ଭୋଗ। ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଶ୍ୱନାଥ ସାମନ୍ତରାୟ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ ପ୍ରଚାର କରୁଛୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଶୁଣିବା କିଷାନ ଗୀତ, ଶିଳ୍ପୀ ବସନ୍ତ କୁମାର ପ୍ରଧାନ ଏବଂ ସାଥୀ କଳାକାର। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଛୋଟ ବିରତି।

0: ବର୍ତ୍ତମାନ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀ ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ। ପ୍ରଥମେ ଆସନ୍ତୁ ଶୁଣିବା କଥାଚିତ୍ର ଆଖ୍ରି ରାସ୍ତାରୁ, କଣ୍ଠଶିଳ୍ପୀ ଏସ୍ ଜାନକୀ ଏବଂ ମହମ୍ମଦ ଅଜିଜ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଆନନ୍ଦ ବକ୍ସି।
1: One, two.

ପରବର୍ତ୍ତୀ କଥାଚିତ୍ର ସେହେନ୍ସାରୁ ଆସନ୍ତା ପରବର୍ତ୍ତୀ ଗୀତଟିଏ ଶୁଣିବା। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମହମ୍ମଦ ଅଜିଜ।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶୁଣିଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ। କଥାଚିତ୍ର ରାମ ତେରି ଗଙ୍ଗା ମେଲିରୁ ପରବର୍ତ୍ତୀ ଗୀତ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ସଙ୍ଗୀତ ନିର୍ଦ୍ଦେଶନା ରବୀନ୍ଦ୍ର ଜୈନ।

ଲଭ୍ ଷ୍ଟୋରି କଥାଚିତ୍ରରୁ ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଅମିତ କୁମାର, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ, ଗୀତ ରଚନା ଆନନ୍ଦ ବକ୍ସି।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଜ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ, କିଛି କ୍ଷଣ ମଧ୍ୟରେ।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001-4242।
1: ହଁ, 8700001-4242। ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢ଼େଇଲେ କେମିତି ହୁଅନ୍ତା।
0: ତମକୁ କିଏ ଅଟକଉଛି କି?
1: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
0: ମୋଠୁ ଆଉ କାହାଠୁ?
1: ତମଠୁ। ଆଚ୍ଛା ତାହେଲେ କୁହ।
0: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡ଼େ ଅଛି।
1: ସେଥିରେ ମୋର କଣ ଲାଭ ହେବ?
0: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
1: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
0: ଖୁବ୍ ସହଜ ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 8700001-4242।
1: ଆଚ୍ଛା, 8700001-4242। ଏବେ ଫୋନ ଲଗାଉଛି। 8700001-4242।

ନମସ୍କାର ଶ୍ରୋତା ଭଉଣୀ, ସ୍ୱାଗତ କରୁଛୁ ଆପଣମାନଙ୍କୁ ଆକାଶବାଣୀ ରାଉରକେଲାର ନାରୀମହଲ କାର୍ଯ୍ୟକ୍ରମକୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ। ଶ୍ରୋତା ଭଉଣୀ, ଯେକୌଣସି ସଫଳତା ପାଇବା ପାଇଁ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ନିହାତି ଅପରିହାର୍ଯ୍ୟ। ସେଥିପାଇଁ ତ ଆମ ସଂସ୍କୃତି କହେ, ଶରୀର ମାଧ୍ୟମ ଖଳଧର୍ମ ସାଧନମ୍। ତେବେ ଆମ ବ୍ୟସ୍ତ ଜୀବନଶୈଳୀ ଅନେକ ସମୟରେ ଆମର ସ୍ୱାସ୍ଥ୍ୟରୂପୀ ସମ୍ପଦର ସୁରକ୍ଷା ଦିଗରେ ବାଧକ ସାଜେ। ଆମେ ଅନ୍ୟ ସବୁ ଜିନିଷକୁ ଗୁରୁତ୍ୱ ଦେଉଥିବା ବେଳେ ଆମ ସ୍ୱାସ୍ଥ୍ୟ କଥା ପ୍ରାୟତଃ ଭୁଲିଯାଆନ୍ତି, ଯାହା ପରବର୍ତ୍ତୀ ସମୟରେ ଆମ ପାଇଁ ସମସ୍ୟା ସୃଷ୍ଟି କରେ। ଏହି ବର୍ଷା ଋତୁରେ ଜୀବନରେ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଆଜିର ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ। ସମସ୍ତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ତଥା ଏକ ସୁସ୍ଥ ଜୀବନଶୈଳୀ ବିଷୟରେ ସଚେତନତା ସୃଷ୍ଟି କରିବା ଆମର ପ୍ରୟାସ। ଆମ ନିଜ ସ୍ୱାସ୍ଥ୍ୟ ବିଷୟରେ ଆମେ ନିଜେ ସଚେତନ ହେବା ଆବଶ୍ୟକ। ଆମ ଜୀବନରେ ସ୍ୱାସ୍ଥ୍ୟ ଉପଯୋଗୀ ପରିବର୍ତ୍ତନ ଆଣି ଏକ ସୁସ୍ଥ ଜୀବନଶୈଳୀକୁ ଆପଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମ ଅଭ୍ୟାସ ବିଷୟରେ ମଧ୍ୟ ସଚେତନ ହେବା ଦରକାର। ଖରାପ ଅଭ୍ୟାସକୁ ନିଜଠାରୁ ଦୂରେଇ ରଖିଲେ ଆମେ ଆମ ସ୍ୱାସ୍ଥ୍ୟର ସୁରକ୍ଷା କରିପାରିବା। ତେଣୁ ଆବଶ୍ୟକୀୟ ସହାୟତା, ସହଯୋଗିତା, ସହଭାଗିତା, ସଚେତନତା ଓ ସମ୍ବେଦନଶୀଳତାକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଏବଂ ଧ୍ୟେୟ ମଧ୍ୟ। ତେବେ ଶ୍ରୋତା ଭଉଣୀ, ଏହି ବର୍ଷା ଦିନରେ ଆମେ ସାଧାରଣତଃ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହୋଇଥାଉ। ଏହି ବର୍ଷାଦିନିଆ ରୋଗ ସାଧାରଣତଃ ଦୂଷିତ ପାଣି, ଖାଦ୍ୟ ଏବଂ ମଶା ବଂଶବୃଦ୍ଧି ଯୋଗୁଁ ହୋଇଥାଏ। ଏହି ସମୟରେ ହଇଜା, ଡାଇରିଆ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଟାଇଫଏଡ୍ ଭଳି ରୋଗ ବ୍ୟାପିଥାଏ। ଏଥିରୁ ସୁରକ୍ଷିତ ରହିବା ପାଇଁ ସବୁବେଳେ ଫୁଟା ପାଣି ପିଇବା, ଘର ଓ ଆଖପାଖ ସଫା ରଖିବା ଏବଂ ମଶାରୀ ବ୍ୟବହାର କରିବା ଉଚିତ। ତେବେ ଏହି ବର୍ଷାଦିନିଆ ରୋଗମାନଙ୍କ ମଧ୍ୟରୁ ଡେଙ୍ଗୁ ଏକ ମାରାତ୍ମକ ରୋଗ। ତେବେ ଏହି ଡେଙ୍ଗୁ ରୋଗ ବ୍ୟାପିବା ପୂର୍ବରୁ ଆମେ ସେଥିପ୍ରତି କିପରି ସତର୍କତା ଅବଲମ୍ବନ କରିବା, ତାହା ଆଜି ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜାଣିବା। ତେବେ ଶ୍ରୋତା ଭଉଣୀ, ଆଜିର ଆଲୋଚନାଟି କ'ଣ ଆପଣମାନେ ତ ଜାଣିସାରିବେଣି। ତେବେ ମୁଁ ପୁଣି ଥରେ କହି ରଖୁଛି, ଆଜି ଆପଣଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରହିଛି ଡେଙ୍ଗୁ ଜ୍ୱରର କାରଣ ଓ ନିରାକରଣ ସମ୍ପର୍କରେ। ତେବେ ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ଗହଣରେ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ହୋଇସାରିଲେଣି। ତେବେ ତାଙ୍କୁ ତ ଆମ ନାରୀମହଲ କାର୍ଯ୍ୟକ୍ରମକୁ ନିଶ୍ଚୟ ସ୍ୱାଗତ କରିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଭଜନଟିକୁ।

0: ସାର୍ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲାର ନାରୀମହଲ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ମୋତେ ଆପଣଙ୍କର ଏଇ ନାରୀମହଲ କାର୍ଯ୍ୟକ୍ରମରେ ଡାକିବା ପାଇଁ, ଏବଂ ମୋର ଏକ୍ସପର୍ଟିଜ୍ ଯାହା ଅଛି ସେଇଟା ଦେଇକି ମୁଁ ଟ୍ରାଏ କରିବି ଆଜି ଆପଣଙ୍କୁ ଏବଂ ଆମର ଶ୍ରୋତାଙ୍କୁ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ।
0: ସାର୍ ଆପଣଙ୍କର ସମ୍ପୂର୍ଣ୍ଣ ପରିଚୟଟି ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
1: ମୋ ନାଁ ହେଉଛି ଡକ୍ଟର ଅନିର୍ବାଣ ଘୋଷ, ମୁଁ MBBS ଡକ୍ଟର ଜଣେ, ଏବଂ ମୁଁ ଏବେ NIT ରାଉରକେଲାର ହେଲ୍ଥ ସେଣ୍ଟରରେ କର୍ମରତ ଅଛି।
0: ଆଜ୍ଞା ସାର୍, ତ ଆପଣ ଜାଣନ୍ତି ବର୍ତ୍ତମାନ ବର୍ଷା ଦିନ ଆସିଗଲାଣି ଏବଂ ଏହି ଋତୁରେ ବିଭିନ୍ନ ପ୍ରକାର ଜ୍ୱର ହୋଇଥାଏ, ସେଥିମଧ୍ୟରୁ ଡେଙ୍ଗୁ ଜ୍ୱର ଅନ୍ୟତମ। ତେବେ ଆଜି ଆମେ ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରଖିଛୁ ଡେଙ୍ଗୁ ଜ୍ୱରର କାରଣ ଓ ନିରାକରଣ ସମ୍ପର୍କରେ। ତେବେ ସାର୍ ପ୍ରଥମେ କହିବେ ଯେ ଡେଙ୍ଗୁ ଜ୍ୱର କିପରି ଓ କାହିଁକି ହୁଏ?
1: ଯେମିତି ଆମର ଏବେ ବର୍ଷା ଦିନରେ ଯେଉଁ ରୋଗ ବହୁତ ଅଧିକ ଦେଖାଯାଏ ତାହା ଭିତରେ ଗୋଟେ ହେଉଛି ଡେଙ୍ଗୁ, ଯେମିତି ଆଉ ବି ଅଛି ମ୍ୟାଲେରିଆ, ଟାଇଫଏଡ୍ ଏସବୁ। ହେଲେ ଡେଙ୍ଗୁ ଗୋଟେ ଭାଇରାଲ ରୋଗ, ଡେଙ୍ଗୁ ହୁଏ ଇନଫେକ୍ଟେଡ୍ ଯେଉଁ ଏଡିସ୍ ଇଜିପ୍ଟି ଗୋଟେ ମଶା ଅଛି, ସେଇ ମଶା କାମୁଡ଼ିଲେ ସେତେବେଳେ ହିଁ ଖାଲି ଡେଙ୍ଗୁ ରୋଗ ହୁଏ। ନହେଲେ ଡେଙ୍ଗୁ କୌଣସି ସଂକ୍ରାମକ ରୋଗ ନୁହେଁ, ଯେଉଁଟା ଜନକୁଠୁ ଆଉ ଜନକୁ ହେଇପାରିବ।
0: ଆଜ୍ଞା ସାର୍, ଏ ଡେଙ୍ଗୁ ଜ୍ୱର ହେଲେ କି କି ଲକ୍ଷଣମାନ ରୋଗୀଠାରେ ଦେଖାଯାଏ?
1: ଡେଙ୍ଗୁ ଜ୍ୱରର ବହୁତ ସାରା ଲକ୍ଷଣ ଅଛି, ଏହା ଭିତରେ ପ୍ରାଥମିକ ଲକ୍ଷଣ କହିଲେ ପ୍ରଥମେ ଆସିବ ଜ୍ୱର, ତାହା ସହିତ ଦେହହାତ ପୀଡ଼ା, ବଥା ଏବଂ ମୁଣ୍ଡ ବଥା, ଆଉ ନର୍ମାଲ ଯେମିତି ଆମର ଭାଇରାଲ ଫିଭର ମାନେ ଦେଖାଯାଏ, ମାନେ ଧରନ୍ତୁ ସର୍ଦ୍ଦି କାଶ ଯେମିତିଆ ହେଇଥାଏ ସେମିତିଆ ବି ଡେଙ୍ଗୁ ହେଇପାରେ।
0: ସାର୍, ଏହି ଜ୍ୱରର ନିରାକରଣ କିପରି କରାଯାଇପାରିବ?
1: ନିରାକରଣ ଆଗରୁ ଆମକୁ ଆଗେ ଜାଣିବା ଦରକାର ଯେ ଏହି ରୋଗର ପ୍ରତିରୋଧ ପାଇଁ ଆମେ କ'ଣ କରିପାରିବା। ଡେଙ୍ଗୁ ଗୋଟେ ମଶାବାହିତ ରୋଗ, ଏବଂ ଯେମିତି ଆମେ ସମସ୍ତେ ଜାଣିଛୁ ଯେ ବର୍ଷା ଦିନରେ ପାଣି ସବୁ ଜାଗାରେ ଜମା ହେଇକି ଥାଏ, ଆଉ ଏ ପାଣି ହିଁ ହେଉଛି ମଶାର ବ୍ରିଡିଂ ଗ୍ରାଉଣ୍ଡ। ଯେଉଁ ଏଡିସ୍ ମଶା ଅଛି ସେ ମଶା ଇଏ ଜମି ରହିବା ପାଣିରେ ହିଁ ଜନ୍ମ ହୁଏ, ଏବଂ ସେଠାରୁ ହିଁ ଆମର ଡେଙ୍ଗୁ ସଂକ୍ରମଣ ହୋଇପାରେ। ଆମକୁ ଆଗେ ପ୍ରତିରୋଧ କରିବା ପାଇଁ ସବୁ ଆଗରୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେ ପାଣି କେଉଁଠି ବି ଜମୁ ନାହିଁ। ହେଲେ ଆମର ଘରେ କୁଲର୍ଠୁ ନେଇକି କେଉଁଠି ଗୋଟେ ଆପଣ ବାହାରେ ଯାହା ବି କେଉଁ ବି ଜାଗା ରଖା ହେଇଥିବ, ଯେଉଁ ବି ଯେଉଁଟା ୟୁଜ୍ ହେଉନି, ଯେମିତି କିଛି ବି ଗୋଟେ ଗାମଲା ହେଉ ବାଲ୍ଟି ହେଉ ଯେଉଁଟା ୟୁଜ୍ ହେଉନି, ସେମିତି ଜାଗାରେ ଯଦି ପାଣି ଜମିକି ରହିବ ସେଇଟା ସଫା ପାଣି ହେଲେ ବି ଖାଲି ଏମିତିଆ ନାହିଁ ଯେ କଚରା ପାଣିରେ ହିଁ ଆପଣଙ୍କର ଡେଙ୍ଗୁ ମଶା ଆସିବ, ସେଇଟା ସଫା ପାଣି ହେଲେ ବି ସେଥିରେ ଡେଙ୍ଗୁ ମଶା ଜନ୍ମ ନିଏ, ଏବଂ ସେଥିରୁ ହିଁ ତାଙ୍କର

0: ଯେତେ ଅଧିକ ମାତ୍ରାରେ ଜନ୍ମ ହେବ ସେତିକି ଡେଙ୍ଗୁ ହେବାର, ରୋଗ ବଢ଼ିବାର ସେତେ ପ୍ରବାବିଲିଟି ଥିବ। ତ ଆମକୁ ସବୁଠୁ ଆଗରେ ସୁନିଶ୍ଚିତ କରିବାକୁ ପଡ଼ିବ ଯେ ପାଣି କେଉଁଠି ବି ଆପଣ ଘର ହେଉ କି ଆପଣ ଯେଉଁଠି କାମ କରୁଛନ୍ତି କି ଆପଣଙ୍କର ଛୁଆମାନେ ଯେଉଁ ସ୍କୁଲରେ ପଢ଼ୁଛନ୍ତି ତାହା ଆଖପାଖ କେଉଁଠି ବି ଜାଗାରେ କି ପାର୍କରେ ଯେଉଁ ଖେଳୁଛନ୍ତି ସେଇସବୁ ଜାଗାରେ ପାଣି ଜମା ଜମିବ ନାହିଁ।
1: ଆଜ୍ଞା, ମୁଖ୍ୟ କଥା ହେଲା ଆମେ ପାଣି ବେଶୀ ଦିନ ଧରି କେଉଁଠି ଜମିବାକୁ ଦେବା ନାହିଁ।
0: ବେଶୀ ଦିନ ଖାଲି ନୁହେଁ, ଆମେ ଚେଷ୍ଟା କରିବା ଯେତେ ଜଲ୍ଦି ହେଇପାରିବ ଯେ ସେଇ ଜମା ପାଣିଟାକୁ କ୍ଲିୟର କରିବା ପାଇଁ, ଏବଂ ଆମର ଘର ପାଖରେ ହେଉ କି ଆପଣ କର୍ମସ୍ଥଳରେ ହେଉ ଯେତେ ସଫାସୁତୁରା ହେଇପାରିବ ସେତେ ସଫାସୁତୁରା ରଖିଲେ ହିଁ ଡେଙ୍ଗୁ କମ୍ ହେବ।
1: ଆଜ୍ଞା ସାର୍, ଏହି ରୋଗ ହେଲେ ରୋଗୀଙ୍କୁ ଆପଣ ଚିକିତ୍ସା କେମିତି କରନ୍ତି?
0: ଦେଖନ୍ତୁ, ଡେଙ୍ଗୁ ଗୋଟେ ଭାଇରାଲ ରୋଗ ହେଲେ ୟାର ଚିକିତ୍ସା ନର୍ମାଲ, ଆମ ଜ୍ୱର ଆସିଲେ ଆମକୁ ଯେମିତି କରିବା କଥା ୟାର ପ୍ରାଥମିକ ଚିକିତ୍ସା ସେମିତି ଷ୍ଟାର୍ଟ ହେବ। ସବୁଠୁ ଆଗରୁ ମନେ ରଖିବା କଥା, ଡେଙ୍ଗୁରେ ବହୁତ ଦେହହତ ପୀଡ଼ା ଏବଂ ମୁଣ୍ଡ ବଥା ହୁଏ, ହେଲେ ଆମେ ଯେମିତିଆ ଅଲଗା ରୋଗ ଟାଇମ୍ରେ କେଉଁ ବି ଫାର୍ମାସିରେ ଯାଇକି ମାଗିଦିଅ କି ଆମକୁ ଗୋଟେ ବଥା ବଟିକା ଦିଅନ୍ତୁ ଏବଂ ସେମାନେ ଦେଇଦିଅନ୍ତି, ଡେଙ୍ଗୁରେ ସେଟା ଜମା କରାଯିବ ନାହିଁ। ଡେଙ୍ଗୁ ରୋଗରେ ଆପଣ ଦୁଇଟା ଜିନିଷ ହିଁ ସବୁଠୁ ଅଧିକ ଇମ୍ପୋର୍ଟାଣ୍ଟ, ଗୋଟେ ହେଉଛି ହାଇଡ୍ରେସନ୍, ମାନେ ଅଧିକ ପାଣି ପିଇକି ରହିବା, ନର୍ମାଲ ଯେତିକି ଆମକୁ ଦିନକୁ ଦରକାର ବଡି ୱେଟ୍ ହିସାବରେ ସେତିକି ପାଣି ନେବା, ORS ନେବା, ପଇଡ଼ ପାଣି ପିଇପାରିବା, ଆମେ ଜୁସ୍ ମୁଁ କହିବିନି କାହିଁକି ନା ସେଥିରେ ଶର୍କରା ଯେ ସୁଗର ଅଧିକ ଥାଏ, ହେଲେ ଏତିକି। ଆଉ ଆପଣ ଯଦି ଜ୍ୱର ହେଉଛି ଦେହ ହାତ ପିଡ଼ାପିଡ଼ି ହେଉଛି ସେଥିପାଇଁ ପ୍ଲେନ୍ ପାରାସିଟାମଲ, ସେଇଟା ବି ଦିନକୁ 4 ଥର ନେଇପାରିବା 6 ଘଣ୍ଟା ବ୍ୟବଧାନରେ। ଆଉ ଆପଣ ଦେହ ହାତ ପୀଡ଼ା ପାଇଁ କେଉଁ ବି ନର୍ମାଲ ପେନ୍ ରିଲିଫ୍ ସ୍ପ୍ରେ ହେଉ ଜେଲ୍ ହେଉ ଏଇସବୁ ୟୁଜ୍ କରିପାରିବେ। ମନେ ରଖିବେ ଡେଙ୍ଗୁରେ ଖାଲି ହିଁ ପାରାସିଟାମଲ ୟୁଜ୍ ହେବ, ଆଉ ୟା ବାହାରେ ୟା ବ୍ୟତିରେକେ ଆସିକ୍ଲୋଫେନାକ୍, ଆଇବୁପ୍ରୋଫେନ୍ କି ଏଇସବୁ ଯେଉଁ ଏନ୍ସେଡ୍ ଅଛି ଡାଇକ୍ଲୋଫେନାକ୍, ଏଇଗୁଡ଼ା ଜମା ୟୁଜ୍ କରିବାର ନାହିଁ। ଠିକ୍ ଅଛି, ଏଇଟା ଗୋଟେ ସବୁ ଟାଇମ୍ରେ ଆମକୁ ମନେ ରଖିବା କଥା କି ଡେଙ୍ଗୁ ଯେଉଁ ଟାଇମ୍ରେ ହୁଏ ସେଇ ଟାଇମ୍ରେ ଆପଣ ଯଦି ଜ୍ୱର ହେବ ତ ସବୁବେଳେ ଚେଷ୍ଟା କରିବା ଯେ ଖାଲି ପାରାସିଟାମଲ ଉପରେ ହିଁ ଭରସା ରଖିବା, ପାରାସିଟାମଲ ଦିନକୁ 4 ଥର, ଯାହାର ଯେମିତି ବଡି ୱେଟ୍ ସେଇ ହିସାବରେ ଆଡ଼ଜଷ୍ଟ କରିକି ଡୋଜ୍କୁ ବଢ଼ାଇବା।
1: ସାର୍, ଏହି ରୋଗ ପ୍ରତି ଆମେ ସତର୍କ କିପରି ରହିବା?
0: ସତର୍କ ରହିବା ପାଇଁ ମୁଁ ଯେମିତି ଆଗରୁ କହିଲି ଯେ ସବୁଠୁ ପ୍ରଥମ ଜିନିଷ ଯେଉଁଟା ଆମକୁ ଦରକାର ସେଇଟା ହେଉଛି ଆମର ଘର ପାଖରେ ହେଉ କିମ୍ବା କର୍ମସ୍ଥଳରେ ହେଉ ପାଣି ନ ଜମିଥାଉ। ଯେମିତିଆ ବର୍ଷା ହେଲା ପାଣି ଜମିଲା, ଆପଣ ଆମର ଫାର୍ଷ୍ଟ ପ୍ରାୟୋରିଟି ରହିବ କି କେତେ ଜଲ୍ଦି ସେଇ ଜମା ପାଣିଟାକୁ ଆମେ କ୍ଲିୟର କରିପାରିବୁ। ଆମ ଘର ପାଖରେ ଡ୍ରେନ୍ ଅଛି, ସେ ଡ୍ରେନ୍ ଯେମିତିଆ ଖୋଲା ରହିବ ନାହିଁ, ମାନେ କଭର୍ ହେଇକି ରହିବ। ଆଉ ଯେତିକି ହେଇପାରିବ ଆମେ ଚେଷ୍ଟା କରିବା କି ଫୁଲ୍ ସ୍ଲିପ୍ସ ଛୁଆମାନଙ୍କୁ ପିନ୍ଧେଇବା, ଆଉ ଘର ପାଖରେ ବି କିମ୍ବା ଆପଣଙ୍କ ଘରେ ଯଦି ଘର କାମ ଚାଲିଛି ଯେଉଁମାନେ କନଷ୍ଟ୍ରକ୍ସନ୍ ସାଇଟ୍ ବଗେରା ଅଛି ସେଇଠି ଯେମିତିଆ ପାଣି ଜମିଥାଏ ସେ ପାଣି ଆମକୁ ଜମିବାକୁ ଦେବନି। ବହୁତ ଜଣଙ୍କର ଘରେ ବାହାରେ ଆମର ଗାର୍ଡେନ୍ ଥାଏ, ସେ ଗାର୍ଡେନ୍ରେ ଯେଉଁ ଆମେ ଗଛ ଲଗାଉଛୁ ସେ ଗାମଲା ସେଇ ସବୁରେ ପାଣି ଜମିବାକୁ ଦେବେନି, ସେଇଟା ହେଉଛି ଆମର ପ୍ରଥମ ପ୍ରାୟୋରିଟି।
1: ସାର୍, ଏହା କ'ଣ ଏକ ସଂକ୍ରମଣ ରୋଗ? ଗୋଟେ ରୋଗୀକୁ ହେଲେ ଅନ୍ୟ ରୋଗୀ ପାଖକୁ ଯାଇପାରେ ବା ଡେଇଁପାରେ?
0: ନାହିଁ, ମନେ ରଖିବା କଥା ଯେ ନର୍ମାଲ ଯେ ଭାଇରାଲ ଫିଭର ହୁଏ ଆମକୁ, ସେ ଭାଇରାଲ ଫିଭର ଜଣେ ଛିଙ୍କିଲେ ବା କାଶିଲେ ସେ ଏୟାର ଡ୍ରପ୍ଲେଟ୍ ଥ୍ରୁରୁ ଜଣଠୁ ଆଉ ଜଣକୁ ଡେଇଁପାରେ। ବା ଡେଙ୍ଗୁ ଏମିତିଆ ଗୋଟେ ରୋଗ ସେଇଟା ପାଇଁ ମଶା କାମୁଡ଼ିଲେ ହିଁ ହେବ, ମଶା ଯଦି ନ କାମୁଡ଼ୁଛି ଆପଣଙ୍କୁ ତ ଆପଣଙ୍କୁ ଡେଙ୍ଗୁ ହେବାର ନାହିଁ। ଆପଣଙ୍କ ଘରେ ଯଦି କେହି ଡେଙ୍ଗି ପେସେଣ୍ଟ ଅଛନ୍ତି ତ ଏମିତିଆ ନାହିଁ ଯେ ସେ ଛୁଇଁଦେଲେ ବା ସେ ଛିଙ୍କିଦେଲେ ଆପଣଙ୍କୁ ଡେଙ୍ଗୁ ହେଇଯିବ, ସେମିତିଆ ହେବାର ନାହିଁ। ଯଦି ଆପଣଙ୍କୁ ମଶା ନ କାମୁଡ଼ୁଛି ତ ଡେଙ୍ଗି ହେବ ନାହିଁ।
1: ତାଙ୍କ
0: ସହ ଖାଇଲେ ବା ତାଙ୍କ ସହିତ ଗୋଟେ ବୋଟଲ ସେୟାର କଲେ କିଛି ଡେଙ୍ଗୁ ହେବାର କିଛି ଚାନ୍ସେସ ନାହିଁ।
1: ତେବେ ସାର୍, ଏଇ ଡେଙ୍ଗୁ ଜ୍ୱର ପାଇଁ କିଛି ଟୀକାକରଣର ବ୍ୟବସ୍ଥା ଅଛି କି?
0: ଡେଙ୍ଗୁ ଜ୍ୱର ପାଇଁ ଏବେ ବି ସେମିତିଆ ଟୀକାକରଣ ନାହିଁ। ଆମ ଭାରତବର୍ଷରେ ଏବେ ଯାଏ ସେମିତି ଟୀକାକରଣ ବ୍ୟବସ୍ଥା ଏବେ ଯାଏ ଚାଲୁ କରାହେଇନି, ହେଲେ ଯଦି ଭବିଷ୍ୟତରେ ହେବ ତ ସେଇଟା ବହୁତ ଭଲ ହେବ। କାହିଁକିନା ଡେଙ୍ଗୁ ଏମିତିଆ ଗୋଟେ ରୋଗ, ଅଧିକ ଆମର ଇଷ୍ଟର୍ଣ୍ଣ ଇଣ୍ଡିଆ ଯେଉଁପଟେ ମାନେ ଯେମିତିଆ ବିହାର ହେଇଗଲା, ଓଡ଼ିଶା ହେଇଗଲା, ପଶ୍ଚିମବଙ୍ଗ ହେଇଗଲା, ଏଇସବୁ ଏରିଆରେ ଇଭେନ୍ ଦିଲ୍ଲୀରେ ଏଇସବୁ ଜାଗାରେ ଡେଙ୍ଗୁ ଗୋଟେ ମାରାତ୍ମକ ଆକାର ଧାରଣ କରୁଥାଏ, ଯେତେବେଳେ ହୁଏ ବହୁତ ଜଣଙ୍କର ପ୍ରାଣଘାତ ହୁଏ। ସେଥିପାଇଁ ଆମେ ଚେଷ୍ଟା କରୁଛୁ ଯେ ତାହାର କିଛି ଯଦି ହେଇପାରିବ ଭ୍ୟାକ୍ସିନ୍ ବା କିଛି ତ ସେଇଟାକୁ, ବଟ୍ ଏବେ ଯାଏ କିଛି ନାହିଁ।
1: ଆଜ୍ଞା ସାର୍, ଏହି ରୋଗ ହେଲେ ରୋଗୀର ଜୀବନ ପ୍ରତି ବିପଦ ଅଛି କି, ମାନେ ଜୀବନଘାତକ ହେଇପାରେ?
0: ଡେଙ୍ଗୁ ପ୍ରାଥମିକ ଅବସ୍ଥାରେ ଜୀବନଘାତକ ହୁଏନି, ହେଲେ ନର୍ମାଲ ସିମ୍ପଟମ୍ ଥାଏ ତାହାର, ଯେମିତିଆ ଦେହ ବିନ୍ଧା ହେବା, ଜ୍ୱର ହେବା, ଆଖି ପଛପଟେ ପେନ୍, ମୁଣ୍ଡ ବଥା, ଏଇସବୁ ହେଉଥାଏ। ତ ଏଇସବୁରେ ଅଧିକ

0: ବା କିଛି କମ୍ପ୍ଲିକେସନ୍ ଅଛି କି ନାହିଁ,
1: ହେଲେ
0: ଯଦି ଡାଇବେଟିସ୍, ବିପି କି ଆସ୍ଥମା, ମାନେ ଯେଉଁମାନଙ୍କର ଶ୍ୱାସ ରୋଗ ଅଛି, ସେହିସବୁ ପେସେଣ୍ଟକୁ ଟିକେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ଯେ ତାଙ୍କର ସବୁ ଯାହା ସେମାନେ ମେଡ଼ିସିନ୍ ଅଲରେଡ଼ି ଖାଉଛନ୍ତି ସେଇଟା ଠିକ୍ ଟାଇମ୍ରେ ଖାଉଛନ୍ତି କି ନାହିଁ, ଯେମିତିଆ ସେହି ରୋଗ ଆଉ ଡେଙ୍ଗୁ ମିଶିକିରି ଅଧିକ କମ୍ପ୍ଲିକେସନ୍ ନ କରୁ। ଆଉ ବାକି ଟାଇମ୍ ଆମକୁ ଦେଖିବାକୁ ପଡ଼ିବ ସେ ନର୍ମାଲ୍ ଖାଦ୍ୟ ଖାଉଛି, ଯେଉଁଟା ସହଜ ପାଚ୍ୟ ଖାଦ୍ୟ, ଏମିତିଆ ନାହିଁ ଯେ ନନ୍ଭେଜ୍ ଖାଇ ହେବନି ବା ସେମିତିଆ କିଛି ନାହିଁ, ଯାହା ବି ସହଜ ପାଚ୍ୟ ଖାଦ୍ୟ ଅଛି ସବୁ ଆମର ଖାଇପାରିବେ। ସେହିସବୁ ଖାଦ୍ୟ ଖାଇବା ସୁନିଶ୍ଚିତ କରିବା, ଆଉ ପାଣି ପିଇବା ସେଇଟା ବି ସୁନିଶ୍ଚିତ କରିବା, ଆଉ ଜ୍ୱର ଆସିଲେ ସେଇଟା ବି ସୁନିଶ୍ଚିତ କରିବା ଯେ ସେ ଖାଲି ହିଁ ପାରାସିଟାମଲ୍ ଖାଉଛନ୍ତି, ଅଲଗା କିଛି ଜିରୋଡଲ୍ କହିକି ଗୋଟେ ମେଡ଼ିସିନ୍ ଆସେ, ସେଇଟା ଆମେ ସମସ୍ତେ ଘରେ ଘରେ ରହୁ କି ଦେହ ଅଦବିଡ଼ା ହେଲା କି ଜ୍ୱର ଆସିଲା ଆମେ ଖାଇଦେବା ଗୋଟେ, ଡେଙ୍ଗୁ ହେଲେ ସେଇଟା ଜମାରୁ ଖାଇବାର ନାହିଁ। ଏତିକି ଘର ଲୋକ ତ କରିପାରିବେ, ଆଉ ଯଦି ଅଧିକ ତାହାକୁ କିଛି ସିମ୍ପଟମ୍ସ ଆସିଲା, ଯେମିତିଆ ପ୍ରବଳ ଆଖି ପଛପଟେ ପେନ୍ ହେବା, ବାରମ୍ବାର ବାନ୍ତି ହେବା, ପେଟ କାଟିବା, ଏହିସବୁ ସିମ୍ପଟମ୍ ବା ଏହିସବୁ ଲକ୍ଷଣ ଯଦି ଦେଖାଇଲା, ତ ଆମେ ତାହାକୁ ଯେତେ ଜଲ୍ଦି ହେଇପାରିବ ଆମ ନିକଟବର୍ତ୍ତୀ ହସ୍ପିଟାଲ ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇକି ରିପୋର୍ଟ କରିବାର ଅଛି।
1: ଆଜ୍ଞା ସାର୍, ଆମେ ଶୁଣିଛୁ ଯେ ଗର୍ଭାବସ୍ଥାରେ ମହିଳାମାନଙ୍କୁ ବେଶୀ କିଛି ମେଡ଼ିସିନ୍ ଦିଆଯାଏନି, ଯଦି ଜଣେ ଗର୍ଭବତୀ ମହିଳାକୁ ଏହି ଡେଙ୍ଗୁ ଜ୍ୱର ହେଲା ତେବେ ତାର ଚିକିତ୍ସା କିପରି ହେଇପାରିବ, କେବଳ ପାରାସିଟାମଲ୍ରେ ସେ ଭଲ ହେଇଯିବେ?
0: ଏମିତି ବି ଆମେ ପ୍ରେଗନେନ୍ସି ଟାଇମ୍ରେ ବହୁତ ସାରା ମେଡ଼ିସିନ୍ ଅଛି ଯେଉଁଗୁଡ଼ା ଦିଆଯାଏନି, ଯାହା ଭିତରେ ସେ ଏନ୍ସେଡ୍ ଯେଉଁଗୁଡ଼ା ମୁଁ କହିଲି, ଯେମିତିଆ ଆସିକ୍ଲୋଫେନାକ୍, ଡାଇକ୍ଲୋଫେନାକ୍, ଆଇବୁପ୍ରୋଫେନ୍, ଏହିସବୁ ବି ପ୍ରେଗନେନ୍ସିରେ ହିଁ ମନା ଥାଏ। ତ ଆପଣ ପ୍ରେଗନେନ୍ସିରେ ତ ଜମା ଏହିସବୁ ଔଷଧ ଦିଆଯିବନି। ଆପଣ ସବୁବେଳେ ମନେ ରଖିବେ, ଗୋଟେ ପ୍ରେଗନେଣ୍ଟ ଲେଡ଼ି ଯଦି ଆପଣଙ୍କ ଘରେ ଅଛି, ତ ତାହାର ଜ୍ୱର ହେଲେ ବି ଯାହା ବି ଦେହ ହାତ ବିରା ହେଉ, ତ ଆପଣ ସବୁବେଳେ ଚେଷ୍ଟା କରିବେ ଯେ ଲୋକାଲ କିଛି ଆପ୍ଲିକେସନ୍ ଯେମିତିଆ ହେଇପାରିବ, ଯେଉଁ ଜେଲ୍ ହେଉ, ଡାଇକ୍ଲୋଫିନାକ୍ ଜେଲ୍ ଯେଉଁଗୁଡ଼ା ଭଲିନି ଟାଇପ୍ର ଜେଲ୍ କି ସ୍ପ୍ରେ ହେଉ, ସେହିସବୁ ଦେଇକି ବଡ଼ି ପେନ୍କୁ କମାଇବା ପାଇଁ ଚେଷ୍ଟା କରିବା। ଆଉ ଜ୍ୱର ଆସିଲେ ସେହି ପାରାସିଟାମଲ୍, ପୁରା ପ୍ରେଗନେନ୍ସିର 9 ମାସ ଆମେ ଖାଲି ପାରାସିଟାମଲ୍ ହିଁ ଦେବା। ଆଉ ବି ଯଦି ଅଧିକ ଟେମ୍ପରେଚର୍ ଆସିଲା କି ଜ୍ୱର ଛାଡ଼ୁନାହିଁ, ସେତେବେଳେ ଆପଣଙ୍କର ଗାଇନୋକୋଲୋଜିଷ୍ଟ ହେଉ କିମ୍ବା ଆପଣଙ୍କର ଯେଉଁ ପ୍ରାଇଭେଟ୍ ଆପଣଙ୍କର ନିଜର ଯେଉଁ ଡକ୍ଟରକୁ ଆପଣ ଦେଖାଉଛନ୍ତି, ତାଙ୍କ ସହିତ କନସଲ୍ଟ କରିକି ହିଁ ଆପଣ ମେଡ଼ିସିନ୍ ନେବେ, ଅଲଗା କିଛି ମେଡ଼ିସିନ୍ ଆପଣ ନିଜ ଆଡ଼ୁ ନିଅନ୍ତୁ ନାହିଁ।
1: ଆଜ୍ଞା ସାର୍, ଗର୍ଭବତୀ ମହିଳାଙ୍କୁ ଡେଙ୍ଗୁ ଜ୍ୱର ହେଲେ ସେ ସମୟରେ ତା ଗର୍ଭସ୍ଥ ଶିଶୁର ଜୀବନ ପ୍ରତି କିଛି ବିପଦ ଥାଏ କି?
0: ଗର୍ଭବତୀ ମହିଳା କେଉଁ ବି ରୋଗରେ ଆକ୍ରାନ୍ତ ହେଲେ ତାହାର ଶିଶୁର ସେହି ରୋଗରେ ଆକ୍ରାନ୍ତ ହେବାର ଚାନ୍ସେସ୍ ଥାଏ, ହେଲେ କିଛି ଏଫେକ୍ଟ ତ କେବେ କେବେ ଥାଏ, କେବେ କେବେ ନଥାଏ। ତ ଆମେ ସବୁବେଳେ ଚେଷ୍ଟା କରିବା ଆମ ଗାଇନୋକୋଲୋଜିଷ୍ଟ ଯେଉଁମାନେ ଆମ ଟ୍ରିଟମେଣ୍ଟ କରୁଛନ୍ତି ତାଙ୍କ ପାଖରେ ଯିବା, ଯଦି ଦରକାର ପଡ଼ିବ ଆମେ ଅଲ୍ଟ୍ରାସାଉଣ୍ଡ କରିପାରିବା ସେ ଛୁଆର ଅବସ୍ଥା ଦେଖିବା ପାଇଁ, ଛୁଆ କେତେ ସୁସ୍ଥ ଅଛି, କେତେ କ'ଣ ଅଛି। ହେଲେ ଗୋଟେ ମାଆ ବି ଜାଣିପାରିବେ କି ଛୁଆ ଖେଳୁଛି କି ନାହିଁ, ପେଟ ଭିତରେ ନଡ଼ୁଛି କି ନାହିଁ, ମାଆକୁ ସେଇଟା ଦେଖିବାକୁ ପଡ଼ିବ। ଏମିତିଆ ନାହିଁ ଯେ ଡେଙ୍ଗୁ ହେଲା ଛୁଆକୁ କିଛି ହେବାର ଅଛି ଭାବିକି ଆମେ ସାଙ୍ଗେ ସାଙ୍ଗେ ଡେଲିଭରି କରାଇଦେବୁ, ସେଇଟା ବି କରାଇବାର ନାହିଁ।
1: ଆଜ୍ଞା ସାର୍, ଶେଷରେ ଏ ରୋଗରୁ ରକ୍ଷା ପାଇବା ପାଇଁ ଆପଣ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଶ୍ରୋତା ଭଉଣୀମାନଙ୍କୁ ଡାକ୍ତର ହିସାବରେ କ'ଣ ପରାମର୍ଶମୂଳକ ବାର୍ତ୍ତା ପ୍ରଦାନ କରିବେ?
0: ପ୍ରଥମ କଥା, ଆମେ ସମସ୍ତେ ଜାଣିଛୁ ଯେ ବର୍ଷା ଦିନରେ ଡେଙ୍ଗୁଟା ଗୋଟେ ମାରାତ୍ମକ ଆକାର ଧାରଣ କରେ, ଆମ ରାଉରକେଲାରେ ହିଁ ହେଉ, ଆଉ ଓଡ଼ିଶା ହେଉ କି ବଙ୍ଗାଲ ହେଉ, ଏହିସବୁ ଜାଗାରେ ଆମେ ଦେଖୁ ଟିଭିରେ ଆମର ନ୍ୟୁଜ୍ ପେପରରେ ଯେ କେତେ ତାହାର ବ୍ୟାପ୍ତି, କେତେ ଅଧିକ ମାତ୍ରାରେ ରୋଗ ଆକ୍ରାନ୍ତ ହୁଏ, କେତେ ଲୋକ ମରାଯାଉଛନ୍ତି ହେଲେ ସେଇ ରୋଗରେ। ହେଲେ ଆମର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ବହୁତ ସାରା ସ୍କିମ୍ ଅଛି ଯେଉଁଥିରେ ଆମେ ଚେଷ୍ଟା କରୁ କି ଡେଙ୍ଗୁ ରୋଗ ଯେତେବେଳେ ହୁଏ ତା ଆଗରୁ ପ୍ରିପେୟାର ହେବା ପାଇଁ। ଯେମିତିଆ ଆମର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଗୋଟେ ସ୍କିମ୍ ଅଛି ଯାହାକୁ କୁହାଯାଏ ନ୍ୟାସନାଲ୍ ଭେକ୍ଟର ବର୍ନ୍ ଡିଜିଜ୍ କଣ୍ଟ୍ରୋଲ ପ୍ରୋଗ୍ରାମ୍ ବା NVBDCP, ଯେଉଁଟା 2004 ସାଲରେ ଷ୍ଟାର୍ଟ ହୋଇଥିଲା। ସେଇ ତାହା ଅଣ୍ଡରରେ କିଛି ଏଇ ମଶାବାହିତ ରୋଗ ଯେଉଁଗୁଡ଼ା ଅଛି, ଯେମିତି ଡେଙ୍ଗୁ ହେଲା, ମ୍ୟାଲେରିଆ ହେଲା, କାଲା ଆଜାର ହେଇଗଲା, ଜାପାନିଜ୍ ଏନ୍ସେଫାଲାଇଟିସ୍ ହେଇଗଲା, ଚିକେନଗୁନିଆ ହେଲା, ଏହିସବୁ ରୋଗଙ୍କର କେମିତି ତାହାର ବ୍ୟାପ୍ତି କମାଇବା ପାଇଁ ଆମେ କ'ଣ କ'ଣ କରିପାରୁଛୁ, ସେଇଟା ଆମେ ସେଣ୍ଟ୍ରାଲ ମାଧ୍ୟମରେ ତାହାର ସ୍କିମ୍ ମାଧ୍ୟମରେ ସୁନିଶ୍ଚିତକରଣ ହୁଏ। ସମସ୍ତଙ୍କର ସମାଜରେ ଯେଉଁମାନେ ଅଛନ୍ତି ଆମର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ, ସେମାନେ ବି ତାଙ୍କର ଛାତ୍ରଛାତ୍ରା ତାଙ୍କୁ ଶିଖାଇ ପାରିବେ କି ବର୍ଷାକାଳରେ କେମିତି ନିଜକୁ ରକ୍ଷା କରିବାର ଅଛି, କେମିତିଆ ଘର ପାଖରେ ପାଣି ନ ଜମିବାର ଅଛି, କେମିତି ଜ୍ୱର ହେଲେ ଡକ୍ଟରକୁ ଦେଖାଇବାର ଅଛି, ରକ୍ତ ପରୀକ୍ଷା କରିବାର ଅଛି। ସେମିତିଆ ହିଁ ଆମର ଯେଉଁ

0: ସିଭିଲ ବଡ଼ିସ୍ ଅଛନ୍ତି, ମ୍ୟୁନିସିପାଲ କର୍ପୋରେସନ ହେଲା କି ବାକି ଯେସବୁ ପଞ୍ଚାୟତ ହେଲା, ସେମାନେ ଚେଷ୍ଟା କରିବେ କି ଲୋକଙ୍କର ଭିତରେ ଡେଙ୍ଗୁ ନେଇକି କିଛି ଭୟ ନଥାଉ। ଆଉ ଆମର ଆଖପାଖ ଯେତେ ରାସ୍ତା ସାଇଡ୍ ହେଲା କି ଯାହା ବି ପାର୍କ ହେଲା କି ଗୋଟେ ବିଦ୍ୟାଳୟ ହେଲା, ସେଥିରେ କିଛି ବି ପାଣି ଜମିକି ସେଥିରେ ମଶା ନ ଜନ୍ମୁ, ସେଥିପାଇଁ ଆମେ ଚେଷ୍ଟା କରିବା।
1: ଧନ୍ୟବାଦ ସାର୍, ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଆମେ ଆଜି ଆପଣଙ୍କଠାରୁ ଡେଙ୍ଗୁ ଜ୍ୱରର କାରଣ, ଲକ୍ଷଣ, ନିରାକରଣ, ଚିକିତ୍ସା ଏବଂ ଆହୁରି ଅନେକ କଥା ଜାଣିବାକୁ ପାଇଲୁ। ତେବେ ସାର୍, ଆଜି ଆପଣ ଆପଣଙ୍କର ଦୈନନ୍ଦିନ ଜୀବନରୁ ବହୁମୂଲ୍ୟ ସମୟ ଆମ ନାରୀମହଲ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ।
0: ଧନ୍ୟବାଦ ମୋତେ ଏଇ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ। ଆଉ ମୁଁ ଚାହିଁବି ମୋର ଇଏ ଯାହା ବି ମେସେଜ୍ ଅଛି ସେଇଟା ସମସ୍ତଙ୍କୁ କାନରେ ପହଞ୍ଚୁ ଏବଂ ସମସ୍ତେ ସେଇଟାକୁ ମନେ ରଖିକି ନ ଡରିକି ଏଇ ବର୍ଷା ଦିନରେ ସମସ୍ତେ ସୁସ୍ଥ ଭାବରେ ରହିବେ ଏବଂ ନିଜ ପରିବାର ଧ୍ୟାନ ରଖିବେ।
1: ନମସ୍କାର।
0: ନମସ୍କାର।

ତେବେ ଶ୍ରୋତା ଭଉଣୀ, ଏହା ଥିଲା ଆଜିର ନାରୀମହଲ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ମତାମତ ଜଣାଇ ନିଶ୍ଚୟ ଚିଠି ଲେଖିବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣ କେହି ରେଡ଼ିଓ ବାନ୍ଧବୀ ପୁଷ୍ପଲତାକୁ। ରହୁଛି, ନମସ୍କାର।

ପ୍ରଚାର କଲୁ ନାରୀମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ। ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ।

ସହ ଉଭୟ ଦେଶର ସହଭାଗିତାରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାତ୍ରା କରିଥିଲେ। ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜିଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଏକ ଫୋରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ଦୁଇ ଦେଶର ଶୀର୍ଷ ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ 10-11 ତାରିଖ ପର୍ଯ୍ୟନ୍ତ ଅକ୍ଲ୍ୟାଣ୍ଡ ଗସ୍ତ କରିଥିଲେ। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟୁଜିଲାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଗତ 40 ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ଆଜି ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1.25 କୋଟିରୁ ଅଧିକ ଚାରାରୋପଣ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ସ୍ୱରାଷ୍ଟ୍ରମନ୍ତ୍ରୀ 2029 ନିର୍ବାଚନ ସୁଦ୍ଧା ନିର୍ବାଚନ ମଣ୍ଡଳୀର ସବୁଜିମାକୁ 20% ବୃଦ୍ଧି କରିବା ପାଇଁ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରିଛନ୍ତି ଏବଂ ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ବର, ଓସ୍ତ, ଜାମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ଏବଂ ଆଗାମୀ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ନିଶ୍ଚିତ ହେବ। ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଥିବା ଏକ ସ୍ୱତନ୍ତ୍ର ଇ ବୁକ୍ ଉନ୍ମୋଚିତ ହୋଇଛି। ସାଧାରଣ ପରିବହନ କ୍ଷେତ୍ରରେ ସଫଳତା ସ୍ୱରୂପ 333 ନୂତନ ବୈଦ୍ୟୁତିକ ବସ୍ ସାମିଲ କରାଯାଇଛି, ଯାହା ଅହମ୍ମଦାବାଦ BRTSକୁ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନା କରୁଥିବା ଦେଶର ପ୍ରଥମ ସହର ଭାବେ ଗଢ଼ି ତୋଳିଛି। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଅନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୟେମେନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଉପରେ କିଛି ସର୍ତ୍ତ ଆରୋପ କରୁଥିବା 2017 ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛି। ୟେମେନ୍ରେ ଗୃହଯୁଦ୍ଧ ଏବଂ ସଶସ୍ତ୍ର ସଂଘର୍ଷ ଯୋଗୁଁ ସୁରକ୍ଷା ପରିବେଶ ବିଗିଡ଼ିଯିବା ପରେ ଭାରତୀୟ ନାଗରିକଙ୍କ ସେହି ଦେଶକୁ ଯାତ୍ରା କରିବା ନେଇ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ଏକ ପରାମର୍ଶବଳୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସମସ୍ତ ଭାରତୀୟ ନାଗରିକଙ୍କୁ ୟେମେନ୍କୁ ଅନାବଶ୍ୟକ ଯାତ୍ରା ନ କରିବା ପାଇଁ ପରାମର୍ଶ ଏବେ ମଧ୍ୟ ଜାରି ରହିଛି। ମନ୍ତ୍ରଣାଳୟ କହିଛି ଯଦି ଯାତ୍ରା ଅପରିହାର୍ଯ୍ୟ ହୁଏ ତେବେ ସ୍ଥାନୀୟ ସୁରକ୍ଷା ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ହିଁ ଏହା କରାଯିବା ଉଚିତ ଏବଂ ସକ୍ରିୟ ସଂଘର୍ଷ ଅଞ୍ଚଳକୁ ଯାତ୍ରା ବର୍ଜନ କରାଯିବା ଆବଶ୍ୟକ। ୟେମେନ୍ରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ୟେମେନ୍ ମଧ୍ୟରେ ସେମାନଙ୍କର ଚଳପ୍ରଚଳ ସୀମିତ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। କତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବୟସରେ ପରଲୋକ ହୋଇଛି, ଯିଏକି ଏହି ଉପସାଗରୀୟ ଦେଶକୁ କୂଟନୀତି, ଗଣମାଧ୍ୟମ ଏବଂ ବିନିଯୋଗ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଶକ୍ତି ଭାବେ ରୂପାନ୍ତରିତ କରିଥିଲେ। ଆଞ୍ଚଳିକ ପରମ୍ପରାକୁ ଭାଙ୍ଗି 2013 ସ୍ୱେଚ୍ଛାକୃତ ଭାବେ ନିଜ ପୁଅକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଶେଖ୍ ହମଦ୍ 18 ଧରି କତାରକୁ ଶାସନ କରିଥିଲେ। ତାଙ୍କ ନେତୃତ୍ୱରେ କତାର ଏକ ବିଶ୍ୱସ୍ତରୀୟ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଥିଲା, ଅଲ୍ ଜଜିରା ନ୍ୟୁଜ୍ ନେଟୱାର୍କ ଆରମ୍ଭ କରିଥିଲା ଏବଂ ଏହାର ଅନ୍ତର୍ଜାତୀୟ ବିନିଯୋଗର ସମ୍ପ୍ରସାରଣ କରିବା ସହ 2022 ଫିଫା ବିଶ୍ୱକପ୍ ସଫଳତାର ସହ ଆୟୋଜନ କରିଥିଲା। କତାରର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନି ଜଣେ ଦୂରଦର୍ଶୀ ନେତା ଥିଲେ, ଯିଏ କତାରକୁ ବିକାଶ ଏବଂ ସମୃଦ୍ଧିର ଉଚ୍ଚସ୍ତରକୁ ନେଇଯାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମନେ ରଖିବ। ଏହି ଦୁଃଖଦ ମୁହୂର୍ତ୍ତରେ ଶ୍ରୀ ମୋଦି କତାରର ଅମିର ଶେଖ୍ ତମମ୍ ବିନ୍ ହମଦ୍ ଅଲ୍ ଥାନି ସମଗ୍ର ରାଜ ପରିବାର ଏବଂ କତାରର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ EPFO ପକ୍ଷରୁ ଆମ୍ୟୁନିଷ୍ଟି ସ୍କିମ୍ 2026 ଆରମ୍ଭ ହୋଇଛି, ଯାହା ମୁକ୍ତ ଭବିଷ୍ୟନିଧି ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ସ୍ଥିତି ନିୟମିତ କରିବା ପାଇଁ ଏକକାଳୀନ ସୁଯୋଗ ପ୍ରଦାନ କରୁଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଏହି ଯୋଜନା 6 ପର୍ଯ୍ୟନ୍ତ ଖୋଲା ରହିବ। ଆୟକର ଅଧିନିୟମ 1961 ଅଧୀନରେ ସ୍ୱୀକୃତିପ୍ରାପ୍ତ ଏକ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ। ମନ୍ତ୍ରଣାଳୟ କହିଛି ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିବେ। ଏକ ମୁକ୍ତ ଭବିଷ୍ୟନିଧି ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ପରିଚାଳିତ ଏକ PF ଯୋଜନା, ଯାହା ସିଧାସଳଖ EPFOରେ ଜମା କରିବା ପରିବର୍ତ୍ତେ ଏକ ବେସରକାରୀ ଟ୍ରଷ୍ଟ ମାଧ୍ୟମରେ ନିଜର ଭବିଷ୍ୟନିଧି ଅଂଶଦାନକୁ ଆଭ୍ୟନ୍ତରୀଣ ଭାବେ ପରିଚାଳନା କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଆଜି ସକାଳେ ଇରାନ ଉପରେ ପୁଣି

0: କେମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏସ୍ ଜାନକୀ ଅମ୍ମାଙ୍କ ଦେହାନ୍ତ ସଙ୍ଗୀତ ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମହାରାଷ୍ଟ୍ର ପୁଣେ ଜିଲ୍ଲାସ୍ଥିତ ମୋସି ଆବର୍ଜନା ଡିପୋ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି। ଆଜି ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟ ସମୟରେ ଆଉ 7 ଜଣ ପୀଡ଼ିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ବ୍ୟକ୍ତି ଆବର୍ଜନା ସ୍ତୁପ ତଳେ ଚାପି ହୋଇ ରହିଛନ୍ତି, ତେବେ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଗତ ଜୁଲାଇ 8 ତାରିଖରେ ମୋସିସ୍ଥିତ ୱେଷ୍ଟ ଟୁ ଏନର୍ଜି ବା ଆବର୍ଜନାରୁ ଶକ୍ତି ପ୍ରକଳ୍ପର ପ୍ରଶାସନିକ ବିଲ୍ଡିଂ ଉପରେ ଏକ ବିଶାଳ ଆବର୍ଜନା ସ୍ତୁପ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ 23 ଜଣ ଲୋକ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 5 ଜଣ ନିଜେ ରକ୍ଷା ପାଇ ଯାଇଥିବା ବେଳେ 9 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ପିମ୍ପ୍ରି ଚିଞ୍ଚୱାଡ଼ ମ୍ୟୁନିସିପାଲ କର୍ପୋରେସନ, ପିଏମ୍ଆର୍ଡିଏ ଅଗ୍ନିଶମ ବାହିନୀ ଏବଂ ପୋଲିସ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଦିନ ପ୍ରଥମ ସେମିଫାଇନାଲ୍ରେ ଫ୍ରାନ୍ସ ଏବଂ ସ୍ପେନ୍ ପରସ୍ପରକୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଖେଳାଯିବ, ଯେଉଁଥିରେ ଇଂଲଣ୍ଡର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ନରୱେ ବିପକ୍ଷରେ ଅତିରିକ୍ତ ସମୟରେ 2-1 ବିଜୟ ସହ ଇଂଲଣ୍ଡ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ସକାଳେ ଆର୍ଜେଣ୍ଟିନା 3-1 ଗୋଲ୍ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରିଛି। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ର ବିଜେତା 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ପରସ୍ପରକୁ ଭେଟିବେ। ୱିମ୍ବଲଟନ୍ ଟେନିସ୍ରେ ଆଜି ପୁରୁଷ ସିଙ୍ଗଲ୍ସ ଏବଂ ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଶ୍ୱର 1 ନମ୍ବର ଖେଳାଳି ଜାନିକ୍ ସିନର ଭାରତୀୟ ସମୟ ରାତି 8:30 ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେମ୍ଙ୍କୁ ଭେଟିବେ। ମହିଳା ଡବଲ୍ସ ଫାଇନାଲ୍ ଭାରତୀୟ ସମୟ ଅପରାହ୍ନ 5:30 ଆରମ୍ଭ ହେବ। ଚୀନ୍ର ଗୁଓ ହାନିୟୁ ଏବଂ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନ୍ ନୋଭିଜ୍ଙ୍କ ଯୋଡ଼ି, କାନାଡ଼ାର ଗ୍ରାଭିଆଲା ଡାବୋସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟେପାନିଙ୍କ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମିନେଷ୍ଟି ସ୍କିମ୍ 2026। କତ୍ତରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆମ୍ ସୁନୀଲ ବର୍ମା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India condemns attack on commercial vessel GFS Galaxy off coast of Oman. 10 Indians rescued, 1 reported missing. New Delhi expresses concern over continuing attacks on commercial shipping in the region. Prime Minister Narendra Modi returns to New Delhi after concluding several agreements during his visit to Indonesia, Australia and New Zealand. Home Minister Amit Shah inaugurates and lays foundation stones of several development projects in Ahmedabad. Employees Provident Fund Organization introduces a 6-month amnesty scheme for establishments operating private Provident Fund Trust to regularize their status. In Wimbledon, Jannik Sinner to lock horns with Alexander Zverev for men's singles title this evening. And in FIFA World Cup, England and Argentina enter semi-finals. India has condemned the attack on the commercial vessel GFS Galaxy off the coast of Oman today. The External Affairs Ministry informed in a statement that of the 11 Indian nationals on board, 10 have been rescued so far, while one Indian national is reportedly missing. It said, the Indian Embassy in Oman is closely monitoring the situation and proactively coordinating with the Omani authorities in the ongoing search and rescue operation. India has thanked the Omani authorities for their support. New Delhi has expressed concern over the continuing incidents of attacks on commercial shipping in the region. It reiterated the call for immediate de-escalation of tensions and

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଗାମୀ 7 ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। ଯୋଜନା ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶାର ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା ଓ ସାଇକେଲ ରାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ତାଲିକାରେ ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ, ସଂକ୍ରମଣ, ଶ୍ୱାସରୋଗ ଓ ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ବିଜ୍ଞାପିତ 36 ଔଷଧର ନିର୍ଦ୍ଧାରିତ ମୂଲ୍ୟ ତୁରନ୍ତ ଲାଗୁ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ରୋଗୀମାନେ ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ ବୋଲି କହିଛନ୍ତି। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦର ବୃଦ୍ଧି ପାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗତ 15 ମଧ୍ୟରେ ପିଆଜର ଖୁଚୁରା ଦର ପ୍ରାୟ 20 ବୃଦ୍ଧି ପାଇଥିବା ନେଇ ଶ୍ରୀ ପାତ୍ର କହିଛନ୍ତି। ମୁଖ୍ୟତଃ ରାଜ୍ୟକୁ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କରାଯାଉଥିବା ବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆବଶ୍ୟକତା ମୁତାବକ ପିଆଜ ଆମଦାନୀ ହୋଇପାରିନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ମହଜୁଦ ଥିବା ପିଆଜ ପରିମାଣ ହ୍ରାସ ପାଉଥିବାରୁ ଦର ବୃଦ୍ଧି ଘଟିଛି। ସେ କହିଛନ୍ତି ଆଳୁ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିନାହିଁ। ପିଆଜ କଳାବଜାରୀ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅସା ନେଇଛି, ସେଇ କାରଣରୁ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ବେଳେ ବେଳେ ସେମିତି ହୁଏ ପନିପରିବାରେ, କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ ଅଛି। ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ, ଆମର ଟିମ୍କୁ କହିଦେଇ ଦିଆହେଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ ନେବୁ।
0: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ସଂଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କ ଆଜି 119ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କ ନିକଟରେ ଦାସିଆ ଅଜା ନାମରେ ପରିଚିତ ଦାଶରଥୀ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ ପାଳିତ ହେଉଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗଦେଇ ଦାସିଆ ଅଜାଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକ 1969 ମସିହାରେ ବାଞ୍ଛାନିଧି ପାଠାଗାର, 1973 ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975 ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ପୁରୀ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 10,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଆର୍ଏମ୍ସି କ୍ୟାମ୍ପସରେ ଅବସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ରର ପରିଚାଳନା ଓ ଭିତ୍ତିଭୂମି ସମୀକ୍ଷା କରି ଶ୍ରୀ ମାଝି ଏହାର ସଠିକ୍ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର

0: ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ କରାଳ ଓ ପାଟ ଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ଶ୍ରୀକ୍ଷେତ୍ରରେ ଆସନ୍ତା ମଙ୍ଗଳବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉମାନଙ୍କ ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
1: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ତାରିଖ ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
0: ତେବେ ଠାକୁରଙ୍କ ଦର୍ଶନ ସୀମିତ ସମୟ ପାଇଁ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2:00 ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବିକଶିତ ଭାରତର ପରିକଳ୍ପନା 2047କୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମିଳନୀରେ ଖଡ଼ିଆଳରେ ରେଳପଥ ନିର୍ମାଣ, ତିଖିଲି ନିମ୍ନ ଇନ୍ଦ୍ରରେ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବ୍ୟାରେଜ୍ ନିର୍ମାଣ, ଖଡ଼ିଆଳ ଡିଗ୍ରୀ ମହିଳା କଲେଜକୁ ସରକାରୀ ଜମି ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନରେ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମାଗୁରପାଣି ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କରିବା ଲାଗି ଆହ୍ୱାନ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରକଚିଆ ସଂରକ୍ଷିତ ଜଙ୍ଗଲରେ ଏକ ପେଡ଼ ମା କେ ନାମ ଓ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଜନସାଧାରଣ ମଧ୍ୟ ଚାରାରୋପଣ କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 4ର୍ଥ ଜିଲ୍ଲା ବିକାଶ ସମନ୍ୱୟ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଧାୟକଗଣ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲ୍ଲାରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ ସହ ରାସ୍ତାଘାଟ ମରାମତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। 2025-26 ବର୍ଷ ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଏହାବ୍ୟତୀତ ପ୍ରସବ ପରବର୍ତ୍ତୀ ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜର୍ମାନରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10:14 ଶେଷ କରି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ପାଣିପାଗ ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳରେ ସର୍ବାଧିକ 30.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଜରିଆରେ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା ଶ୍ରୋତା ବନ୍ଧୁ, ଏତେବେଳେ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ।

କଣ୍ଠଶିଳ୍ପୀ ପ୍ରୀତିନନ୍ଦା ରାଉତରାୟଙ୍କ କଣ୍ଠରେ ଶୁଣିଲେ କ୍ଷୀରୋଦ ଚନ୍ଦ୍ର ଉପଥାଳଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008247588। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758। ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ ଏବେ ଆସନ୍ତୁ ଶୁଣିବା କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ଆଉ ଏକ ରଚନା। ଗାଇଛନ୍ତି କଣ୍ଠଶିଳ୍ପୀ ପ୍ରୀତିନନ୍ଦା ରାଉତରାୟ।

ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672। ଶ୍ରୋତା ବନ୍ଧୁ, ଏବେ ଆସନ୍ତୁ ଶୁଣିବା ନନ୍ଦକିଶୋର ସିଂଙ୍କ ରଚନା, କଣ୍ଠଶିଳ୍ପୀ ପ୍ରୀତିନନ୍ଦ ରାଉତରାୟଙ୍କ କଣ୍ଠରେ।

ଏଥର ଆସନ୍ତୁ ଶୁଣିବା। ନାରାୟଣ ପ୍ରସାଦ ସିଂଙ୍କ ରଚନା, ଗାଇଛନ୍ତି ନମିତା ଅଗ୍ରୱାଲ।

ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତି। ଆଜି ଏଥିରେ କଣ୍ଠଶିଳ୍ପୀ ଥିଲେ ପ୍ରୀତିନନ୍ଦ ରାଉତରାୟ ଏବଂ ନମିତା ଅଗ୍ରୱାଲା। ଗୀତ ରଚନା କରିଥିଲେ କ୍ଷୀରୋଦ ଚନ୍ଦ୍ର ପୋଥାଳ, ନନ୍ଦକିଶୋର ସିଂ ଏବଂ ଗୁରୁକୃଷ୍ଣ ଗୋସ୍ୱାମୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ପ୍ରସାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 452 ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି।

ଆଜିଠାରୁ ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧ। ଏହି ସ୍କନ୍ଧର ପ୍ରଧାନ ବିଷୟ ବସୁଦେବ ନବଯୋଗୀନ୍ଦ୍ର ସମ୍ବାଦ ଓ କୃଷ୍ଣ ଉଦ୍ଧବ ସମ୍ବାଦ। ଏହି ଦୁଇଟି ସମ୍ବାଦରେ ଭାଗବତର ସାରତତ୍ତ୍ୱ ସଂକଳିତ। ସର୍ବୋପନିଷ ସିଦ୍ଧାନ୍ତ ଗର୍ଭଗୀତା ଓ ବ୍ରହ୍ମସୂତ୍ରର ଭାଷ୍ୟ ସ୍ୱରୂପ ଭାଗବତର ଏହି ଏକାଦଶ ସ୍କନ୍ଧ। ଉଦ୍ଧବଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ଉପଦେଶ, ସ୍ୱଭାବତ ଅର୍ଜୁନଙ୍କ ପ୍ରତି ତାଙ୍କ ଉପଦେଶ ପ୍ରସଙ୍ଗ ସ୍ପଷ୍ଟ ସ୍ମରଣ କରାଇ ଦେଇଥାଏ। ସେଇଥିପାଇଁ କୁହାଯାଏ ଦଶମ ସ୍କନ୍ଧ ଯେବେ ଭଗବାନଙ୍କର ପ୍ରଫୁଲ୍ଲ ମୁଖାରବିନ୍ଦ ହୁଏ, ଏକାଦଶ ସ୍କନ୍ଧ ହେଉଛି ଏହାର ଲଲାଟ ପଟଳ।

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 452ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ ପ୍ରଗତି ସିଟି। ଆଜି ଏଥିରେ ରହିଛି ଜଣେ ସଫଳ ସମାଜ ସେବିକା ଓ ସଙ୍ଗୀତ ଶିଳ୍ପୀ କ୍ରମରେ ଝୁନୁ ନାୟକଙ୍କ ସହିତ ସାକ୍ଷାତକାର। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅନିତା ଧଳ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 700-824-8758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 700-824-8758।
1: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡ଼ାମ।
2: ଆଜ୍ଞା।
1: ଇଏ KYC ଅପଡେଟ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
2: କାରଣ ବ୍ୟାଙ୍କିଂ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ KYC ଅପଡେଟ କରିବା ଉଚିତ।
1: କିନ୍ତୁ ଇଏ ହବ କେମିତି?
2: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
1: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
2: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ KYC ଅପଡେଟ କରାଇ ପାରିବେ।
1: ବାସ
2: ବାସ,
1: ବୁଝିଗଲି।
2: ନିଜର KYC ଅପଡେଟ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
3: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 824-980-9672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 824-980-9672।

ମାନଙ୍କୁ ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, ଆପଣ ତ ଜାଣନ୍ତି ଯେ ପ୍ରତ୍ୟେକ ରବିବାର ସନ୍ଧ୍ୟା 5:30 ପ୍ରସାରିତ ହେଉଥିବା ପ୍ରଗତିଶୀଳ କାର୍ଯ୍ୟକ୍ରମ ଆପଣଙ୍କୁ ସଦାସର୍ବଦା ଯୋଗାଇ ଆସିଛି ମନୋରଞ୍ଜନ ସହିତ ଅନେକ ଶିକ୍ଷଣୀୟ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ। ତେବେ ଶ୍ରୋତାବନ୍ଧୁ, ଆଜିର ଆମ କାର୍ଯ୍ୟକ୍ରମରେ ଜଣେ ଏପରି ବ୍ୟକ୍ତିତ୍ୱ ଉପସ୍ଥିତ ଅଛନ୍ତି ଯିଏକି ସାହସ, ଦକ୍ଷତା ଓ ନେତୃତ୍ୱର ଦୃଷ୍ଟାନ୍ତ। କହିବାକୁ ଗଲେ ସ୍ୱେଚ୍ଛାକୃତ ଭାବେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ରହି ବିଭିନ୍ନ କ୍ଷେତ୍ରରେ ଅବହେଳିତ ଲୋକମାନଙ୍କ ଲାଗି ଅନେକ ଉନ୍ନତିମୂଳକ କାର୍ଯ୍ୟ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପ୍ରେରଣା ଦେଇ ଚାଲିଛନ୍ତି। କେବଳ ଏତିକି ନୁହେଁ ଶ୍ରୋତାବନ୍ଧୁ, ସେ ମଧ୍ୟ ଜଣେ ସଙ୍ଗୀତ ଶିଳ୍ପୀ ଭାବେ ରାଉରକେଲା ତଥା ରାଉରକେଲା ବାହାରେ ଥିବା ଅନେକ ସମ୍ଭ୍ରାନ୍ତ ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କଠାରୁ ଅନେକ ପ୍ରଶଂସା ସାଉଣ୍ଟିବା ସଙ୍ଗେ ସଙ୍ଗେ ଖୁବ୍ ସୁନାମ ଅର୍ଜନ କରିଛନ୍ତି। ଏହା ସଙ୍ଗେ ସଙ୍ଗେ ତାଙ୍କ ସଂଘର୍ଷ, ସାଧନା, ଦକ୍ଷତା ଓ ନେତୃତ୍ୱ ଲାଗି ସେ ଅନ୍ୟ ମହିଳାମାନଙ୍କ ଲାଗି ଜଣେ ପ୍ରେରଣାର ଉତ୍ସ କହିଲେ ଭୁଲ ହେବ ନାହିଁ। ହଁ ଶ୍ରୋତାବନ୍ଧୁ, ତାଙ୍କର ସାହସ, ଦକ୍ଷତା ଓ ସମାଜ ସେବା ଲାଗି ବିଭିନ୍ନ କ୍ଷେତ୍ରରେ ସେ ଅନେକ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି। ତେବେ ଶ୍ରୋତାବନ୍ଧୁ, ଆଉ ଡେରି କାହିଁକି, ଆସନ୍ତୁ ଆଜି ଆମେ ତାଙ୍କୁ ସାକ୍ଷାତ କରିବା ଏବଂ ଜାଣିବା ସମାଜ ସେବା ଦିଗରେ ଏବଂ ସଙ୍ଗୀତ ପଥରେ ତାଙ୍କର ଯାତ୍ରା, ସାଧନା, ଅନୁଭୂତି ଓ ସଫଳତା ସମ୍ପର୍କରେ ଅନେକ କିଛି କଥା ଆଜିର ଆମ ପ୍ରଗତିଶୀଳ କାର୍ଯ୍ୟକ୍ରମର ଅତିଥି, ଯିଏକି ରାଉରକେଲାର ଜଣେ ଖୁବ୍ ଜଣାଶୁଣା ସଙ୍ଗୀତ ଶିଳ୍ପୀ ତଥା ସମାଜ ସେବିକା ଶ୍ରୀମତୀ ଝୁନୁ ନାୟକଙ୍କ ସହିତ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ। ଏବଂ ଆକାଶବାଣୀର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ମୋ ତରଫରୁ ଅନେକ ଅନେକ ନମସ୍କାର ଏବଂ ଶୁଭେଚ୍ଛା ମୁଁ ଜଣାଉଛି।
0: ଆଜ୍ଞା। ତେବେ ମ୍ୟାଡ଼ାମ, ଆମେ ଆମ କାର୍ଯ୍ୟକ୍ରମରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତିତ୍ୱମାନଙ୍କୁ, କଳାକାରମାନଙ୍କୁ, ତାଙ୍କର ପ୍ରତିଭାକୁ ଆମେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୋତାମାନଙ୍କ ପାଖରେ ପହଞ୍ଚାଇଛୁ। ତେବେ ଆଜିର ଆମ କାର୍ଯ୍ୟକ୍ରମରେ ଯେମିତିକି ଆପଣ ଜଣେ ମଞ୍ଚ ଗାୟିକା ଏବଂ ସମାଜସେବୀ ଭାବରେ ଆପଣ ଦୀର୍ଘ ଦିନରୁ ଜଡ଼ିତ ହୋଇ ରହିଛନ୍ତି, ତା ସହିତ ଜଣେ ଗାୟିକା ଭାବରେ ମଧ୍ୟ ଆପଣ ରାଉରକେଲା ତଥା ରାଉରକେଲା ବାହାରେ ଆପଣଙ୍କର ଖୁବ୍ ସୁନାମ ରହିଛି। ତେଣୁ ଆଜିର ଆମ କାର୍ଯ୍ୟକ୍ରମରେ ଆମେ ସଙ୍ଗୀତ ପଥରେ ଏବଂ ସମାଜ ସେବା ପଥରେ ଆପଣଙ୍କର ଯେଉଁ ଦୀର୍ଘ ଦିନର ଯାତ୍ରା ରହିଛି, ଆପଣଙ୍କର ଅନୁଭୂତି କ'ଣ ରହିଛି ଏବଂ ଆପଣଙ୍କ ସଫଳତା ସମ୍ପର୍କରେ ଆମେ ଅନେକ କିଛି କଥା ଆପଣଙ୍କଠୁ ଜାଣିବା ସହିତ ଆପଣଙ୍କ ସୁମଧୁର କଣ୍ଠରୁ ମଧ୍ୟ କିଛି ସଙ୍ଗୀତ ଶୁଣିବୁ।
1: ଆଜ୍ଞା।
0: ତେବେ ମ୍ୟାଡ଼ାମ, ଆପଣ ପ୍ରଥମେ କୁହନ୍ତୁ, ଆପଣଙ୍କ ଜୀବନରେ ସଙ୍ଗୀତର ଆରମ୍ଭ କେତେ ବର୍ଷରେ ହୋଇଥିଲା ଏବଂ କିପରି ହୋଇଥିଲା?
1: ଆକ୍ଚୁଆଲି ସଙ୍ଗୀତର ଆରମ୍ଭ ମୁଁ ମେଟ୍ରିକରେ ଯେତେବେଳେ ପଢ଼ୁଥିଲି ସେତେବେଳେ ଗୋଟେ ସବଜେକ୍ଟ ମୋର ସଙ୍ଗୀତ ଥିଲା ଏବଂ ସଙ୍ଗୀତ ମୋର ଛୋଟବେଳରୁ ହିଁ ମୁଁ ବହୁତ ପ୍ରଭୁ ଜଗନ୍ନାଥଙ୍କ ଭଜନ ଶୁଣେ ଆଉ ମୋତେ ବହୁତ ଖୁସି ଲାଗେ। କିନ୍ତୁ ମୁଁ ସୁଯୋଗ ପାଇପାରୁନଥିଲି। ବାହାଘର ପରେ ମୁଁ 10 ବର୍ଷ ହେଲା ସଙ୍ଗୀତକୁ ପୁଣି ଥରେ ଆରମ୍ଭ କରିକି ଆଉ ମଞ୍ଚରେ ଗାଇଲି ଆଉ ଅନେକ ଗୁଡ଼ା ଭଜନ ମୋର ପ୍ରଥମ ଭଜନ ଥିଲା ପ୍ରଭୁ ଜଗନ୍ନାଥଙ୍କ ଭଜନ ଥିଲା ଯେଉଁଟାକି ମୁଁ ସେଇଥିରୁ ମୋର ସଙ୍ଗୀତର କାର୍ଯ୍ୟକ୍ରମଟାକୁ ଆଗେଇଲି।
0: ଆଜ୍ଞା। ତ କହିବାକୁ ଗଲେ ବାହାଘର ପରେ ଏ ଦିଗରେ ଆପଣଙ୍କର ଯାତ୍ରା ଆରମ୍ଭ ହୋଇଥିଲା।
1: ଆଜ୍ଞା।
0: ଏବଂ ସଫଳତା ମଧ୍ୟ ଆପଣ ପାଇଛନ୍ତି।
1: ଆଜ୍ଞା।
0: ତେବେ କହିବେ କି କାହାଠାରୁ ଆପଣ ଏ

0: ପ୍ରେରଣା ପାଇଛନ୍ତି?
1: ଏଇ ଦିଗରେ ପ୍ରେରଣା ବାହାଘର ପରେ ମୁଁ ମୋ ଛୁଆମାନଙ୍କଠୁ ପାଇଛି। ସେମାନେ କହିଛନ୍ତି, ମମି ଯଦି ଆପଣଙ୍କ ଭିତରେ ସେ ପ୍ରତିଭାଟା ଅଛି, ତାକୁ ଆପଣ ସମାଜ ଆଗରେ ଆଣନ୍ତୁ, ସମସ୍ତଙ୍କ ଆଗରେ ଆଣନ୍ତୁ, ଯେଉଁଟାକି ଆମ ପାଇଁ ବି ଗର୍ବ ହେବ। ତାଙ୍କର ସହଯୋଗ ଆଉ ତାଙ୍କର ସାହସରୁ ହିଁ ମୁଁ ଆଜି ପର୍ଯ୍ୟନ୍ତ ଆସିଛି।
0: ଆଜ୍ଞା, ବହୁତ ଭଲ କଥା। ତେବେ ଆପଣ ସଙ୍ଗୀତ ଶିକ୍ଷା କରିଛନ୍ତି କି ନା ସେମିତି ଗୀତ ଶୁଣିକି ବୋଲନ୍ତି?
1: ଗୀତ ଶୁଣିକି ବୋଲୁଥିଲି, କିନ୍ତୁ ଯେହେତୁ ଗୋଟେ ସଙ୍ଗୀତ ଗୋଟେ ମାନେ ମା ସରସ୍ୱତୀଙ୍କର ଇଏ, ତ ସଙ୍ଗୀତ ମୁଁ ମୋର ପ୍ରଥମ ଗୁରୁ ଶ୍ରୀଗୁରୁ ନରସିଂହ ପାଣିଗ୍ରାହୀ ସାର୍ ଥିଲେ, ଯେଉଁଥିରେ ମୁଁ ତାଙ୍କ ହିନ୍ଦୁସ୍ତାନୀ PP1 PP2 କଲି। କିନ୍ତୁ ଯେହେତୁ ପରିବାରରେ ବହୁତ ଜଏଣ୍ଟ ଫ୍ୟାମିଲି, ବଡ଼ ଫ୍ୟାମିଲି ପରିବାର ଥିଲା, ଯେଉଁଟାକି ମୁଁ ଆଗକୁ କରିପାରିଲିନି। ବର୍ତ୍ତମାନ ମୁଁ ସଙ୍ଗୀତ ଶିଖିକି ଆଉ ଏବେ ମୁଁ ଗୁରୁ ଶ୍ରୀ ଦେବେନ୍ଦ୍ର ରଣାଙ୍କ ପାଖକୁ ଯାଉଛି କି ଯେତେବେଳେ ବି ଗାଇଲେ ମାନେ ଟିକିଏ ସୁର ତାଳର ଇଏଟା ରହିବା ଦରକାର, ସେଥିପାଇଁ ଏବେ ମୁଁ ବର୍ତ୍ତମାନ ତାଙ୍କ ପାଖକୁ ଯାଉଛି।
0: ଆଚ୍ଛା, ତ ବର୍ତ୍ତମାନ ଶିକ୍ଷା କରୁଛନ୍ତି?
1: ନିଶ୍ଚିତ ଭାବେ, ସଙ୍ଗୀତ ଗୋଟେ ଏମିତି ଜିନିଷ, ଯେତେ ପର୍ଯ୍ୟନ୍ତ ଜୀବନ ଅଛି ଗୁରୁଙ୍କ ପାଖେ, ଗୁରୁଙ୍କ ଆଶୀର୍ବାଦ ଆଉ ଗୁରୁଙ୍କ ସହିତ ଆମକୁ ରହିବା ଜଡ଼ିତ ହେବା, କାରଣ ଆମେ ନିଜେ ଏକଲା ମାନେ ଚାହିଁଲେ ଯେ ଆମେ ଗାଇପାରୁଛୁ, ଯେତେ ହେଲେ ବି ଗୁରୁଙ୍କର ଆମକୁ
0: ଆଶୀର୍ବାଦ
1: ଦରକାର।
0: ଠିକ୍ କଥା। ତେବେ ମ୍ୟାଡ଼ାମ୍, ଆପଣ କ'ଣ ଶିଖୁଛନ୍ତି ସେଠି? ହିନ୍ଦୁସ୍ତାନୀ ଶିଖୁଛନ୍ତି ନା?
1: ସବୁ କିଛି ହିନ୍ଦୁସ୍ତାନୀ ହିଁ ଶିଖୁଛି, ବେଶୀ କରି ଭଜନ ଉପରେ ଆମେ ଇଏ କରୁ, ସବୁ କିଛି ସେ ଶିଖାନ୍ତି।
0: ଆଜ୍ଞା, ତ ମ୍ୟାଡ଼ାମ୍ ଏବେ ଆମେ ଆପଣଙ୍କୁ ତାହେଲେ ଗୋଟେ ସୁନ୍ଦର ସଙ୍ଗୀତଟିଏ ଶୁଣିବାକୁ ଚାହିଁବୁ।
1: ଫିଲ୍ମ ଗୀତ ଆଉ ଏମିତି ଭଜନ ବହୁତ ଅଛି, କିନ୍ତୁ ମା ସମଲେଇକ ଉପରେ ଜଣଙ୍କ ଲେଖା ଗୀତଟା ମୋ ପ୍ରଥମ କ୍ୟାସେଟ୍ ରିଲିଜ୍ ହେଇଛି, ଯେଉଁଟାକୁ ମୁଁ ଗାଇଛି, ମା ସମଲେଇଙ୍କ ଉପରେ ଅଛି, ସେଇ କଥାଟା ମୁଁ ଗାଇକି ଶୁଣାଉଛି ଆପଣମାନଙ୍କୁ।
0: ଆଜ୍ଞା।

0: ମା ସମଲେଇଙ୍କ ଉପରେ ଆପଣ ଏଇ ଯେଉଁ ସୁନ୍ଦର ଭଜନଟି ବୋଲିଲେ, ମୁଁ ଭାବୁଛି ନିହାତି ଭାବରେ ଆମ ଶ୍ରୋତାମାନଙ୍କ ମନକୁ ଏଇ ଛୁଇଁଥିବ। ତେବେ ମ୍ୟାଡ଼ାମ୍, ଆପଣ ଯେମିତି କହିଲେ ଆପଣ ଭଜନ କ୍ୟାସେଟ୍ ମଧ୍ୟ କରିଛନ୍ତି, ତ ଏଇ ଯେଉଁ ଭଜନ କ୍ୟାସେଟ୍ କେଉଁ ମସିହାରେ ଆପଣ ତିଆରି କରିଛନ୍ତି?
1: ଏଇ ବର୍ଷ ହିଁ ମୁଁ ଗାଇଛି, ଏଇ ବର୍ଷ ହିଁ ଗାଇକି ମାଆଙ୍କ ଇଏରେ ଛାଡ଼ିଛି। ଆଜ୍ଞା,
0: ତ ସେଥିରେ କେତୋଟି ସଙ୍ଗୀତ ଆପଣ ବୋଲୁଛନ୍ତି?
1: ସେଇଠି ଏ ମାଆଙ୍କର ପ୍ରଥମ ସଙ୍ଗୀତଟା ନା ମୁଁ ଗାଇକି ଛାଡ଼ିଛି, ଆହୁରି ମଧ୍ୟ ମୋର ପ୍ଲାନ୍ ରହିଛି ଗାଇବାକୁ ଆଗକୁ। ତ ବହୁତ ଗୁଡ଼ା ଗୀତକୁ ଆମେ ରେଡ଼ି କରି ସଜେଇକି ରଖିଛୁ, ଆମେ ଆଉ ଥରେ ମୋର ଅନେକ ଗୁଡ଼ିଏ ଗୀତ ଆସିବ।
0: ନିହାତି ଭାବରେ ବହୁତ ସୁନ୍ଦର କଥା ଆପଣ କହିଲେ। ସଙ୍ଗୀତ ପଥରେ ଆପଣ 10-12 ବର୍ଷରୁ ଏ ଦିଗରେ ଆସିଛନ୍ତି, କିନ୍ତୁ ଅନେକ ସଫଳତା ହାସଲ କରିସାରିଲେଣି। କହିବାକୁ ଗଲେ ସଙ୍ଗୀତ ପାଇଁ ଆପଣ କେତେ ସମୟ ଦିଅନ୍ତି?
1: ଗୋଟେ ପାରିବାରିକ ଭିତରେ ରହିକି ସଙ୍ଗୀତ ପ୍ରତି ଦେବାଟା ବହୁତ କଷ୍ଟର କଥା, ଯେହେତୁ ଜଏଣ୍ଟ ଫ୍ୟାମିଲି, ଶାଶୁ ଶ୍ୱଶୁର, ସ୍ୱାମୀ, ଛୁଆ, ଘର କାମ କରିକି। କିନ୍ତୁ ମୁଁ ଗୋଟିଏ କଥା ଜାଣିଛି, 24 ଘଣ୍ଟା ଭିତରେ ଟିକେ ବି ଇଚ୍ଛା ଶକ୍ତି ଯଦି ଥାଏ ତ ନିଶ୍ଚିତ ଭାବେ ଆପଣ ସଙ୍ଗୀତକୁ ଇଏ କରେ। ମୁଁ ଅଧିକ ସମୟ ବସେନି, କିନ୍ତୁ ପ୍ରତ୍ୟେକ ଦିନ ମୁଁ ଘଣ୍ଟେ 2 ଘଣ୍ଟା ସଙ୍ଗୀତ ପ୍ରତି ନିଶ୍ଚିତ ଭାବରେ ଦିଏ। ନିଜେ ଗାଏ, ନିଜେ ଶୁଣେ, ନିଜେ ଟିକେ ରେକର୍ଡ଼ କରେ, ଭୁଲ ଥିଲେ ଗୁରୁଙ୍କୁ ପଚାରେ। ତ ପ୍ରତ୍ୟେକ ଦିନ ମୁଁ ସଙ୍ଗୀତ ପ୍ରତି ଘଣ୍ଟେ 2 ଘଣ୍ଟା ଦିଏ।
0: ବହୁତ ଭଲ କଥା। ତେବେ ଯେମିତି ଜଣେ ଗାୟିକା ହେବା ପୂର୍ବରୁ ଆମେ ସମସ୍ତେ ଜାଣୁ ଯେ ଝୁନୁ ନାୟକଙ୍କ ନାଁ ପ୍ରଥମେ ଜଣେ ସମାଜ ସେବିକା ହିସାବରେ ଗଣାଯାଉଥିଲା। ଆପଣ ଯେମିତି କହିଲେ 10-12 ବର୍ଷ ହେବ ଆପଣ ସଙ୍ଗୀତ ପଥରେ ଆସିଛନ୍ତି, କିନ୍ତୁ ତା ପୂର୍ବରୁ ଆପଣ ଜଣେ ସମାଜସେବୀ ଭାବରେ ଅନେକ ଅନୁଷ୍ଠାନରେ

0: ନଥାଏ। ତ ସେଥିପ୍ରତି ମୁଁ ମାନେ ମନ ଭିତରେ ଭାବିଲି ଯେ ଯେବେ ବି ଯେବେ ମୁଁ ଚାକିରି ପାଏ କି କିଛି କରେ, ତୁ ସମାଜ ପ୍ରତି ମୁଁ ନିଶ୍ଚିତ ଭାବେ ସେବା କରିବି। ଗୋଟେ ଝିଅ ହେଇକି, ଗୋଟେ ମା ହେଇକି, ଗୋଟେ ଭଉଣୀ ହେଇକି, ତ ପ୍ରତ୍ୟେକ ଦୁଃଖୀଙ୍କୁ ମୁଁ ପ୍ରତ୍ୟେକ ମାସ ସବୁଦିନ ସେବା କରିବା ପାଇଁ ମୋ ହାତଟା ଆଗେ ଥରେ ମୁଁ ଆଗେଇଛି।
1: ବହୁତ ଭଲ କଥା। ଅବଶ୍ୟ କହିବାକୁ ଗଲେ ନାରୀମାନଙ୍କର ହୃଦୟ ବହୁତ କୋମଳ ଏବଂ ସେମାନଙ୍କ ପାଖରେ ଦୟା, କ୍ଷମା ସବୁକିଛି ଥାଏ, ତେଣୁ ସେମାନେ ନିହାତି ଭାବରେ ସେବାକୁ ହିଁ ସେମାନେ ଆପଣେଇ ନେଇଥାନ୍ତି। ସୋସିଆଲ ୱାର୍କ ସହିତ ଆପଣ ମଧ୍ୟ ନିଜେ କର୍ମରତ, ତ କହିବେ କି ଆପଣ କେମିତି ନିଜର ଚାକିରିକୁ ଦେଖନ୍ତି, ତା ସହିତ ପୁଣି ସଙ୍ଗୀତ, ତା ସହିତ ପରିବାର ଆଉ ସାମାଜିକ କାର୍ଯ୍ୟ, ଏସବୁ କେମିତି ଆପଣ ମ୍ୟାନେଜ୍ କରନ୍ତି?
0: ଚାକିରିକୁ ତ ଆମେ ଛାଡ଼ି ପାରିବୁନି, ଯେହେତୁ ଆମେ ଜଣେ କର୍ମଜୀବୀ ମହିଳା, ଯେଉଁ ଜାଗାରେ ମୁଁ ହସ୍ପିଟାଲରେ କାର୍ଯ୍ୟରତ କରୁଛି। ତା ସହିତ ମୁଁ ଗୋଟିଏ ଜିନିଷ କହିବି ଯେ ମଣିଷ ଭିତରେ ଯଦି ଇଚ୍ଛା ଶକ୍ତି ଥାଏ ତ ନିଶ୍ଚିତ ଭାବରେ ସେ କରିପାରିବ। ଆଉ ମୁଁ ନିଜକୁ କେବେ ହାର ମାନେନି, ଚାକିରି କରିକି ମଧ୍ୟ ମୋର ଯଦି ପ୍ରୋଗ୍ରାମ ଥାଏ ମୁଁ ସନ୍ଧ୍ୟାବେଳେ କରେ, ସମାଜସେବା ମୁଁ ପ୍ରତ୍ୟେକ ରବିବାର ଦେଖିକି କରେ, କି ଯେଉଁଟାକି ମୋର ଚାକିରିକୁ ବି ଇଏ ନ ଆସୁ ଆଉ ସମାଜ ପ୍ରତି ବି ମୋର ହାତଟା ସବୁବେଳେ ରହିଥାଉ ବୋଲି ପ୍ରାୟ ମୁଁ ରବିବାର ଦେଖିକି କରେ। ଆଉ ମନ ଭିତରେ ଇଚ୍ଛା ଶକ୍ତି ଅଛି ଏଇଟା କରିବି, ମାନେ ମୁଁ ଘର ପାଇଁ କାମ ସାରିକି ହିଁ ବାହାର ସମାଜକୁ ଯାଏ ବାହାର କାମ କରିବା ପାଇଁ।
1: ସୁନ୍ଦର କଥା ଆପଣ କହିଛନ୍ତି, ଯାହାକି ଅନ୍ୟାନ୍ୟ ମହିଳାମାନଙ୍କ ପାଇଁ ମଧ୍ୟ ଗୋଟେ ସୁନ୍ଦର ପ୍ରେରଣା। ତେବେ କହିବାକୁ ଗଲେ ମହିଳାମାନଙ୍କ ପାଇଁ ସବୁବେଳେ ପ୍ରତିବନ୍ଧକ ଥାଏ ସବୁ କ୍ଷେତ୍ରରେ, ଆଉ ପରିବାରକୁ ପ୍ରଥମେ ଦେଖିବାକୁ ମାନେ ଫାର୍ଷ୍ଟ ପ୍ରାୟୋରିଟି ଆମର ପରିବାର ହିଁ ଥାଏ, ତେଣୁ ପରିବାରକୁ ଦେଖିକି ବାହାରକୁ ଯିବା ପାଇଁ ଅନେକ କ୍ଷେତ୍ରରେ ମହିଳାମାନେ କୁଣ୍ଠାବୋଧ କରନ୍ତି, ଆଉ ସେମାନେ ଚାହିଁଲେ ବି ଯାଇପାରନ୍ତିନି। ତ ସେଥିପାଇଁ ଆପଣ ଆମର ମହିଳାମାନଙ୍କୁ ବା ନାରୀମାନଙ୍କୁ କ'ଣ ଆଡଭାଇସ୍ କରିବାକୁ ଚାହିଁବେ?
0: ମୁଁ ଏହା ଚାହିଁବି କି ମନ ଭିତରେ ଯଦି ଇଚ୍ଛା ଶକ୍ତି ଥାଏ, ଇଚ୍ଛା ବଳ ଯେ ମୁଁ କାହା ପାଇଁ ଯଦି କିଛି କରିପାରିବି, ତ ନିଜ ଭିତରୁ ସେ ଇଚ୍ଛାଟା ଆସିବାର ଅଛି କି କାହା ଇଏ ନାହିଁକି ଏଇ କାମଟା କରିବା ପାଇଁ, ଯେମିତି ଆମେ ସକାଳୁ ଉଠୁ ଘରରେ ଏଇ କାମଟା କାମକୁ କରିବାର ଅଛି, ସେହିଭଳି ଆମ ମନ ଭିତରେ ଯଦି ଇଚ୍ଛାଟା ବାହାରିଲା ଯେ ଆମେ ଆଜି ସମାଜ ପ୍ରତି କରିପାରିବା, ତ ନିଶ୍ଚିତ ଭାବେ କରିପାରିବେ।
1: ଆଜ୍ଞା, ବହୁତ ସୁନ୍ଦର କଥା କହିଲେ। ତେଣୁ ମହିଳାମାନେ ଯଦି ବି ଧନ ସଙ୍କୋଚ ଯେଉଁମାନେ କରୁଥିବେ ଘର ଲୋକଙ୍କୁ, କିମ୍ବା ସଙ୍କୋଚ କରୁଥିବେ ଘର ପରିବାରକୁ ଦେଖିକି ଆଗକୁ ଯିବାକୁ କୁଣ୍ଠାବୋଧ କରୁଥିବେ, ସେମାନେ କିନ୍ତୁ ନିଜର ଯେଉଁ ଇଚ୍ଛାକୁ ନିହାତି ଭାବରେ ପୂରଣ କରିବା ଦରକାର। ଘର ପରିବାର ସହିତ ଆମେ ନିଜକୁ ମଧ୍ୟ ଆମେ ଇମ୍ପୋର୍ଟାନ୍ସ ଦେବା ଦରକାର ନା କି ମହିଳାଟିଏ, ତେଣୁ ଏଇଟା ଗୋଟେ ବହୁତ ଭଲ କଥା ଆପଣ କହିଲେ। ତେବେ ମ୍ୟାଡ଼ାମ୍, ଆପଣ କୁହନ୍ତୁ ଯେ ଆପଣ ମଧ୍ୟ ଅନେକ ମଞ୍ଚରେ ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କର ପ୍ରଶଂସା ଅର୍ଜନ କରିଛନ୍ତି, ତ ଆପଣ ପ୍ରାୟ ବର୍ତ୍ତମାନ ରାଉରକେଲା ତଥା ରାଉରକେଲା ବାହାରେ ଥିବା ଅନେକ ପ୍ରତିଷ୍ଠିତ ମଞ୍ଚ ଅନୁଷ୍ଠାନ ସହିତ ଜଡ଼ିତ ହୋଇକି ଅନେକ ଷ୍ଟେଜ୍ ଶୋ କରୁଛନ୍ତି, କେଉଁ ସବୁ ସଙ୍ଗୀତ ଗାଇଥାନ୍ତି ମଞ୍ଚରେ?
0: ମୁଁ ଗୋଟେ ଛୋଟ କଳାକାର, ପ୍ରଥମତଃ ଭଜନରୁ ଆରମ୍ଭ କରେ, ଯେଉଁ ଜାଗାରେ ଭଜନ ହୁଏ ଭଜନ କରେ, ଯେଉଁ ଜାଗାରେ ଆପଣଙ୍କର ଅର୍କେଷ୍ଟ୍ରା ହୁଏ ଅର୍କେଷ୍ଟ୍ରା କରେ, ଯେଉଁ ଟାଇପ୍ର ବି ଗୀତ ହୁଏ, ଓଡ଼ିଆ ହଉ ହିନ୍ଦୀ ହୁଏ, ଗୀତ ଗାଇବା ମୋର ସଉକ। ଆଉ ମୁଁ ଯେତେ ଦୂର ହେଲେ, ବର୍ତ୍ତମାନ ମୁଁ ଏଇ ରଥଯାତ୍ରାରେ 19 ତାରିଖ ପୁରୀରେ ମୋର ଭଜନ ଅଛି, ତ ମୁଁ ଯେତେ ଦୂର ଗୀତର କଥାଟା ଶୁଣିଦେଲା ମାନେ ମୁଁ ନିଜକୁ ଆଉ ସମ୍ଭାଳି ପାରେନି, ଆଉ ନିଶ୍ଚିତ ଭାବରେ ସେ ମଞ୍ଚକୁ ମୁଁ ଠିଆ ହେଇକି ମୋର ଭଜନଟାକୁ ଇଏ କରେ।
1: ଆଜ୍ଞା, ତେବେ ଯେମିତି ଅଧିକ ପ୍ରଥମେ ଆପଣ ଭଜନ ହିଁ ବୋଲନ୍ତି, ଏବେ ଆମେ ଆପଣଙ୍କଠୁ ଗୋଟେ ସୁନ୍ଦର ଭଜନଟିଏ ଶୁଣିବାକୁ ଚାହିଁବୁ।

0: ବହୁତ ସୁନ୍ଦର ଲାଗିଲା ମ୍ୟାଡ଼ାମ୍, ଆପଣଙ୍କର ଏଇ ସୁନ୍ଦର ମାଆଙ୍କର ଭଜନଟି ନିହାତି ଭାବରେ ଆମ ଶ୍ରୋତାମାନଙ୍କ ମନକୁ ଛୁଇଁଥିବ ବୋଲି ମୁଁ ଆଶା କରୁଛି। ତେବେ ମ୍ୟାଡ଼ାମ୍, ଆପଣ ବିଭିନ୍ନ ମଞ୍ଚରେ ସଙ୍ଗୀତ ପରିବେଷଣ କରିଛନ୍ତି, ବିଭିନ୍ନ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ହୋଇକି ଅଛନ୍ତି। ଯେଉଁ କହିବେ କି ଆପଣ ଯେତେବେଳେ ପ୍ରଥମେ ଆପଣଙ୍କର ଷ୍ଟେଜ୍ ଶୋ କରିଥିଲେ, ତ ସେତେବେଳର ଅନୁଭୂତି କ'ଣ ଥିଲା?
1: ମାନେ ମୁଁ ପ୍ରଥମ ଯେତେବେଳେ ମୋତେ ମଞ୍ଚ ମିଳିଥିଲା, ତ ମୁଁ ଏତେ ଭଲ ଗାଇପାରୁନଥିଲି, କିନ୍ତୁ ନିଶ୍ଚିତ ଭାବରେ ମାନେ ଲୋକ ମାନେ ଉଲେଇଲା ବେଳେ ଶୁଣୁଥିଲି ଯେ ହେ ଭଲ ଗାଇଲାନି ଏମିତି କହିଲା, କିନ୍ତୁ ହାର ମାନିନଥିଲି। ଦିନେ ନେଇ ଦିନେ ମୁଁ ଭଲ ଗାଇକି ଦେଖେଇବି ବୋଲିକି ମୁଁ ଏଇଟା ନିଜ ଭିତରେ ଇଏ କରିଥିଲି, ଆଉ ଆଜି ସେଇ ସଫଳତାକୁ ମୁଁ ନିଶ୍ଚିତ ଭାବରେ ପାଇଛି।
0: ପ୍ରକୃତରେ ଠିକ୍ କଥା, ସବୁବେଳେ ସାଧନା ଆଉ ଯଦି ନିଷ୍ଠା ଥିବ ମଣିଷ ସବୁ କ୍ଷେତ୍ରରେ ସଫଳତା ହିଁ ମିଳିବ।
1: ଆଜ୍ଞା,
0: ଆଉ ଆପଣ ଗୋଟେ କୁହନ୍ତୁ ଯେ ରାଉରକେଲା ଗୋଟେ କଳାର ସହର, ଏଠାରେ ସବୁବେଳେ ଆମର ନୃତ୍ୟ ସଙ୍ଗୀତ ନାଟକ ସବୁବେଳେ ଲାଗି ରହିଥାଏ, ତ କହିବେ କି ଯେଉଁ ଯୁବପିଢ଼ିମାନେ ସଙ୍ଗୀତ କ୍ଷେତ୍ରରେ ତାଙ୍କର କ୍ୟାରିୟର ଗଠନ କରିବାକୁ ଚାହୁଁଥିବେ ବା ଚାହୁଁଛନ୍ତି, ସେମାନେ କିପରି ଭାବରେ ଏ ଦିଗରେ ଗଲେ ଆଗକୁ ସଫଳତା ହାସଲ କରିପାରିବେ, ସଙ୍ଗୀତ କ୍ଷେତ୍ରରେ ନିଜର ନାଁ ସୁନାମ ଅର୍ଜନ କରିପାରିବେ?
1: ଯଦି ତାଙ୍କ ମନ ଭିତରେ ଅଛି କି ମୁଁ ସଙ୍ଗୀତ ଶିଖିବି କି ଗାଇବି, ନିଶ୍ଚିତ ଭାବରେ ସେ କୌଣସି ଗୁରୁ ପାଖେ ଯାଆନ୍ତୁ। ଯେଉଁଭଳି ଆମେ ସ୍କୁଲରେ ପାଠ ପଢ଼ିଲା ମାନେ ଆମେ ମ୍ୟାଥ୍ସ ହେଉ ସାଇନ୍ସ ପାଇଁ ଗୋଟେ ଟିଚର୍ସ ପାଖକୁ ଯାଉ ବୁଝିବା ପାଇଁ, ତ ସଙ୍ଗୀତର ବି ଗୁରୁ ଅଛନ୍ତି, ତାଙ୍କର ଫର୍ମୁଲା ଅଛି, ତାଙ୍କର ଫଣ୍ଡା ଅଛି, ସେଇଭଳି ଯଦି ସେ ଯାଆନ୍ତି ନିଶ୍ଚିତ ଆଗେଇ ଯିବେ। ଆଉ ମୁଁ ମଧ୍ୟ ଏବେ ନିଜର ଗୋଟେ ସାଇନ୍ସ ସରଙ୍ଗ ମ୍ୟୁଜିକାଲ ମୋର ନିଜର ସଂସ୍ଥା ଖୋଲିଛି, ଆଉ ଯେଉଁଥିରେ ମୁଁ କୁନି କୁନି ପିଲାଙ୍କୁ ସମସ୍ତଙ୍କୁ ପାର୍ଟିସିପେଟ୍ କରୁଛି ଯେ ତାଙ୍କର ଭିତରେ ପ୍ରତିଭାଟାକୁ ସେମାନେ ଆଗକୁ ଆଣନ୍ତୁ ବୋଲି ମୁଁ କମ୍ପିଟିସନ୍ ମଧ୍ୟ ଛୁଆଙ୍କ ଭିତରେ କରାଏ ଯେ ସେମାନଙ୍କ ଭିତରେ ଯେଉଁ କଳାଟା ଅଛି ଆଗକୁ ଆସେ। ଆଉ ନିଶ୍ଚିତ ଭାବେ ସମସ୍ତଙ୍କୁ କହିବି ଯଦି ତାଙ୍କର ଇଚ୍ଛା ଅଛି ସଙ୍ଗୀତ ପ୍ରତି, ନିଜ ଭିତରେ ଯଦି ନିଷ୍ଠା ଆଉ ସାଧନା ସେମାନେ ରଖିଥିବେ, ତ ନିଶ୍ଚିତ ଭାବରେ ଦିନେ ନା ଦିନେ ସେମାନେ ସଫଳତା ହାସଲ କରିବେ।
0: ଆଜ୍ଞା, ଭଲ କଥା କହିଲେ ମ୍ୟାଡ଼ାମ। ତେବେ ଆଉ ଗୋଟେ କଥା କୁହନ୍ତୁ ଯେ ବର୍ତ୍ତମାନ ସଙ୍ଗୀତ କ୍ଷେତ୍ରରେ ହେଉ, ନୃତ୍ୟ କ୍ଷେତ୍ରରେ ହେଉ, କଳା କ୍ଷେତ୍ରରେ ଯେଉଁମାନେ ଇଣ୍ଟରେଷ୍ଟେଡ୍ ସେମାନେ ଯାଉଛନ୍ତି, କିନ୍ତୁ ସମାଜ ସେବାରେ ଆଗେଇ ଯିବା ଯୁବପିଢ଼ି ବହୁତ କମ୍, ତେଣୁ ଆପଣ ଯେମିତି ଗୋଟେ ନିଜ ମନ ଭିତରେ ସମାଜସେବା କରିବାକୁ ମାନେ ଯେମିତି ପ୍ରତିଜ୍ଞାବଦ୍ଧ ହୋଇ ଏ ଦିଗରେ ଆପଣ ଆଗେଇ ଆସିଥିଲେ, ସେହିଭଳି ଯୁବପିଢ଼ିମାନଙ୍କୁ ସମାଜସେବା ଦିଗରେ ଆଗେଇ ଯିବା ଲାଗି ଆପଣ ସେମାନଙ୍କୁ କ'ଣ ଆଡ଼ଭାଇସ୍ କରିବେ?
1: ଆମେ ମାନେ ସୋସିଆଲ ୱାର୍କ ପଦରୁ ଆମେ ବସ୍ତି ବସ୍ତିରେ ଯାଉ, ଆଉ ଆମର ଯେତିକି ମହିଳାମାନଙ୍କୁ ତାଙ୍କୁ ନାରୀ ସଶକ୍ତିକରଣ ଭିତରେ ଆମେ ତାଙ୍କୁ ପ୍ରେରଣା ଦେଉ, ତାଙ୍କୁ ବୁଝାଉ, ତାଙ୍କୁ ଆମେ କହୁ ଏଇଭଳି, ତ ବହୁତ ଗୁଡ଼ାଏ ବସ୍ତିର ସ୍ତ୍ରୀମାନେ ବି ଆମ ସଂସ୍ଥା ସହିତ ମିଶିଛନ୍ତି। ଆଉ ଧୀରେ ଧୀରେ ଜଣଙ୍କୁ ଦେଖି, ଆଜିକାଲି ତ ଫେସବୁକ୍ ଏଇଭଳି ହେଇଯାଇଛି ମୋବାଇଲରେ, ଜଣଙ୍କୁ ଦେଖିକି ସମସ୍ତେ, ତ ଧୀରେ ଧୀରେ ଆଗ ଭଳିଆ ଆଉ ସ୍ତ୍ରୀମାନେ ନାହାନ୍ତି, ବହୁତ ଆଗକୁ ଏବେ ବାହାରି ଆସିଲେଣି, ଆଉ ସମସ୍ତେ ବୁଝିଲେଣି ଯେ ଆଗରୁ ଯେମିତି ଲୋକଙ୍କ ମନ ଭିତରେ ଇଚ୍ଛା ଶକ୍ତି ଥିଲା କିନ୍ତୁ ଆଗକୁ ସେମାନେ ସୁଯୋଗ ପାଉନଥିଲେ, କିନ୍ତୁ ଯେଉଁ ନାରୀମାନେ ଅଛନ୍ତି ଆଉ ସୁଯୋଗ ପାଇ ମାନେ ତାଙ୍କୁ ଆମେ ଆଗକୁ ନେବା ପାଇଁ ସବୁ ଏରିଆରେ ଯାଇକି ତାଙ୍କୁ ଆମେ ଆଗକୁ ଆଣୁଛୁ। ଯଦି କିଛି କରିବାକୁ ଥାଏ ସେଥିରେ କୌଣସି ପଇସା ଦରକାର ପଡ଼ୁନି, କୌଣସି ମୂଲ୍ୟ ଦରକାର ପଡ଼ୁନି, କେବଳ ହଁ ସମୟଟା ଦରକାର ପଡ଼େ। ଘରେ ଯେମିତି ଆମର ବାପା ମା ଶାଶୁ ଶ୍ୱଶୁର ଅଛନ୍ତି, ସେଭଳି ଅନେକ ଅନାଥ ଜଣ ଅଛନ୍ତି ଯାହାର କେହି ନାହାନ୍ତି, ଆମେ ସେଇଭଳି ଭାବିକି ଯଦି ପାଞ୍ଚ ଜଣ ଆମେ ବାହାରିବୁ ଯେ ଆମେ ତାଙ୍କ ଝିଅ, ଆମେ ତାଙ୍କର ଇଏ କରି ଆମେ ଯଦି ଆଜି ଆଙ୍କୁ କରିବୁ କାଲି ଆମେ ବୁଢ଼ା ହେଲେ ଆମକୁ ସେମାନେ କରିବେ ବୋଲିକି, ଯଦି ପାଞ୍ଚ ଜଣ ସ୍ତ୍ରୀ ବି ବାହାରିଲେ ପାଞ୍ଚ ଜଣଙ୍କୁ ଦେଖିକି ଦଶ ଜଣ ବାହାରିବେ, ନିଶ୍ଚିତ ଭାବରେ ଆମର କାର୍ଯ୍ୟକୁ ଦେଖିକି ସମସ୍ତେ ବାହାରିବେ ଯେ ଏଇଭଳି କାମଟା କରିବ। କାରଣ ପ୍ରତ୍ୟେକ ମା ଚାହିଁବ ଯେ ଦିନେ ନା ଦିନେ ଆମର ବି ମଧ୍ୟ ସେ ବୟସ ଆସିବ, ଆଜି ଯଦି ଆମେ କରିବା ତ ନିଶ୍ଚିତ ଭାବରେ ଆମର ବି ସେଇ ସମୟରେ ଆମକୁ ବି ନିଶ୍ଚିତ ଭାବରେ ଆମେ ପାଇବା।
0: ଠିକ୍ କଥା, ପ୍ରକୃତରେ ଆମେ ସମସ୍ତେ ନିଜ ଘର ପାଇଁ କରୁଛୁ, ପରିବାର ପାଇଁ କରୁଛୁ, କିନ୍ତୁ ଯେଉଁମାନେ ସମାଜ ପାଇଁ କରୁଛନ୍ତି ସେମାନେ ହେଉଛନ୍ତି ସବୁଠାରୁ ଉର୍ଦ୍ଧ୍ୱରେ, ତେଣୁ ଆମେ ଯୁବପିଢ଼ିମାନଙ୍କୁ ମଧ୍ୟ ଉତ୍ସାହିତ କରିବା ଦରକାର, ଅନ୍ତତଃ ସେମାନେ ସମାଜ ପାଇଁ କିଛି ସମୟ ଦିଅନ୍ତୁ, ଏହାଦ୍ୱାରା କି ଅନ୍ୟମାନେ ମଧ୍ୟ ତାଙ୍କଠୁ ପ୍ରେରଣା ପାଇବେ ଏବଂ ସମାଜ ମଧ୍ୟ ଗୋଟେ ସୁପଥରେ ଆଗେଇ ଯିବ। ତେବେ ମ୍ୟାଡ଼ାମ୍, ଆପଣ କୁହନ୍ତୁ ଯେ ଆପଣ ଯେଉଁ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଅଛନ୍ତି ସେଠି କେଉଁ ପ୍ରକାରର ସାମାଜିକ କାର୍ଯ୍ୟ କରନ୍ତି?
1: ବହୁତ ଗୁଡ଼ାଏ ସମସ୍ୟା ଅଛି, ଆମେ ଯେମିତି ଏବେ ବର୍ଷା ଦିନ ଆସୁଛି ଆମେ ବୃକ୍ଷରୋପଣ କରୁଛୁ, ବନର ବୃକ୍ଷରୋପଣ କରୁଛୁ, ଯେମିତି ଖରାଦିନ ଆସିଲେ ଆମ ସମାଜ ପ୍ରତି ପାଇଁ ଛତା ଦିଅ, ପଣା ବଣ୍ଟନ କରୁ, ଏବେ ରଥଯାତ୍ରା ଆସୁଛୁ ସେଇଥିରେ ଆମେ ମାନେ ଖେଚୁଡ଼ି ଭୋଗ ଦେଉ, ଥଣ୍ଡା ଦିନେ ଆମେ କମ୍ବଳ ବଣ୍ଟନ କରୁ, ତାପରେ ଏଇଭଳି ଆମେ ସ୍ୱଚ୍ଛ

0: ପାରାଦ ସଫା କରୁଛୁ, ଯୋଉ ଜାଗାରେ ମାନେ ଯୋଉମାନେ ଜାଣିନାହାନ୍ତି କିଛି ତାଙ୍କୁ ଆମେ ନାରୀ ସଶକ୍ତିକରଣ ତାଙ୍କୁ ଆମେ ଶିକ୍ଷା ଦେଉଛୁ। ତାପରେ ଯୋଉ ଜାଗାରେ ମୂଳରୁ କିଛି ମାନେ କ'ଣ ଅଛି, ୟୁଟ୍ୟୁବ୍ କ'ଣ, ଫୋନ୍ କ'ଣ, ନମ୍ବର କ'ଣ, ଯୋଉମାନେ ଜାଣିପାରୁନଥିଲେ କି ସିଗ୍ନେଚର କ'ଣ, ତାଙ୍କୁ ଆମେ ଶିକ୍ଷାରତ କରୁଛୁ। ବୃଦ୍ଧାଶ୍ରମରେ ମଧ୍ୟ ଆମେ ଯାଉ, ବୃଦ୍ଧାଶ୍ରମରେ ଯାଇକି ବି ଆମେ ବୃଦ୍ଧାମାନଙ୍କୁ ଯେଉଁଭଳି ଲେପ୍ରୋସି କଲୋନୀରେ ଅଛି, ଯେମିତି ମଦର୍ସ ଡେ ଗୋଟେ ମାତୃଦିବସ କହିବାକୁ ଗଲେ ପ୍ରତ୍ୟେକ ଦିନ ଆମଙ୍କ ପାଇଁ ମାତୃଦିବସ, ତ ଆମେ ନିଜ ମାଆଙ୍କ ପାଇଁ ତ ସମସ୍ତେ କରନ୍ତୁ। ଯେମିତି ଆମେ ଲେପ୍ରୋସି କଲୋନୀ ହେଲା, ସେଇଠି ଯାଇକି ଆମେ ମାଆମାନଙ୍କୁ ନୂଆ ବସ୍ତ୍ର ବଣ୍ଟନ କରୁ, ତାଙ୍କୁ ଚନ୍ଦନ ଦେଇକି ତାଙ୍କୁ ଆମେ ପୂଜା କରୁ ମାତୃଦିବସରେ। ସେଇଭଳି ଚିଲଡ୍ରେନ୍ସ ଡେରେ ଆମେ ଛୁଆମାନଙ୍କୁ ଅନାଥ ସ୍କୁଲମାନଙ୍କୁ ଯାଉ, ଅନାଥ ସ୍କୁଲମାନଙ୍କୁ ଯାଇକି କୌଣସି ଜାଗାରେ ସ୍କୁଲ ବେଗ୍ ହେଉ, କୌଣସି ବିସ୍କୁଟ ବିସ୍ ଆମ ଦ୍ୱାରା ଯେତିକି ସକ୍ଷମ ହେଉଛି ଆମେ ତାଙ୍କୁ ସେତିକି ଖୁସି କରିକି, ତାଙ୍କୁ ଖୁସି କରିକି ଆମେ ନିଜେ ଖୁସି ହେଇକି ଆସୁଛୁ।
1: ବହୁତ ଭଲ କଥା କହିଲେ, ପ୍ରକୃତରେ ଅନ୍ୟର ମୁହଁରେ ହସ ଫୁଟେଇଲେ ନିଜକୁ ଯୋଉ ଆନନ୍ଦ ମିଳେ ସେଟା ଅନ୍ୟ କୋଉଥିରେ ନାହିଁ।
0: ନାହିଁ,
1: ବହୁତ ଭଲ, ଆପଣ ଏମିତି ସମାଜର ସେବା କରନ୍ତୁ ଏବଂ ଆମ ରାଉରକେଲାର ନାଁ ମଧ୍ୟ ରୋଶନ କରନ୍ତୁ। ତେବେ ମ୍ୟାଡ଼ାମ, ଆମେ ଆଜି ଆପଣଙ୍କଠୁ ଅନେକ କିଛି କଥା ଜାଣିଲୁ, ଆଗକୁ ଆଉ ଆପଣଙ୍କର କ'ଣ ସବୁ ଆଉ ପ୍ଲାନ୍ ଆଣ୍ଡ ପ୍ରୋଗ୍ରାମ ସବୁ ରହିଛି?
0: ଆଗକୁ ମୁଁ ଭାବିଛି, ଯଦି ମୋର ଆଗକୁ ଏ ନୃତ୍ୟ ଇଏରେ ମୁଁ ଯେଉଁ ସଙ୍ଗୀତରଟା ଧରିଛି, ସେ ସଙ୍ଗୀତର ଆମେ ଯେଉଁଠି ମୋତେ ଗୋଟେ ଅର୍ଥଟା ବେଶୀ ବଡ଼ ଅର୍ଥ ଆସିଲା, ତ ନିଶ୍ଚିତ ମୁଁ ଗୋଟେ ସଙ୍ଗୀତର କ୍ଲାସ୍ ଖୋଲିବି, ଯେଉଁଥିରେ ବିନା ଅର୍ଥରେ ଯେଉଁ ପିଲାମାନେ ଶିଖିବାକୁ ଚାହୁଁଛି ସେଇଠି ଗୁରୁ ରଖିକି ସେ ଛୁଆଙ୍କୁ ଶିକ୍ଷା ଦେବି ବୋଲିକି ମୋର ଏଇଟା ଆଶା।
1: ବହୁତ ସୁନ୍ଦର ଆପଣଙ୍କର ଯେଉଁ ସ୍ୱପ୍ନ ରହିଛି, ଆମେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ ଆପଣଙ୍କର ସ୍ୱପ୍ନ ନିଶ୍ଚୟ ଭାବରେ ଖୁବ୍ ଶୀଘ୍ର ସାକାର ହେଉ। ତେବେ ଯିବା ପୂର୍ବରୁ ଆମେ ଆପଣଙ୍କର ଆଉ ଗୋଟେ ସୁନ୍ଦର ସଙ୍ଗୀତଟି ଶୁଣିବାକୁ ଚାହିଁବୁ।

0: ବହୁତ ସୁନ୍ଦର ମ୍ୟାଡ଼ାମ, ବହୁତ ସୁନ୍ଦର। ତେବେ ମ୍ୟାଡ଼ାମ ସମୟ ଇସାରା କଲେଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। ଆଉ ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ ଆଉ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
1: ମୁଁ ପୁଣି ଥରେ ଆମର ଶ୍ରୋତା ଭାଇମାନଙ୍କୁ ବାର୍ତ୍ତା ଦେବି ଯେ ସମସ୍ତେ ସମାଜ ପ୍ରତି, ନିଜ ଘରକୁ ଯେଉଁଭଳି ସମାଜକୁ ପ୍ରତି ଯଦି ଆମେ ଟିକେ ସମୟ ଦେବା, ତ ନିଶ୍ଚିତ ଭାବେ ଆମ ସମାଜକୁ ଆମେ ଆହୁରି ସୁଧାରି ପାରିବା, ଆଉ ଆଗକୁ ନେଇପାରିବା। ସେଥିପାଇଁ ସମସ୍ତ ମହିଳାମାନଙ୍କୁ ମୁଁ, ସମସ୍ତ ଭାଇ ବନ୍ଧୁଙ୍କୁ କହିବି ଯେ ସବୁ ଯେତେ ଯାହା କଲେ ମଧ୍ୟ ସମାଜ ପ୍ରତି ଟିକେ ଆମେ ଟିକେ ଅଳ୍ପ ସମୟ ଦେଇକି ସମାଜକୁ ଆମେ କେମିତି ଉନ୍ନତି କରିବା, କେମିତି ଆଗେଇବା, ନିଶ୍ଚିତ ଭାବରେ ଚିନ୍ତା କରିବା ଦରକାର। ନିଜ ପାଇଁ ଯେମିତି ଆମେ ଚିନ୍ତା କରୁ, ସମାଜ ପାଇଁ ବି ଯଦି ଚିନ୍ତା କରୁ, ନିଶ୍ଚିତ ଭାବରେ ଆମ ସମାଜ ଆହୁରି ଆଗକୁ ଯିବ।
0: ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ମୁଁ ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଯେଉଁ ଶ୍ରୋତା ଭାଇ ଭଉଣୀମାନେ ଶୁଣୁଥିବେ ନିହାତି ଭାବରେ ଅନେକ କିଛି ଶିକ୍ଷା ପାଇପାରିଥିବେ, ଅନେକ ଆନନ୍ଦ ପାଇଥିବେ ଏବଂ ଅନେକ କିଛି ପ୍ରେରଣା ପାଇଥିବେ ବୋଲି ମୁଁ ଆଶା କରୁଛି। ତେବେ ମ୍ୟାଡ଼ାମ ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆଉ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି। ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
1: ପୁଣି ଥରେ ମୁଁ ଆକାଶବାଣୀ ଶ୍ରୋତା ବନ୍ଧୁକୁ, ମୁଁ ବି ମୋ ହୃଦୟରୁ ଅନେକ ଅନେକ ଧନ୍ୟବାଦ ଜଣାଉଛି। ଧନ୍ୟବାଦ।

0: ତେବେ ଶ୍ରୋତାବନ୍ଧୁ, ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭାବରେ ଅନେକ କିଛି ଶିକ୍ଷା ଏବଂ ପ୍ରେରଣା ଯୋଗାଇଥିବ। ତେବେ ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। କ'ଣ କରିବା କହିଲେ, ସମୟର ଅଧୀନରେ ତ ଆମେ ସମସ୍ତେ ବନ୍ଧା ହୋଇଛେ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏହି ଦିନ ଏହି ସମୟରେ, ଆଉ ଆପଣଙ୍କ ପାଇଁ ନେଇ ଆସିବି ପ୍ରଗତିଶୀଳ କାର୍ଯ୍ୟକ୍ରମରେ ଆଉ ଏକ ନୂଆ ଅଧ୍ୟାୟ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣଙ୍କ ରେଡିଓ ସାଥୀ ଅନିତାକୁ। ନମସ୍କାର।
1: ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଗତି ସିଟି। ଆଜି ଏଥିରେ ଶୁଣିଲେ ସାକ୍ଷାତକାର କ୍ରମରେ ସମାଜସେବିକା ତଥା କଣ୍ଠଶିଳ୍ପୀ ଝୁନୁ ନାୟକଙ୍କ ସହିତ ସାକ୍ଷାତକାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ଅନିତା ଧଳ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35। ସକାଳ 7:10 ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଜୀବନ ଶୁଣିପାରିବେ। ସକାଳ 7:25 ଏଥିରେ

ରାଉରକେଲା ବନଖଣ୍ଡର ସହକାରୀ ବନ ସଂରକ୍ଷକ ଗଜେନ୍ଦ୍ର ପାଲ ସିଂ ମାଥୁରଙ୍କ ସହିତ ରହିଛି ଆଲୋଚନା ବିଷୟ ରହିଛି ବୃକ୍ଷରୋପଣ ଓ ବୃକ୍ଷର ଯତ୍ନ। ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30 ଏଥିରେ ବିଷୟ ରହିଛି ରଥ ଉପରେ ଗଜପତିଙ୍କର ଛେରା ପହଁରା ସେବା। କାର୍ଯ୍ୟକ୍ରମ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଗବେଷକ ଡକ୍ଟର ଭାସ୍କର ମିଶ୍ର। ବଣପାହାଡ଼ର ଗୀତ କ୍ରମରେ ଓରାମ ଗୀତ ଶୁଣିବେ। ସକାଳ 8:45 ପରିବେଷଣ କରିବେ ରାଜୁ ଓରାମ ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବାହ୍ନ 10:00। NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00। ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ସନ୍ଧ୍ୟା 5:00। ଶ୍ରୀମଦ୍ ଭାଗବତ ସନ୍ଧ୍ୟା 5:20 କାର୍ଯ୍ୟକ୍ରମ। ନାରୀମହଲ ଶୁଣିପାରିବେ ସନ୍ଧ୍ୟା 5:30। ଏଥିରେ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସହିତ ରହିଛି ଆଲୋଚନା ବିଷୟ ରହିଛି PM ପୋଷଣ ଅଭିଯାନ। ହିନ୍ଦୀ ଭକ୍ତିଗୀତ କ୍ରମରେ ଆଲବମ୍ ଗୀତ ଶୁଣିବେ ସନ୍ଧ୍ୟା 6:10। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55। ଜିଲ୍ଲା ହାଲଚାଲ ରାତି 7:25 ଏହି କ୍ରମରେ ରହିଛି ନୂଆପଡ଼ା ଜିଲ୍ଲାର ହାଲଚାଲ। କ୍ଷେତ ଖମାର କାର୍ଯ୍ୟକ୍ରମ ରାତି 7:30। ରାତି 8:00 ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ପୁରୀ SPଙ୍କ ସହିତ ରହିଛି ସାକ୍ଷାତକାର। ସିନେ ସଙ୍ଗୀତ ରାତି 8:15 କାର୍ଯ୍ୟକ୍ରମ ଝୁମ୍ ତାନାନା ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ରହିଛି ଉସ୍ତାଦ ବିସ୍ମିଲ୍ଲା ଖାନ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ସେହ୍ନାଇ ବାଦନ। ଏହି ଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ।

କଣ୍ଠଶିଳ୍ପୀ ନିତିନ ମୁକେଶଙ୍କ କଣ୍ଠରେ ଶୁଣିଲେ ପାରମ୍ପରିକ ରଚନା। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758।

ଶୁଣୁଥିଲେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଥିଲେ ସୌଦାମିନୀ ମେହେର। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଆଞ୍ଚଳିକ ସମ୍ବାଦ, ଜନଜୀବନ ସମ୍ବାଦ। ତାପରେ ରହିଛି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆରେ ସମ୍ବାଦ ଓ ଜିଲ୍ଲା ହାଲଚାଲ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କର୍କଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ଗତକାଲି 10 ମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ପର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତି ଦୈତାପତି ସେବକମାନେ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହିଛନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜେ ହେବ, ଗଜପତି ମହାରାଜଙ୍କ ପାଖରେ ଖବର ପହଞ୍ଚିବ ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି, ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶୁଥିଲେ ତାହା ଆଉ ନାହିଁ। ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ।
0: ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ। ଘଣା ଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟ ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯିବ। ଆସନ୍ତା ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର, ଅମାବାସ୍ୟା ଏବଂ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯାଉଛି। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ସଂଗୃହୀତ ଶାଳକାଠକୁ ଚିରଟ କରାଯାଇ ରଥ ନିର୍ମାଣ ଚାଲିଛି। ଅନ୍ୟପକ୍ଷରେ ରାଜବୈଦ୍ୟଙ୍କ ଦ୍ୱାରା କରାଯାଉଥିବା ଉପଚାରରେ ଅଣସର ଘରେ ଠାକୁର ସୁସ୍ଥତା ଲାଭ କରୁଥିବା ସୂଚନା ମିଳିଛି। ଶ୍ରୀଜୀଉଙ୍କ ପୂଜା ପଣ୍ଡା

0: ସେବାୟତ ନୃସିଂହ ପତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ନୂଆ ରଥରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଠାକୁରଙ୍କ ସେବା କାର୍ଯ୍ୟ ଏବଂ ଅନ୍ୟାନ୍ୟ ଦେବନୀତି ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍ ହଲ୍ଠାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବରଗଡ଼ଠାରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ TPWODL ନୂତନ 33 KV ପାୱାର ସବ୍ଷ୍ଟେସନକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ବରଗଡ଼ ଜିଲ୍ଲାର ଘରେ ଘରେ ସ୍ଥାୟୀ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି ଏହି ସବ୍ଷ୍ଟେସନ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଆଉ ଏକ ପାୱାର ସବ୍ଷ୍ଟେସନ ସ୍ଥାପନ ହେବ। 2 ପାୱାର ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରଗଡ଼ ସହରର ଗ୍ରାହକଙ୍କ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ସହ ବିଦ୍ୟୁତ୍ ସେବାରେ ସ୍ଥିରତା ଓ ଭୋଲ୍ଟେଜ୍ ଗୁଣବତ୍ତାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପରେ 16 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନିବେଶ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କର୍କଚିଆଠାରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଧାୟକ ବନକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶୁଭାରମ୍ଭ କରିଛନ୍ତି। ମୋଟ 6.4 ହେକ୍ଟର ଜମିରେ 6,000ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଏହା ପରିବେଶ ସୁରକ୍ଷା ଓ ସମୁଜୀମା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ରକ୍ଷଣାବେକ୍ଷଣ ଏବଂ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଏହା ପ୍ରକୃତି, ପରିବେଶ ଓ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର ହେବ। ଅଧିକରୁ ଅଧିକ ଚାରା ରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ଜଙ୍ଗଲ ସୁରକ୍ଷା ଆଉ ବନ ମହୋତ୍ସବ କେ ଗୋଟେ ଉତ୍କର୍ଷ କେ ନେବାର ଲାଗି ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ଆମେ ବିଧାୟକ ବନର ଗୋଟେ ଶୁଭାରମ୍ଭ କରିଛୁ ଜଙ୍ଗଲ ପରିବେଶ ବିଭାଗ ତରଫରୁ। ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏଥିରେ ନିଜର ଯୋଗଦାନ ଦେଉଛନ୍। ଆଉ ଏଇ ଯେନ୍ ଆମର ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ କର୍କଚିଆ ଛକରେ ଆମେ 6 ହେକ୍ଟର ଜାଗାରେ ପାଖାପାଖି 6,000ରୁ ଅଧିକା ଗଛ ଲଗା।
0: ଏକ ପେଡ଼ ମା କେ ନାମ ଅଭିଯାନରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶତାଧିକ ଜନସାଧାରଣ ମିଶି ଚାରା ରୋପଣ କରିଥିଲେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ SSEPD ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। କାର୍ଯ୍ୟକ୍ରମ ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା ଓ ସାଇକେଲ ର୍ୟାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆସ୍ଥିତ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକର ଭୌଗୋଳିକ ସ୍ଥିତି, ଜଳ ପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଜମ୍ମୁର ପ୍ରମୁଖ ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ବୈଷୟିକ ଅଧିକାରୀ ଜଗଦୀଶ ଭିଙ୍କୁ ନେଇ ଗଠିତ 2 ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍ ୱାଟର ରାଫ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ସର୍ଭେ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସମ୍ବିଆଲ କହିଛନ୍ତି ମାଲକାନଗିରି ଜିଲ୍ଲାର ଜଳାଶୟଗୁଡ଼ିକ ସାହସିକ ଜଳକ୍ରୀଡ଼ା ପାଇଁ ଏକ ପ୍ରାକୃତିକ ଉପହାର। ବିଶେଷକରି ଅପର ସାବେରୀ ଗଜ୍ ଓ ପୋଟେରୀ ହିଲ୍ ସେକ୍ସନର ଭୌଗୋଳିକ ଗଠନ ହ୍ୱାଇଟ୍ ୱାଟର ରାଫ୍ଟିଂ ପାଇଁ ଅତ୍ୟନ୍ତ ଅନୁକୂଳ। ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳପ୍ରବାହ ଦେଖିବା ବିରଳ ବୋଲି ଶ୍ରୀ ସମ୍ବିଆଲ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ 100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଛାତ୍ରୀ ନିବାସକୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ କହିଛନ୍ତି। ଭଦ୍ରକ ପୌରାଞ୍ଚଳର 8 ୱାର୍ଡ ବାଗୁରାଇ ଡଗମୁଣ୍ଡଠାରେ ଏକ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ର

0: ଶିଳାନ୍ୟାସ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସାମାଜିକ, ମୌଳିକ ବ୍ୟବସ୍ଥା ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବିଧା ଉପଲବ୍ଧ କରାଯିବା ସହ ସମାଜରେ ସେମାନଙ୍କ ପ୍ରତି ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ଦୁଇ ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଚଉଦଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ନେଇ ଏଗାରଟି ଜିଲ୍ଲାକୁ ସତର୍କ କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 348.1 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 8% ଅଧିକ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 611 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 34,665 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 58,740 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆଉ 3 ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କରକଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
2: କରେକ୍ଟ।
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା ନିଆ ଆସିଗଲା ନା କିଟ୍ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଆଉ 3 ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥରେ ବିଜେ କରି ବଡ଼ଦାଣ୍ଡରେ ଦର୍ଶନ ଦେବେ 3 ରଥ। ସମଗ୍ର ଭାରତୀୟ ସଂସ୍କୃତିରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଦେବ ପରମ୍ପରାଠାରୁ ଆରମ୍ଭ କରି ରାଜା ରାଜୁଡ଼ା ଶାସନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରଥର ଗୁରୁତ୍ୱ ଏଯାବତ୍ ରହିଛି। ଏକ ପ୍ରକାର କହିବାକୁ ଗଲେ ଏହା ଗଣଜୀବନ, କଳା, ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକତାର ମୂଳ ଭିତ୍ତି। ଦେଶର ବିଭିନ୍ନ ସ୍ଥାନରେ ରଥକୁ ନେଇ ବହୁବିଧ ପରମ୍ପରା ରହିଛି। ଏପରି କେତେକ ଚର୍ଚ୍ଚିତ ରଥଯାତ୍ରା ସମ୍ପର୍କରେ ଆସନ୍ତୁ ଜାଣିବା। ତିରୁବାରୁର ରଥ ବା ଆଜି ଥେର୍ ତାମିଲନାଡୁର ତିରୁବାରୁର ସହରରେ ଥିବା ପ୍ରସିଦ୍ଧ ଶ୍ରୀ ତ୍ୟାଗରାଜ ସ୍ୱାମୀ ମନ୍ଦିର ସହିତ ଜଡ଼ିତ। ଏହାକୁ ଏସିଆର ସବୁଠାରୁ ବଡ଼ ପାରମ୍ପରିକ ମନ୍ଦିର ରଥ ଭାବରେ ଗଣନା କରାଯାଏ। ବାର୍ଷିକ ରଥଯାତ୍ରା ସମୟରେ ଭଗବାନ ତ୍ୟାଗରାଜ ଏହି ବିଶାଳ ରଥରେ ବିରାଜମାନ ହୋଇ ସହର ପରିକ୍ରମା କରନ୍ତି। ଏହି ରଥର ଉଚ୍ଚତା ପ୍ରାୟ 96 ଫୁଟ ଏବଂ ଏହାର ଓଜନ ପ୍ରାୟ 350 ଟନ୍ରୁ ଅଧିକ। ଏଥିରେ ବ୍ୟବହୃତ ହେଉଥିବା ଚକଗୁଡ଼ିକ ମଧ୍ୟ ବିଶାଳ, ଯାହାକି ଶକ୍ତ କାଠରେ ନିର୍ମିତ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଅଧିକ ସୁରକ୍ଷିତ କରିବା ପାଇଁ ଲୁହାର ପ୍ଲେଟ୍ ଲଗାଯାଇଛି। ଏହି ରଥଟି ଚାଲିବା ସମୟରେ ଏକ ବିଶାଳ ସମୁଦ୍ର ଭଳି ଦୃଶ୍ୟମାନ ହୋଇଥାଏ। ପ୍ରତିବର୍ଷ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ବା ତାମିଲ ମାସ ପାଙ୍ଗୁନି ସମୟରେ ଏଠାରେ ବାର୍ଷିକ ରଥ ମହୋତ୍ସବ ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଏହି ବିଶାଳ ରଥକୁ ଭକ୍ତିର ସହ ଦୌଡ଼ି ସାହାଯ୍ୟରେ ଟାଣିଥାନ୍ତି। ବଗଡ଼ ରଥଯାତ୍ରା ହେଉଛି ମହାରାଷ୍ଟ୍ରର ଏକ ଅତ୍ୟନ୍ତ ପ୍ରସିଦ୍ଧ, ପାରମ୍ପରିକ ଏବଂ ରୋମାଞ୍ଚକର ଉତ୍ସବ। ଏହା ମହାରାଷ୍ଟ୍ରର ପଶ୍ଚିମ ପ୍ରାନ୍ତରେ ବିଶେଷ କରି ସତାରା ଜିଲ୍ଲାର ୱାଇ ତାଲୁକାରେ ଥିବା ବାୱଧନ ଗାଁରେ ପାଳନ କରାଯାଏ। ପ୍ରତିବର୍ଷ ହୋଲି ପରବର୍ତ୍ତୀ ରଙ୍ଗପଞ୍ଚମୀ ତିଥିରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଥିବା ଏହି ରଥଯାତ୍ରାର ଶୈଳୀ ଓ ପରମ୍ପରା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ରଥଟି ପ୍ରାୟ 50-60 ଫୁଟ ଉଚ୍ଚ। ଏହାର ବଡ଼ ବଡ଼ କାଠ ଚକ ଥାଏ ଏବଂ ରଥ ଉପରେ ଏକ ବିଶାଳକାୟ କାଠର ଗଣ୍ଡି ଭିତ୍ତିକୁ ନେଇ ଏକ ବିଶେଷ କ୍ରେନ୍ ଭଳି ଗଠନ ନିର୍ମାଣ କରାଯାଇଥାଏ। ଏଥିରେ ଜଣେ ମାନସିକ

0: ଭାବରେ ଭକ୍ତଙ୍କୁ ରଥର ସବା ଉପରେ ଥିବା କାଠ ଦଣ୍ଡରେ ଓଲଟା ବା ଝୁଲନ୍ତା ଅବସ୍ଥାରେ ବନ୍ଧାଯାଏ, ଯାହାଙ୍କୁ ବଗାଡ଼ିଆ କହନ୍ତି। ଏହି ଯାତ୍ରା ମହାଦେବଙ୍କ ଅବତାର ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ। ରଥ ବାହାରିବା ପୂର୍ବରୁ ବଗାଡ଼ିଆ କୃଷ୍ଣା ନଦୀରେ ବୁଡ଼ ପକାଇ ପୂଜାର୍ଚ୍ଚନା କରନ୍ତି। ଏହାପରେ ତାଙ୍କ ପିଠିରେ ଲୁହାକଣ୍ଟା ବା ହୁକ୍ ଫୋଡ଼ାଯାଇ ରଥର ଶୀର୍ଷରେ ଝୁଲାଇ ଦିଆଯାଏ। ଅବଶ୍ୟ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ଏହାକୁ କପଡ଼ା ବା ଦଉଡ଼ି ସାହାଯ୍ୟରେ ବାନ୍ଧି କରାଯାଉଛି। ଏହି ବିଶାଳ ରଥକୁ କୃଷ୍ଣା ନଦୀ ପଠାରୁ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ 3-4 କିଲୋମିଟର ବଳଦମାନଙ୍କ ଦ୍ୱାରା ଟାଣି ଟାଣି ଅଣାଯାଏ। ମଧୁରାମ୍ମା ଦେବୀ ରଥଯାତ୍ରା ଦକ୍ଷିଣ ଭାରତ ବିଶେଷ କରି କର୍ଣ୍ଣାଟକର ଏକ ପ୍ରସିଦ୍ଧ ଏବଂ ପାରମ୍ପରିକ ଉତ୍ସବ। ବେଙ୍ଗାଲୁରୁ ନିକଟସ୍ଥ ହୁସ୍କୁର୍ଠାରେ ଥିବା ମା ମଧୁରାମ୍ମାଙ୍କ ମନ୍ଦିରରେ ପ୍ରାୟତଃ ମାର୍ଚ୍ଚ ମଧ୍ୟଭାଗ ବା ଉଗାଦି ସମୟରେ ଏହି ରଥଯାତ୍ରା ପ୍ରତିବର୍ଷ ବହୁତ ଜାକଜକମରେ ପାଳନ କରାଯାଏ। ଏହି ରଥଯାତ୍ରାର ସବୁଠାରୁ ବଡ଼ ସ୍ୱାତନ୍ତ୍ର୍ୟ ହେଉଛି ଏହାର ଆକାଶ ଛୁଆଁ ରଥ। ଏହାକୁ ସ୍ଥାନୀୟ ଭାଷାରେ କୁର୍ଜି କୁହାଯାଏ। ପ୍ରାୟ 80-150 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥିବା ଏହି ରଥ ଏକ ବିଶାଳ ପିରାମିଡ୍ ବା ମିନାର ପରି ଦେଖାଯାଏ। ରଥର ତଳଭାଗ କାଠରେ ତିଆରି ହୋଇଥିବା ବେଳେ ଉପର ଅଂଶକୁ ବାଉଁଶ ନଡ଼ିଆ କତାର ଦଉଡ଼ି ଏବଂ ରଙ୍ଗବେରଙ୍ଗ କପଡ଼ା ସାହାଯ୍ୟରେ ଏକ ଓଜନିଆ ମିନାର ପରି ଉପରକୁ ଗଢ଼ିଥାନ୍ତି। ରଥ ଉପରେ ଦେବୀଙ୍କ ଚିତ୍ର ବା ମୂର୍ତ୍ତି ସ୍ଥାପନ କରାଯାଇଥାଏ। ଏହି ଯାତ୍ରାରେ ଆଖପାଖ 10-15 ଗାଁର ଲୋକେ ନିଜ ନିଜ ଗ୍ରାମ ତରଫରୁ ଏଭଳି ବିଶାଳକାୟ ରଥ ତିଆରି କରି ମଧୁରାମ୍ମା ମନ୍ଦିର ପଡ଼ିଆକୁ ଆଣିଥାନ୍ତି। ରଥଗୁଡ଼ିକୁ ଟାଣିବା ପାଇଁ ସଶକ୍ତ ବଳଦଙ୍କୁ ସୁନ୍ଦର ଭାବେ ସଜାଯାଇ ରଥ ଆଗରେ ଲଗାଯାଇଥାଏ। ସାରଙ୍ଗପାଣି ରଥଯାତ୍ରା ଦକ୍ଷିଣ ଭାରତର ତାମିଲନାଡ଼ୁରେ ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଐତିହାସିକ ରଥ ସଂସ୍କୃତି। ତାମିଲନାଡ଼ୁର କୁମ୍ଭକୋଣମ୍ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀ ସାରଙ୍ଗପାଣି ବା ଭଗବାନ ବିଷ୍ଣୁଙ୍କ ମନ୍ଦିରର ଏହି ରଥ ଚିତ୍ତିରଇଥେର ସାରା ଦେଶରେ ଏହାର ବିଶାଳତା ଏବଂ ଭବ୍ୟତା ପାଇଁ ଜଣାଶୁଣା। ଏପ୍ରିଲରୁ ମେ ମାସ ମଧ୍ୟରେ ତାମିଲ ମାସ ଚିତ୍ତିରଇରେ ଏହି ରଥଯାତ୍ରା ହୁଏ। ରଥର ଓଜନ ପ୍ରାୟ 500 ଟନ୍। ଏହାର ତଳ ଅଂଶ ଓ ଚକଗୁଡ଼ିକ ବିଶାଳକାୟ କାଠରେ ସ୍ଥାୟୀ ଭାବେ ନିର୍ମିତ, ଯାହା ଉପରେ ଦେବଦେବୀ ଓ ପୁରାଣର ସୁନ୍ଦର କାରୁକାର୍ଯ୍ୟ ଖୋଦିତ ହୋଇଛି। ଯାତ୍ରା ସମୟରେ ଏହାକୁ କପଡ଼ା ଫୁଲ ଏବଂ ପତାକା ସାହାଯ୍ୟରେ ସଜାଯାଏ। ଭଗବାନ ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ ଅବତାର ଦେବୀ କୋମଲାବଲ୍ଲୀଙ୍କ ବିବାହ ସ୍ମୃତିରେ ଏହି ରଥ ଉତ୍ସବ ପାଳନ କରିଥାନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ।
2: କାର୍ଯ୍ୟକ୍ରମ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

0: ଯାତ୍ରା ଆଉ ସାଇକେଲ ରେଲି କରାଯିବା। ଫି ବ୍ଲକ୍ନ ନିଶା ବିରୋଧୀ କାର୍ଯ୍ୟକ୍ରମ ଆର୍ ନିଶା ଦରବ ନିରୋଧୀ କମିଟି ଗଢ଼ବାର୍କେ ସରକାର ଲକ୍ଷ୍ୟ ରଖିଛନ୍। ଫି ଜିଲ୍ଲାନୁ 50 ଜଣ ନିଶା ମୁକ୍ତ ମିତ୍ରଙ୍କୁ ନେଇକରି ସଚେତନତା କାର୍ଯ୍ୟକ୍ରମ କରାଯିବା ବୋଲିକରି ଜଣାପଡ଼ିଛି। କେନ୍ଦ୍ର ସରକାର 36 ଜରୁରୀ ଔଷଧର ଖୁଚୁରା ଦରକେ ଫେରଘା ଧାରିଜ କରିଛନ୍। କେନ୍ଦ୍ର ରସାୟନ ଆର୍ ସାର ମନ୍ତ୍ରଣାଳୟ ଅଧୀନତି ଥିବାର ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ NPPA ତରଫରୁ ଏହି ବାବଦେ ବିଜ୍ଞପ୍ତି ଜାରି କରାଯାଇଛି। ଏହି ତାଲିକାଟି ଖାସ୍ କରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, କର୍କଟ, ସଂକ୍ରମଣ, ଶ୍ୱାସରୋଗ, ଆଖିରୋଗର ଚିକିତ୍ସା ଲାଗି ବ୍ୟବହାର ହେଉଥିବାର ଔଷଧର ଦାମ୍କେ ସ୍ଥିର ରଖାଯାଇଛି। ଔଷଧ ବନାଉଥିବାର କମ୍ପାନୀମାନଙ୍କୁ ବିଜ୍ଞପ୍ତି 36 ଔଷଧର ଧାରିଜ ଦାମ୍ ତୁର୍ତ୍ତି ଲାଗୁ କରବାର ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍। ଲୋକମାନଙ୍କୁ କମ୍ ଦାମ୍ ଥି ଜରୁରୀ ଔଷଧ ଯୋଗାଇ ଦେବାର ଲକ୍ଷ୍ୟଟି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବାର ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକେ ସ୍ୱାଗତ କରବାର ସହିତ ରୋଗୀମାନେ କମ୍ ଦାମ୍ ଥି ଔଷଧ ପାଇପାରିବେ ବୋଲିକରି କହିଛନ୍। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦାମ୍ ବଢ଼ିଛେ ବୋଲିକରି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଗଲା 15 ଭିତରେ ପିଆଜର ଖୁଚୁରା ଦାମ୍ ପାଖାପାଖି 20 ବଢ଼ିଥିବାର ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଖାସ୍ କରି ରାଜ୍ୟ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କରାଯାଉଥିବାର ବେଳେ ସେଠାରେ ଜବର ବର୍ଷା ଲାଗି ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି, ଯେଉଁଥିଲାଗି ଦରକାର ହିସାବରେ ପିଆଜ ଆମଦାନୀ ନାଇଁ ହୋଇପାରବାର। ସିଆଡ଼େ ରାଜ୍ୟ ମହଜୁଦ ଥିବାର ପିଆଜର ପରିମାଣ କମୁଥିବାରୁ ଦାମ୍ ବଢ଼ିଛି। ଆଲୁ ସହିତ ଅଲଗା ଦରବମାନଙ୍କର ଦାମ୍ ନାଇଁ ବଢ଼ି, ପିଆଜ କଳାବଜାରୀ ରୋକବାର ଲାଗି ପଦକ୍ଷେପ ନିଆଯାଉଛି ବୋଲିକରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
1: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅକ୍ସାନ ହେଇଛି, ସେଇ କାରଣରୁ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ଏଟା ବେଳେବେଳେ ସେମିତି ହୁଏ ପନିପରିବାରେ, କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ୍ ଅଛି। ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ, ଆମର ଟିମ୍କୁ କହିଦେଇ ଦିଆହେଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ।
0: ବିଦ୍ୟୁତ୍ ବିତରକ କମ୍ପାନୀ TPWODL ତରଫରୁ ବରଗଡ଼ ପଞ୍ଚାୟତ କଲେଜ ପାଖେ ତିଆରି ହୋଇଥିବା ନୂଆ 33-11 KV ପାୱାର ସବ୍ଷ୍ଟେସନକେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେ ଉଦ୍ଘାଟନ କରିଛନ୍। 6,59,00,000 ଟଙ୍କା ଖର୍ଚ୍ଚାତି ତିଆରି ସବ୍ଷ୍ଟେସନ ଜରିଏ ବରଗଡ଼ ସହର ପଞ୍ଚାୟତ କଲେଜ ଇଲାକା, ଦୀପାଳି ଟକିଜ ଇଲାକା, କାଳୀ ମନ୍ଦିର ଆର୍ ତାର ଆଖପାଖର ଇଲାକାନ ପାଖାପାଖି 4,000 ଘରୋଇ ଆର୍ ବ୍ୟବସାୟୀ ଗ୍ରାହକ ପ୍ରତ୍ୟକ୍ଷ ଭାବେ ଲାଭ ପାଇବେ। ବଢ଼ୁଥିବାର ବିଦ୍ୟୁତ୍ ଚାହିଦାକେ ପୂରା କରବାର ସହିତ ଭୋଲ୍ଟେଜ ଗୁଣବତ୍ତାଥି ସୁଧାର, ଲୋଡ଼କେ କମ୍ କରବାର ଆର୍ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାର ଲକ୍ଷ୍ୟଥି ଏଟା ସ୍ଥାପନା କରାଯାଇଛି। କାର୍ଯ୍ୟକ୍ରମଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲାପାଳ ଆର୍ କମ୍ପାନୀର ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଆର୍ ସଂଗ୍ରାହକ ଦାଶରଥି ପଟ୍ଟନାୟକଙ୍କର ଆଜି 119 ଜୟନ୍ତୀ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କନୁ ଦାସିଆ ଅଜାନାଥି ପରିଚିତ ଦାଶରଥି ପଟ୍ଟନାୟକଙ୍କର ଜନ୍ମ ଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଆର୍ ଦାସିଆ ଅଜା ସ୍ମୃତି ସମିତି ତରଫରୁ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାସିଆ ଅଜାଙ୍କର ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଏ ମୁଖ୍ୟମନ୍ତ୍ରୀ କହିଛନ୍, ପ୍ରଖ୍ୟାତ ସଂଗ୍ରାହକ ଆର୍ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା ଭାବେ ପରିଚିତ ଦାଶରଥି ପଟ୍ଟନାୟକ ଓଡ଼ିଆ ଭାଷା, ସାହିତ୍ୟ ଆର୍ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଆର୍ ପାଠାଗାର ଆନ୍ଦୋଳନକେ ବରକସ କରବାର୍ତି ତାଙ୍କର ଅବଦାନ ସବୁବେଳେ ସୋର ରହିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆଷାଢ଼ ମାସର ଅନ୍ଧାର ପଖର ଦ୍ୱାଦଶୀ ତିଥିନୁ ଅଣସର ଘରେ ଆଜି ମହାପୁରୁଷମାନଙ୍କର ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁସାରେ ଶ୍ରୀମନ୍ଦିରନ ସକାଳ ଧୂପ ନୀତି ଶେଷ ହେବା ଋତୁରୁ ମହାପୁରୁଷମାନଙ୍କର ରାଜପ୍ରାସାଦ ବିଜେ ନୀତି କରାଯାଇଛି। ଗୁପ୍ତ ସେବା ସମିଆତି ମହାପୁରୁଷମାନଙ୍କର ଶ୍ରୀଅଙ୍ଗନୁ ବାହାର କରାଯାଇଥିବା ଚନ୍ଦନ କରାଳ ଆର୍ ପାଟ ଡୋରିକେ ରୂପା ଥାଳିଆତି ପଟୁଆର ସାଙ୍ଗେ ଦୈତାପତି ସେବକମାନେ ଶ୍ରୀନରକେ ନେଇଛନ୍। ଶ୍ରୀନରନୁ ପହଞ୍ଚିବା ଋତୁରୁ ସେଠାରେ ଗଜପତି ମହାରାଜାଙ୍କର ଛୁଆଁ ଶାଢ଼ୀକେ ଦୈତାପତି ପତିମ ମହାପାତ୍ର ତଢ଼ାଉ ଦେଉଳକରଣ ତଳିଛ ମହାପାତ୍ରଙ୍କୁ ଦେଇଥିଲେ। ସେଠାରେ ମହାପୁରୁମାନଙ୍କର ସୁସ୍ଥତା ବାବଦେ ଗଜପତି ମହାରାଜାଙ୍କୁ ଜନାବାର ସହିତ ଆଇବା ରଥଯାତ୍ରା ବାବଦେ ଦୈତାପତିମାନେ ଆଲୋଚନା କରିଛନ୍। ଶ୍ରୀକ୍ଷେତ୍ରନ ଆଇବା ମଙ୍ଗଳବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନବଯୌବନ ଦର୍ଶନ ହେବା। ମହାପୁରୁମାନଙ୍କର ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍,
2: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ADM ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
0: ସିଆଡ଼େ ମହାପୁରୁଷମାନଙ୍କର ଦର୍ଶନ।

ସ୍ଥିତ ଇଏସ୍ଆଇ ହସ୍ପିଟାଲରେ ବହିର୍ବିଭାଗ, ଆସାମର ବେଲତୋଲାଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀ ପେରୁମ୍ବଦୁର ସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରବରମ, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀ ମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53 ଲକ୍ଷ ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଅର୍ଥ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦ୍ରଲାଜେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ନିର୍ମାଣ କ୍ଷେତ୍ରରେ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ଆପଣେଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର 172ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେକୌଣସି ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ବୁଝାମଣା କରିବା ଉଚିତ ନୁହେଁ। ସମସ୍ତ କାର୍ଯ୍ୟକୁ ସାଧୁତା ଏବଂ ନୈତିକତା ଆଧାରରେ କରିବା ଉପରେ ଶ୍ରୀ ଲାଲ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆଭାସୀ ମାଧ୍ୟମରେ ପୂର୍ତ୍ତ ବିଭାଗର ଜାତୀୟ ପରିଷଦ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଓମାନ ଉପକୂଳରେ ଆଜି ସକାଳେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାହାଜରେ ଥିବା 11 ଜଣ ଭାରତୀୟଙ୍କ ମଧ୍ୟରୁ 10 ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛି। ଓମାନ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ପାଇଁ ଭାରତ କୃତଜ୍ଞତା ଜଣାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣର ନିଶ୍ଚିତ ଅବସାନର ଆବଶ୍ୟକତା ରହିଛି। ଜଳପଥରେ ମୁକ୍ତ ଏବଂ ସୁରକ୍ଷିତ ଭାବେ ଜାହାଜ ଚଳାଚଳ ପାଇଁ ଆନ୍ତର୍ଜାତିକ ସ୍ତରରେ ନିୟମ ପ୍ରସ୍ତୁତର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଫଗାନିସ୍ତାନର କୃଷି ମନ୍ତ୍ରୀ ମୌଲବୀ ଅତାଉଲ୍ଲା ଉମାରେ ଭାରତକୁ ତାଙ୍କର 6 ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହା ହେଉଛି ଭାରତକୁ ଆଫଗାନିସ୍ତାନର 4ର୍ଥ ମନ୍ତ୍ରୀସ୍ତରୀୟ ଗସ୍ତ। ମୌଲବୀ ଉମାରଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତକୁ ଆସିଥିଲେ। ଏହି ଗସ୍ତକାଳରେ ମୌଲବୀ ଉମାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ କୃଷି, ଜଳସେଚନ, ପ୍ରାଣୀ ସମ୍ପଦ, କୃଷି ଗବେଷଣା, ଶିକ୍ଷା, ଦକ୍ଷତା ବିକାଶ ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବାଂଲାଦେଶରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ଗତ ସପ୍ତାହ ମଧ୍ୟରେ 44 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଭୂସ୍କଳନ ଯୋଗୁଁ ଅନେକ ଆହତ ହୋଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବାରୁ ଜଳମଗ୍ନ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ବନ୍ୟା ଯୋଗୁଁ ପ୍ରାୟ 2,67,000 ପରିବାର ପ୍ରଭାବିତ ହୋଇଛନ୍ତି। ରାଜଧାନୀ ଢାକାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସର୍ବାଧିକ 7ଟି ପ୍ରଭାବିତ ଜିଲ୍ଲାରେ ସେନା, ନୌବାହିନୀ ଏବଂ ବାୟୁସେନା ପକ୍ଷରୁ ମିଳିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପୂର୍ବାନୁମାନ ଏବଂ ସତର୍କ କେନ୍ଦ୍ର ପକ୍ଷରୁ ଉତ୍ତର ଓ ଉତ୍ତର ପଶ୍ଚିମ ଜିଲ୍ଲାଗୁଡ଼ିକରେ ଥିବା ନଦୀଗୁଡ଼ିକରେ ଅଧିକ ବନ୍ୟାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ରୁଷ ଉପରେ ୟୁକ୍ରେନ୍ର ଆକ୍ରମଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି। ରୁଷର ସାମରା ପ୍ରଦେଶର ଗଭର୍ଣ୍ଣର ଭ୍ୟାଚେସ୍ଲାଭ ଫେଡୋରେଚିଭ୍ କହିଛନ୍ତି ଏହି ଆକ୍ରମଣରେ ଆବାସିକ ସ୍ଥଳୀ ଏବଂ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ରୁଷର ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ସାମରା ପ୍ରଦେଶର ସିର୍ଜନ୍ ତୈଳ ବିଶୋଧନାଗାର ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଆଜୋ ବ୍ଲାକ୍ ସି ଉପରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଟ୍ୟାଙ୍କର ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ର ସରକାରୀ ବିଭାଗ ପକ୍ଷରୁ କୌଣସି ମତାମତ ପ୍ରଦାନ କରାଯାଇ ନାହିଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ତୃତୀୟ ଦିବସର ଦ୍ୱିତୀୟ ଇନିଂସ୍ରେ ଭାରତ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତ 365 ରନ୍ରେ ଆଗୁଆ ରହିଛି। ଇଂଲଣ୍ଡ ପ୍ରଥମ ଇନିଂସ୍ରେ ଗତକାଲି 170 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଆମି ଜୋନ୍ସ ସର୍ବାଧିକ 53 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କ୍ରାନ୍ତି ଗୋଡ୍ 5ଟି ୱିକେଟ୍ ନେଇଥିବାବେଳେ ସାୟଲି ସାତଗରେ ଏବଂ ସ୍ନେହା ରାଣା 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ଗତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଇନିଂସ୍ରେ ଭାରତ 285 ରନ୍ ସଂଗ୍ରହ କରିଥିଲା। ସ୍ମୃତି ମନ୍ଧାନା 83 ରନ୍ ସଂଗ୍ରହ କରିଥିବାବେଳେ ହରମନପ୍ରୀତ କୌର 58, ଦୀପ୍ତି ଶର୍ମା 57 ରନ୍ ସଂଗ୍ରହ

0: କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫେ ଏକ୍ଲିଷ୍ଟେନ୍ ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ। ଇଂଲଣ୍ଡ ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଏହା ହେଉଛି ପ୍ରଥମ ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍। ଫିଫା ବିଶ୍ୱକପ୍ରେ ପ୍ରଥମ ସେମିଫାଇନାଲ୍ ଆସନ୍ତା ବୁଧବାର ଦିନ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ ବିଜେତାଙ୍କ ମଧ୍ୟରେ ଆସନ୍ତା 20 ନ୍ୟୁୟର୍କର ନ୍ୟୁଜର୍ ଷ୍ଟାଡିୟମ୍ଠାରେ ଫାଇନାଲ୍ ମ୍ୟାଚ୍ ହେବ। ୱିମ୍ବଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ ଫାଇନାଲ୍ରେ ବିଶ୍ୱର 1 ଖେଳାଳି ଇଟାଲୀର ଜାନିକ୍ ସିନରଙ୍କ ସହ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେଭ୍ଙ୍କ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:30 ଖେଳାଯିବ। ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଚୀନ୍ର ଗୁଓ ହାନି ଓ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିସ୍ଙ୍କ ଯୋଡ଼ି କାନାଡ଼ାର ଗାବ୍ରିଏଲ୍ ଡାବସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟୋପେନ୍ଙ୍କ ମଧ୍ୟରେ ଜାରି ରହିଛି। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସାମ ମେଘାଳୟ ବିହାର ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଓଡ଼ିଶା ସମେତ ଜାମ୍ମୁ କାଶ୍ମୀର ଲଦାଖ ଝାଡ଼ଖଣ୍ଡ ନାଗାଲାଣ୍ଡ ମଣିପୁର ମିଜୋରାମ ତ୍ରିପୁରା ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ GFS ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଭାରତ ଇଂଲଣ୍ଡ ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ହରେଇ 250 ସଂଗ୍ରହ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପଳ ସାମନ୍ତ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନକୁ ପାଥେୟ କରି ନୟାଗଡ଼ ଜିଲ୍ଲା ବିକାଶର ଏକ ନୂତନ ଦିଗନ୍ତରେ ପହଞ୍ଚିଛି ବୋଲି କହିଛନ୍ତି।
3: ଦିଲ୍ଲୀରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସରକାରର 12 ପୂର୍ତ୍ତି ଉପଲକ୍ଷେ ଏବଂ ଜୁନ୍ 12 ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ମାଝୀଙ୍କର 2 ସରକାର ପୂର୍ତ୍ତି ଅବସରରେ ତେଣୁ ଇଏ ହେଉଛି ବିଶ୍ୱାସ ବିକାଶ ଓ ଜନକଲ୍ୟାଣର ବର୍ଷ। ଆମ ସରକାର ଗଠନର 2 ମଧ୍ୟରେ ସେବା ସୁଶାସନ ଓ ବିକାଶର ଅନେକ ମଧୁର ଉପଲବ୍ଧି ମିଳିଛି। ଶେଷ ଧାଡ଼ିରେ ଥିବା ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚି ପାରିଛି। 2036 ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆଜି ବିଜେପି ସରକାର ଅଙ୍ଗୀକାରବଦ୍ଧ। ଆମେ ଯାହା ଯାହା ବିକାଶ କରିଛୁ ଏକ ସୁସ୍ଥ ସମୃଦ୍ଧ ଓ ବିକଶିତ ନୟାଗଡ଼ ଗଠନ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛି।
2: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକ ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ମହତାବ କହିଥିଲେ,
4: 2026 ମସିହାର ଇଏ ହେଉଛି ଦ୍ୱିତୀୟ ଦିଶା ମିଟିଂ। ଆମେ ଆଉ ଏକ ମିଟିଂ ସେପ୍ଟେମ୍ବରରେ କରିବୁ ଏବଂ ଡିସେମ୍ବର ମାସ ବେଳକୁ ଚତୁର୍ଥ ମିଟିଂ ହେବ। ମାନ୍ୟବର ସଭ୍ୟମାନେ ଦିଶା କମିଟିର ସେମାନେ ବିବିଧ ପ୍ରଶ୍ନ ପଚାରିଛନ୍ତି। ତା ଭିତରେ ଯୋଉ 6 ବ୍ଲକରେ ଜଳସେଚନର ସୁବିଧା କରାଯାଇପାରିବ ବୋଲି ୱାଟର ରିସୋର୍ସେସ ଡିପାର୍ଟମେଣ୍ଟ ତରଫରୁ କୁହାଗଲା, ନିର୍ଦ୍ଦିଷ୍ଟ ଭାବରେ କୋଉ ପଞ୍ଚାୟତ ହେବ ଏବଂ କିଭଳି ଭାବରେ ଜଳସେଚନର ବ୍ୟବସ୍ଥା କରାଯିବ, ଅଣ୍ଡରଗ୍ରାଉଣ୍ଡ ଟନେଲ ଜରିଆରେ ପାଇପ୍ ଜରିଆରେ ଜଳସେଚନ ପାଇଁ ବ୍ୟବସ୍ଥା ଯୋଜନା କରାଯାଇଛି। ତାହା ଏକ ଭଲ ଯୋଜନା, ସ୍ୱାଗତଯୋଗ୍ୟ ଯୋଜନା, କିନ୍ତୁ ଯେତିକି ଜଳ ଆମେ ମୃତଙ୍ଗରୁ ଆଣିକି ମଡ଼େଇ ପାରିବା ଜଳସେଚନ ପାଇଁ ତାହା ମଧ୍ୟ ଟିକେ ଚିନ୍ତାର ବିଷୟ ହେଇଛି। କିନ୍ତୁ ପ୍ରଶାସନ ତରଫରୁ ଲ୍ୟାଣ୍ଡ ଆକ୍ୱିଜିସନ୍କୁ ନେଇକି

0: ଏବଂ ଯେଉଁ ଭିଲେଜ ଗୁଡ଼ିକର ଟିକେ ସେମାନଙ୍କୁ ଉଦ୍ବାସ୍ତ କରାଯିବ, ପୁନର୍ସଂସ୍ଥାନ କରାଯିବ, ତା ପାଇଁ ଡିଭିଜନ ତିଆରି କରିବା, ଏଇଭଳି ଭାବରେ କେତେ ଗୁଡ଼ିଏ କାର୍ଯ୍ୟକ୍ରମ ଅଛି।
1: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ତାଲିକା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାର 4 ନିର୍ବାଚନ ମଣ୍ଡଳୀରେ ପୂର୍ବରୁ 7,97,289 ମତଦାତା ରହିଥିବା ବେଳେ ବର୍ତ୍ତମାନର ସଂଶୋଧନ ପ୍ରକ୍ରିୟା ପରେ ସେଥିମଧ୍ୟରୁ 58,979 ଜଣଙ୍କ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ଏହି ବାଦ୍ ପ୍ରକ୍ରିୟା ପରେ ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ଭୋଟରଙ୍କ ସଂଖ୍ୟା 7,38,310 ଜଣକୁ ହ୍ରାସ ପାଇଥିବା ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
2: ଏଇଟା ହେଉଛି 5/7/2024। ଆଉ ଏଇଟା ଏଥିରେ ଆମର ଟୋଟାଲ ଇଲେକ୍ଟୋରାଲ ଯୋଉ ରହିଛନ୍ତି ସେମାନେ ହେଲେ 7,97,298 ଟୋଟାଲ ଭୋଟର୍ସ। ତା ଭିତରୁ ଆମର 7,38,310 ପାଖାପାଖି 93% ଆମର ଏନୁମରେସନ ଫର୍ମ ଯାହାର ଆମେ ରିସିଭ୍ କରିନେଇଛୁ ଏବଂ 7% ଯୋଉଟା ଯୋଉ ଭୋଟର ପରମାନେଣ୍ଟଲି ସିଫ୍ଟେଡ୍ ଡୁପ୍ଲିକେଟ୍ ଯୋଉମାନଙ୍କର ଅଛି ସେଇଥିରେ ଆଉ 7% ରହିଛନ୍ତି। ପଲିଟିକାଲ ପାର୍ଟିସଙ୍କର ମିଟିଂ ନେଇଥିଲୁ ଯୋଉଥିରେ ସମସ୍ତ ଏଆର୍ଓ ସମସ୍ତେ ଉପସ୍ଥିତ ଥିଲେ, ପ୍ରତ୍ୟେକ ପଲିଟିକାଲ ପାର୍ଟିର ବି ଲିଡର୍ସ ଆଣ୍ଡ ଏଜେଣ୍ଟସ୍ ଉପସ୍ଥିତ ଥିଲେ।
1: କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋର ଶ୍ରୀ ନୀଳମାଧବ ଜୀଉଙ୍କୁ ଦର୍ଶନ କରି ମହାନଦୀ ତଟରେ ଅବସ୍ଥିତ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି। ଜିଲ୍ଲାସ୍ତରୀୟ 77ତମ ବନ ମହୋତ୍ସବ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭାଗୃହରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲା ହଲଚଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ରହିଛି ଇଞ୍ଜିନିୟର ରତିରଞ୍ଜନ ମହାନ୍ତିଙ୍କ ସହିତ ଆଲୋଚନା ବିଷୟ ରହିଛି ଏଲିନୋର ପ୍ରଭାବ ଏବଂ ଭାରତର ଜଳବାୟୁ, ମୌସୁମୀ ବାୟୁ ଓ କୃଷି ଉପରେ ଏହାର କୁପ୍ରଭାବ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ବିନୟ କୁଲ୍ଲୁ ଓ ରୀନା ଦୀପ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672।

0: ପାସନ୍ ବୋଇଲେ ଯେନ୍ ଭାଇ ବହେନ ମାନଙ୍କର ଇଚ୍ଛା ଗଛ ଲଗାବାର୍ କେ ଅତକା କରି ସେମାନଙ୍କର ଠାନେ ତ ଇ ଗୁଣଟା ଅଛେ ଯେ ନିଜେ ଲଗେଇଛନ୍, ପରିଶ୍ରମ କରିଛନ୍ ବୋଇଲେ ନିଜର ଗଛଟାକେ ତ ସେମାନେ ମରବାର୍ କେ କଟବାର୍ କେ ନି ଦିଅନ୍। ହେଲେ ରହିଲା ବାକି ଭାଇ ବହେନ ମାନଙ୍କର, ସେମାନେ ଇଟା ତ କରତେ କି ଯଦି ଗଛଟା ନି ବି ଲଗାବାର୍ ଜାଗା ଭୁଇଁ ନି ନ ବୋଇଲେ ଯେନ୍ ଗଛ ମାନେ ଅଛେ ତାକେ କଟବାର୍ କେ କି ମରବାର୍ କେ ନି ଦେବାର୍ କଥା।
1: ଆରୁ ଇଟା ତ ଆମର ସବକରି କାମ ଏ, ଇ ଦୁନିଆ ଥି ଇ ଧରା ପୃଷ୍ଠ ଥି ଆମେ ସଭେ ରହୁଛୁ, ବା ଏତକି କଥା ଚିନ୍ତା ନାଇଁ କରିକିରି ଆମେ ଯେନ୍ ଗାଁ ଥି ରହୁଛୁ ସେ ଗାଁରୁ ଯଦି ଆମେ ଭାବମା ବୋଇଲେ ସେଠାନେ ଗୋଟେ ଧର କି ତମର ଯେନ୍ ବରକୋଳି ଗଛଟା ଲଗା ହେଇଛେ ଗାଁବାଲାଟା ବୋଇଲେ ସେଟା ଯେତେବେଳେ ଦେଖୁଛ କି ଛେଲ ମାନେ ଯାଇକରି ଚଢ଼ି କରି ଖାଇ ଦଉଛନ୍, ବଢ଼ବାର୍ ଲାଗି ନେଇ ଦେବାର୍ ବୋଇଲେ ତାକେ ଆମେ ଟିକେ ବାଉଣ୍ଡରି ମାନେ ଦେଲା, ତାକେ ଛେକଲା ଆରୁ ଯେନ୍ ଛେଲ ମାନଙ୍କଠୁ ବଚାଲା। କାଇଁ କରିକି ଛୋଟ ଅଛେ ବୋଇଲେ ତ ଇସବୁ ଘଟଣା ମାନେ ଘଟବା, ତ ସେଟା କାହାର ଲାଗି କାମ ଦେବା, ଆମର ଲାଗି ଆରୁ ଆମର ସାଙ୍ଗେ ସାଙ୍ଗେ ଆମର ଗାଁ ଘରର ଛୁଆ ମାନଙ୍କର ଲାଗି, ଆରୁ ଏଇ ଯେନ୍ ଗାଁ ଘରର ଛୁଆ ମାନେ ବି ତ ଆମରି ଛୁଆ ମାନେ ହାତ
0: ଦାଦା,
1: ଆମେ ସେମାନଙ୍କେ କେତେ ଖୁସିରେ କେତେ ମାନେ ସ୍ନେହରେ ଆମେ ଡାକ୍ସୁଁ, ବାବୁରେ ଆସ ଇଟା ଟିକେ କରିଦେ, କି ଆମେ କହିସୁଁ କିଛି ଫଲମୂଲ ଧରିଥିସୁଁ ବୋଲେ ସେମାନଙ୍କେ ଦେସୁଁ, ବେଲେ ଇଟା ବି ତ ଆମର ପାଖରେ ରହିଲା ଗଛଟା ତାକେ ଆମେ ବଢ଼ାଲା ବୋଇଲେ ସେମାନଙ୍କେ ଯଦି ସେ କଥାନି ମାନେ କହିଥିମା ଇଟା ବଢ଼ାବାରେ ଆମେ କେତେ ପରିଶ୍ରମ କରିଥିଲୁ ବୋଲେ ସେମାନେ ଫେର କହିବେ, ବେଲେ କାଣା ହେବା କି ଯେନ୍ ଗଛ ଲତା ଯେନ୍ ଅଛେ ଆମର ପରିବେଶରେ ସେଟାକେ ସୁରକ୍ଷା ଦେବା, ସେମାନଙ୍କେ ଦେଖରେଖ କରବାର ସେ ଭାବଟା ସେମାନଙ୍କର ପାଖେ ଫେର ଯିବା।
0: ଆର୍ ଦାଦା ଇ ଗାଁ ଭୂଇଁର କଥା ଯଦି କହେମା କିନି, ଫଲ ଗଛ ମାନେ ଯାହା ବି ଅଛେ ଆଘର ଅପେକ୍ଷା ତ ନିହାତି ଭାବେ କମିଯାଇଛେ, ହେଲେ ଯାହା ବି ଅଛେ ସେ ଛୁଆ ପିଲାମାନେ ତ ସେତାକେ ଖାଉଛନ୍। ହେଲେ ସହରର କଥା ଯଦି ଧର୍ମା ବୋଇଲେ କହେମା ବୋଇଲେ ସହରିଆ ଛୁଆମାନେ କିନି ଦାଦା ଇ ବଜାର ହାଟ ନୁ ଯେନ୍ ଫଲ ମାନେ ଘିନିକରି ଅନା ହଉଛେ ସେଟା ମାନକେ ହିଁ ଖାଉଛନ୍, ଆରୁ ଆମର ଦେଶୀ ଫଲ ଯେନ୍ଟା ଆମର ସିଜନରେ ହେସି ଏ କି ବୁରୋ ହେଲା ଜାମ ହେଲା ଇଟା ମାନକେ ସେମାନେ ପାଏସନ୍ କେ, ସେମାନେ କାହିଁ ଯାଏସନ୍ ଇ ବଜାର ହାଟ ମାନଙ୍କ ଠାନୁ ଯେତେବେଳେ ଘିନା ହେସି ସେଟା ମାନକେ ସେମାନେ ଖାଏସନ୍। ସବୁ ସହରିଆ ଜାଗା ଥି ତ ଇ ଗଛ ମାନେ ଘର ମାନକେ ନି ନଗା ଦାଦା, ବୋଇଲେ ସେ ଉପରେ ଛୁଆ ମାନଙ୍କର ସାଙ୍ଗେ ଇଟା ଅନ୍ୟ ବାଗିର ନେଇ ସେ କେ କହ।
1: ଆରୁ ଆମେ ଯେତେବେଳେ ଭାବସୁଁ ଯେ ଇ ଯେନ୍ ବଜାର ହାଟେ ଯେନ୍ ଫଲ ମୂଲ ମାନେ ଆସିଛେ ସେମାନଙ୍କେ ଆମେ ଖୁସିରେ ଖାଉଛୁଁ, କିନ୍ତୁ ଆଜିକାଲି ତ ତମେ ଜାଣିଛ ସେ ଫଲ ଗୁରା ପାକବା ବୋଲିକରି କାଣା କାଣା ସବୁ କେମିକାଲ ଫେର ଦେଇକରି ପାକବାର ଲାଗି ଛାଡ଼ି ଦଉଛନ୍, ଯେ ସେଟା ତ ଆମେ ଫେର ଜାଣି ନେଇ ପାର୍ବା। ହେଲେ ହେତ୍କି ଆମେ ଚିନ୍ତା ନାଇଁ କରିକିରି ଆମର ସୁନ୍ଦରଗଡ଼ର ଯଦି କଥା ହେମା ବୋଲେ ଇଠାନେ ହିଁ ସେ ସବୁକେ କାଁ ଯେ ଆମେ କରି ନେଇ ପାର୍ମା, ଯେନ୍ଟା ମାନେ ସମ୍ଭବ ହାଏ ଯେନ୍ତାକି ଇ ଯେନ୍ କଦଲର କଥା ଆମେ ହେମା, ଇଟା ତ ଆମର ଇ ପରିବେଶ ଥି ହେଉଛେ ବେଲେ ଇଟା ଆମେ ଇନେ ଲଗାମା ସେଟା ପାକ୍ବା ସେଟାକେ ଆମେ ଖାଏମା, ବା ଇ ଯେନ୍ ତରକାରୀ ବନାବାର୍ ଲାଗି ସବ୍ଜି ଇଏ ପତର ଲାଗି ଆମେ ଯେନ୍ କରୁଛୁଁ ସେଟା ଫେର ଆମେ ଇନେ କର୍ମା ବେଲେ ସେଟା ଆମର ପାଖେ ମିଲ୍ବା ସହଜରେ, ସେଟାକେ ଆମେ ଇ ଯେନ୍ ତରକାରୀ ବନେଇକରି ଖାଏମା। ତାର ସାଙ୍ଗେ ସାଙ୍ଗେ ତମେ ଯେନ୍ କହିଲ ଜାମୁନ୍ ବା ଜାମ୍, ସେଟା ଆଜିକାଲି ମିଲ୍ବାର୍ ନାହିଁ, ଆରୁ ଇଟା ଆମର ଶରୀର ଲାଗି କେତେ ଭଲ ହେ ସେଟା ତ ସେ ଲୋକମାନଙ୍କେ ଯାଇକରି ପଚରା ଯେନ୍ ମାନଙ୍କର ଡାଇବେଟିସ୍ ଅଛି, ସେମାନେ ସେଟା ଖୋଜି ଖୋଜି କରି ଘିନୁଛନ୍ ଖାଉଛନ୍। ହେଲେ ଆମର ଆଖେପାଖେ ଯେନ୍ ଗଛ ମାନେ ଥିଲା ସେମାନଙ୍କେ ତ ଆମେ ଧୀରେ ଧୀରେ ସରାଇ ଦେଲାନ କାଠ କୁଟା କରି, ବା ଯାହା ଫେରେ ଆପେ ଆପେ ହେଇଛେ ସେମାନଙ୍କେ ଆମେ ସୁରକ୍ଷା ଦେବାର ଲାଗି ନାରାଜ, ତ ଆମକେ ଆଗର ବାଗରେ ଆପେ ଆପେ ହେବା ସେଟା ଭାବି କରି ଆମକେ ଇ ଯେନ୍ ପ୍ରକୃତିର ଭରସା ଥି ନାଇ ଛାଡ଼ବାର କଥା, ପ୍ରକୃତି ତ ନିଜେ କରୁଛେ କିନ୍ତୁ ଆମେ ଇ ଯେନ୍ ଗଛ ମାନେ ଅଛେ ସେ ବାଗର ଗଛ ମାନକେ ଯେନ୍ତାକି ବରକୋଳି ହେଲା ଜାମୁ ହେଲା କି କେନ୍ଦୁ ହେଲା ଇ ବାଗର ଗଛ ମାନକେ ଜମିର ହିଡ଼ ଆଖେପାଖେ ବା ଜଙ୍ଗଲ ତୋରା ତୋରା ଥି ଯାଇକରି ଆମକେ ନିହାତି ଭାବରେ ଲଗାବାର କଥା, ଆର୍ ଇ ସବୁ ବଢ଼ବା ବୋଲେ ସେଟା ସରକାରୀ ଜମି ଥି ଅଛେ କାଣା ଅସୁବିଧା ଅଛେ, କିନ୍ତୁ ଫଲ ତ ଆମର ଏ ସେଟାକେ ଖାଇବାର ଲାଗି ଆମର ଯେନ୍ ସରକାର ରୋକବେ କାଏଁ। ହେଲେ ଇ ସବୁ କଥା ମାନକେ ଆମକେ ଭାବବାର ଅଛେ, ଆରୁ ଇଟା ନି ଭାବବାର ଅଛେ କି ଇଠାନେ ଲଗେଇ ଦେବେ ବେଲେ ସରକାର ନେଇଯିବାର ନେଇଯିବା ବେଲେ ନେଇ ଯାଉ, ଅସୁବିଧା କାଣା ହେଲା ସେଟା ସେନ୍ତା ବି ଆମର ଜମି ଜାଗା ତ ନି ଥିଲା ବୋଲେ ସେଠାନେ ଆମେ ଲଗାଲା ବେଲେ କମ୍ ସେ କମ୍ ଆମେ ବୁଢ଼ା ହେଇଯାଇଥିମା ବେଲେ ଯାଇକରି ତ ଆମେ ସେଠାନେ ସେ ଫଲଟା ଖାଇପାର୍ମା କି ଆମର ଛୁଆମାନଙ୍କେ ବତେଇଥିମା ବେଲେ ସେ ଗଛକେ ଆମେ ଲଗାଇଥିଲୁ ଯାଉଥିବେ ବାବୁ ଅଛେ କି ନାହିଁ ସେଠାନେ ଫଲିଥିବା ଆନବ, ଇ ବାଗରେ ଆମେ କଥା ତ କହିପାର୍ମା।
0: ହଁ ଦାଦା ଧୀରେ ଧୀରେ କିନି ଦାଦା ଇ ଗଛ ମାନେ ଯେନ୍ତା ଦିନୁ ଦିନକେ ସରି ସରି ଯାଉଛେ ନି ରହିବାର, ସେ ହିସାବେ ଯଦି କହେମା ବୋଇଲେ ଛୁଆ ପିଲାମାନଙ୍କର କଥା କହୁଁ, ଆଗେ ଆମେ

0: ଯେତେବେଳେ ଛୁଆ ଛୁଆ ଥିଲା ସେତେବେଳେ ଇ ବୁର ଗଛ ତଲେ, ଜାମ ଗଛ ତଲେ, ସେ ଆମର ମାୟା ଗଛ ତଲେ, ଇ ଗଛ ତଲ ମାନକେ ଯାଇକରି ଆମର ପୁରା ଗ୍ରୁପ ପହଞ୍ଚୁଥିଲା। ସେତେବେଳେ ସେ ଗଛର କଣ୍ଟା ମାଣୁ କି ପଥର ଫିକି କରି ଫଲ ଝଡ଼ାଲା ବେଲେ ମୁଡ଼ ଫାଟୁ, ସେ ଯାହା ବି ହଉ ସେତକି ବେଲେ ଆମର ଗୋଟେ ସେଟା ସାଙ୍ଗସାଥି ଭିତରେ ହଉଥିଲା। ଆମର ଗଛର ପ୍ରତି ଭଲ ଭାବନା ଆସୁଥିଲା, ତାର ସାଙ୍ଗେ ସାଙ୍ଗେ ଆମର ମାନଙ୍କର ଭିତରେ ଗୋଟେ ମାନେ ବଣ୍ଡିଂ ରହୁଥିଲା। ହେଲେ ଇହାଦେ ଯୁଗକେ ଦେଖବ ତ ଛୁଆମାନେ ସେମାନଙ୍କର ମନ ଥି ସେ ଫିଲିଙ୍ଗସଟା ନିନ ଦାଦା ଦେଖବାରକେ ନି ମିଲବାର। ସେଟା କାଁ କରିକି ନା ତ ସେ ଗଛ ମାନକେ ଫଲ ଲଦି ହେଲେ ସେ ଛୁଆମାନେ ଏଇକର ସେନ ଗଦା ହଉଛନ୍ ଆର୍ ସେ ଫଲକେ ଖାଉଛନ୍, ଯେନ୍ ଯେନ୍ ଠାନେ ବି ଗଛ ଅଛି, ଆର୍ ନା ସେତକି ମାତ୍ରାଥି ଗଛ ଅଛେ ଯେ ସେ ଛୁଆମାନେ ଯୋଗୁଛନ୍।
1: ତ ଏଇଟା ତ ଏକଦମ ସତ କଥା କହିଲ। ଆରୁ ସେ ଗଛ ଗୁରା ଯେନ୍ତାକି ଯେନ୍ ବରଗଛ ବହୁତ ବଡ ହେସି
0: ହଇ ଦାଦା,
1: ଆରୁ ସେଠାନେ ଆମେ ଏଇ ଯେନ୍ ଦୋଳି ଖେଲସୁ, ସେଠାନେ ଆମେ ଗଛ ଉପରେ ଚଢ଼ି ଯିସୁଁ ଆଉ ସେ ବର୍ଡି ଫଲଟା ଆମେ ଖାଇସୁଁ, ତାର ସାଙ୍ଗେ ସେ ଗଛ ଉପରୁ ତଲକେ ଡିଆଁ ମାରସୁଁ ଫେର ଚଢ଼ସୁଁ। ଇ ବାଗେର ହେଲେ ସେ ଗଛ ମାନେ ଫେର ଆମକେ ବହୁତ ପସନ୍ଦ କରସନ୍, କେତେବେଳେ ଛୁଆମାନେ ଆଏତେ ଆର ମୋର ଉପରେ ଚଢ଼ତେ ଖେଲତେ, ଆରୁ ସେମାନେ ଫେର ଏନ୍ତା ଲାଗ୍ସି ଯେ ସେମାନେ ହୋଲି ହୋଲି କରି ଆମକେ ଡାକୁଥିସନ୍ କି ଆସ ଟିକେ ଖେଲ ବୋଲିକରି।
0: ଗଛର ସେ ଭାଷା ବୁଝବାର ଏହା ଦେଖା ସମ୍ଭବ ନି ହେବାର, ଲୋକ ବାଗ ମାନେ ସେତେ ଗଛକେ ଭଲ ନେଇ ପାଇବାର ଦାଦା, ହେତିର ଲାଗି ତ ଗଛର ଏତେ ଅଭାବ।
1: ଆରୁ ଇ ବାଗେର ହିଁ ଯଦି ଚଲବା ବେଲେ ଯେନ୍ତା ମାନେ ଅସୁବିଧା ମାନେ ହେଉଛେ, ବହୁତ ଖରା ବଢି ଯାଉଛେ, ଅଙ୍ଗାରକାମ୍ଳ ଇ ଯେନ୍ ଗ୍ୟାସର ତାର ପରିମାଣଟା ବଢି ଯାଉଛେ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛେ, ଲୋକମାନଙ୍କର ଇ ଯେନ୍ ଶ୍ୱାସଜନିତ ବିଭିନ୍ନ ପ୍ରକାର ରୋଗ ମାନେ ହେଉଛେ, ଏଇସବୁ ଅସୁବିଧା ଇଥିର ଲାଗି ତ ହେଉଛେ ଯେ ଆମେ ଇ ଯେନ୍ ଗଛ ମାନକେ ଜଙ୍ଗଲ ମାନକେ ସେତକି ଭଲ ନାଇ ପାଇବାର। ଆଗର ବାଗେର ଖାଲି କଥାରେ କହିଦେଉଛୁ,
0: ତ ଯାହା ଯେତିକି ବି କଥା ହେଲାନ ଦାଦା ପୁରା ଚିନ୍ତା ଆଡ଼କେ ମନ ପଲିଗଲାନ। ହେଲେ ମନଟାକେ ତ ଫେର ଘାଏ ଇ ବୈଠକିକେ ଆନବାର ଅଛି, ସେ କେତେ କେତେ ସବୁ କଥା ରହିଗଲାନ। ହେଲେ ମୁଇଁ ଭାବୁଥିନି ଇ ଭିତରେ ଯୋଉ ଗୀତ ପଦେ ଶୁଣୁ, ତାର ବାଦେ ବାକି କଥା ମାନେ ହେମା।
1: ହଇ ଗା ହଇ ଶୁଣି ପକାଉ।

0: ସେ ହେଲେ ଇଞ୍ଜିନିୟର ରତିରଞ୍ଜନ ମହାନ୍ତି ଆଜ୍ଞା, ଆରୁ ସେ ଅଧ୍ୟାପକ ଅଛନ୍ କୃଷି ଯାନ୍ତ୍ରିକ ବିଭାଗ ଏଗ୍ରୋ ପଲିଟେକ୍ନିକ ସେଣ୍ଟର ପାନପୋଷ ରାଉରକେଲା ଠାନେ। ଆରୁ ଆଜ ଯେନ୍ ବିଷୟଟା ରଖା ହେଇଛେ ସେଟା ହଉଛେ ଏଲନିନୋର ପ୍ରଭାବ ଏବଂ ଭାରତର ଜଳବାୟୁ, ମୌସୁମୀ ବାୟୁ ଏବଂ କୃଷି ଉପରେ ଏହାର ପ୍ରଭାବ। ତେବେ ଆଜ୍ଞା ଜୁହାର, ସ୍ୱାଗତ ଆପଣଙ୍କେ ଆମର ଆଜିର ବୈଠକ।
1: ନମସ୍କାର।
0: ତ କଥାବାର୍ତ୍ତା ହେବାର ଆଘୁନୁ ଇ ଏଲନିନୋ କୁହାଯାଉଛେ ଯେ ବିଶେଷ କରି ଆମର ଜଳବାୟୁ, ମୌସୁମୀ ବାୟୁ ତାର ବାଦେ ଚାଷବାସ, ଚାଷବାସଟା ହଉଛେ ଆମର ମୁଖିଆ କାମ, ଆର୍ ଇତାର ଉପରେ ହିଁ ତାର ପ୍ରଭାବ ପଡ଼ବା ବୋଲିକରି। ହେଲେ ଇ ନାଁଟା ତ ଶୁଣୁଛୁ ଆମେ ଇ ଏଲନିନୋ ବୋଲିକରି, ତ ଇତାର ମାନେ କାଣା, ଇ ଶବ୍ଦଟା କେନ୍ଥିରୁ ଆସିଛି, ଆରୁ ଇତାର ଯେନ୍ତା ସବୁ ଶବ୍ଦର ଗୋଟେ ମାନେ ଥିସି, ତ ଏଲନିନୋ ହିଁ କାଁ କରି ଇତାର ନାଁକରଣ କରାଯାଇଛେ, ସେ ଉପରେ ଟିକେ ପହେଲା କହୁନ, ବାକି ଚର୍ଚ୍ଚାଟା ଫେର ଜାରି ରଖମା।
1: ଆମର ଏଲନିନୋ ଏକ ଜଳବାୟୁ ପ୍ରଭାବିତ ଘଟଣା ଭିତରୁ ଗୋଟିଏ। ଏହା ପ୍ରଶାନ୍ତ ମହାସାଗରର ପୂର୍ବ ଓ ମଧ୍ୟ ଭାଗରେ ଯେତେବେଳେ ଆମର ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣ ଅପେକ୍ଷା ବୃଦ୍ଧି ପାଇଥାଏ ସେତେବେଳେ ଆମର ଏଇ ଏଲନିନୋ ପ୍ରଭାବଟି ପଡ଼ିଥାଏ। ଏହା ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସୀମିତ ନ ରହି ସମଗ୍ର ବିଶ୍ୱର ମୌସୁମୀ ତଥା ଜଳବାୟୁ ପରିବର୍ତ୍ତନକୁ ପ୍ରଭାବିତ କରିଥାଏ। ଏଇ ଏଲନିନୋଟି ଏକ ସ୍ପାନିଶ ଶବ୍ଦ ଯାହାର ଅର୍ଥ ହେଲା ଛୋଟ ପୁଅ ବା ଶିଶୁ ସମ। ଏଇ ଘଟଣାଟି ଆମର ପ୍ରାୟ ପ୍ରତି 2-7 ବର୍ଷ ମଧ୍ୟରେ ଥରେ ଦେଖାଯାଇଥାଏ ଏବଂ ଏହାର ପ୍ରଭାବ ଆମର 9-12 ମାସ ପର୍ଯ୍ୟନ୍ତ ରହିପାରେ, ଯାହାଦ୍ୱାରା ଆମର ଜଳବାୟୁର ପରିବର୍ତ୍ତନ ଦେଖାଯାଏ।
0: ଇନ ପଚରାବାର କେ ଚାହେଁ ଯେ ଇ 2-7 ବର୍ଷ କହିଲେ,
1: 2-7 ବର୍ଷ ଭିତରେ
0: 2-7 ବର୍ଷ ଭିତରେ ଇ ଏଲନିନୋ ପ୍ରଭାବଟା ଦେଖା ଯାଏସି ବୋଲିକରି, ବୋଲେ ଆଜକେ ଫେରଗା 7 ବର୍ଷ ଆଘନୁ, ମାନେ ପଛେ 7 ବର୍ଷ ପଛେ ଏଇଟା ହେଇଥିଲା କହୁନ।
1: ନାଇଁ, ଏଇଟା ଆମର ସ୍ୱାଭାବିକ ସମୟ, ଯେମିତିକି ଜାଣିଛନ୍ତି ଆପଣ ଜଳବାୟୁ ଏକ ମାନେ ଆମର ଯୋଉ ହିସାବରେ ସେ କିଛି କନଷ୍ଟାଣ୍ଟ ନଥାଏ, ତାକୁ ଆମେ ଆମେ ଆଶା କରିବା ଯଦି ବର୍ଷା ହେଉଛି ସେଇଟା, ଏଇଟା ଗୋଟେ ସାଧାରଣତଃ ଦିଆହେଇଛି ଯେ 2-7 ବର୍ଷ ଭିତରେ ଏଇଟା ପୁନରାବୃତ୍ତି ହୋଇପାରେ। ତାର ଅର୍ଥ ନୁହଁ ଯେ ପ୍ରତି 7 ବର୍ଷରେ ଥରେ ଆସିବ, ହୁଏତ 7 ବର୍ଷରୁ ଅଧିକା ହେଇଯାଇପାରେ, କେତେବେଳେ 7 ବର୍ଷରୁ କମ୍ ହେଇଯାଇପାରେ, ଏଇଟା ଆମର ହେଇପାରେ।
0: ତ ପ୍ରଥମ କରି ଏଇଟା ଇ ବର୍ଷ ଇ ଏଲନିନୋର ପ୍ରଭାବଟା ଆମେ ଦେଖମା ଜଳବାୟୁ ଉପରେ କି ଇତାର ଆଘନୁ ବି ହେଇଛି,
1: ଆଗରୁ ଏଇଟା ହେଇଛି ଆମର ଯେତେବେଳେ ଏହାର ବେଶୀ ପ୍ରଭାବ ଆମେ ଦେଖିବାକୁ ମିଳିଥିଲା 80 ଦଶକରେ, ଯେତେବେଳେ 1980-82 ଟାଇମ୍ରେ ଆମର ଏଲନିନୋର ପ୍ରଭାବ ଦେଖା ହେଇଥିଲା, ଯେଉଁ ସମୟରେ ଆମର ମରୁଡ଼ି ହେଇଥିଲା କେତେକ ଅଂଶରେ, ଆଉ କେତେକ ଅଂଶରେ ବୃଷ୍ଟିପାତ ଅଧିକା ହେଇ ବନ୍ୟା ପରିସ୍ଥିତି ମଧ୍ୟ ଦେଖା ହେଇଥାଏ।
0: ତ ଇ ଏଲନିନୋ ବୋଇଲେ କାଣା ସେଟା ଟିକେ କହୁନ ଆମକେ।
1: ଇଏ ସମୁଦ୍ର ପୃଷ୍ଠର ତାପମାତ୍ରାଟା ଅଧିକା ହେବ ପ୍ରଶାନ୍ତ ମହାସାଗର ଅଞ୍ଚଳରେ, ଯାହାଫଳରେ କିଛି ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେଇ କିଛି ଅଞ୍ଚଳରେ ଅଧିକା ଗରମ ଅନୁଭୂତ ହେବ, ଯେପରି ଆପଣ ଦେଖିଲେ ଆମର ଏଇ ବର୍ଷ ଗରମ ଅନୁଭୂତ ହେଲା, ହିଟ୍ ୱେଭ୍ର ପରିମାଣ ଅଧିକା ରହିଲା, ଆଉ ଶୀତ ଦିନ ଆମର ଡେରିରେ ଆସିବ, ଶୀତ କମ୍ ପଡ଼ିବ, ବର୍ଷାର କିଛି ଅଞ୍ଚଳରେ ବର୍ଷା ଅଧିକା ହେଲା ବେଳେ କିଛି ଅଞ୍ଚଳରେ ବର୍ଷା କମ୍ ହେବ। ଆପଣ ଯେମିତି ଦେଖୁଛନ୍ତି ଏ ମାସରେ ଆମର ଜୁଲାଇ ମାସରେ ବର୍ଷା ହେଉଛି, କିନ୍ତୁ ୟୁରୋପର ଯେଉଁ ଦେଶମାନେ ଅଛନ୍ତି ସେଠି ବର୍ତ୍ତମାନ ଗରମର ପ୍ରଭାବ ବେଶୀ ଅନୁଭୂତ ହେଉଛି, ତାଙ୍କର ଆପଣଙ୍କର ରାସ୍ତାଘାଟ ଖରାପ ହେବାକୁ ଆରମ୍ଭ ହେଲାଣି, ବହୁତ ଲୋକଙ୍କର ଜୀବନ ଗଲାଣି, ତାଙ୍କର ସ୍ୱାଭାବିକ ତାପମାତ୍ରା ଯେତିକି ୟୁରୋପ ଗୁଡ଼ାକ ଆମର ଥଣ୍ଡା ଦେଶ ଥିଲା ବେଳେ ମଧ୍ୟ ଏବେ ତାଙ୍କର ଉତ୍ତାପ ଅଧିକା ରହୁଛି।
0: ଆଜ୍ଞା, ଜୁଲାଇ ମାସେ ବର୍ଷା ହେବାର କଥା ଯେନ୍ ଆପଣ କହିଲେ, ଆମର ଭାରତ ଦେଶର ଲାଗି ଜୁଲାଇ ମାସେ ବର୍ଷା ହେବାରଟା ହେଉଛି ସ୍ୱାଭାବିକ, କାଁ କରିକି ଜୁଲାଇ ମାସେ ବର୍ଷା ହେବା ଆର୍ ଆମର ଚାଷବାସଟା ଆରମ୍ଭ ହେବା ବୋଲିକରି, ରଜ ପରେ ପରେ ବର୍ଷାଟା ଆସିବା ବୋଲିକରି। ତ ବିଶେଷ କରି ଦେଖାଯାଉଛି ଯେ ପ୍ରଭାବଟା ୟୁରୋପିଆନ କଣ୍ଟ୍ରି ଉପରେ ବେଶୀ ହେଉଛି। ଆଜ୍ଞା, ବେଲେ ଇତାର କାରଣଟା କାଣା ଆଜ୍ଞା, ସେଟା ଟିକେ।
1: ଆମର ସାଧାରଣତଃ ଭାରତରେ ମୁଖ୍ୟ ବୃଷ୍ଟିପାତର କାରଣ ହେଉଛି ଆମର ଓଡ଼ିଶା ଅଞ୍ଚଳରେ ଦେଖିଲେ ଆମର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ଏଠି ବେଶୀ ବର୍ଷା ହୋଇଥାଏ ଆମର, କିନ୍ତୁ ଏଲିନୋର ପ୍ରଭାବରେ କ'ଣ ହୁଏ, ମୌସୁମୀ ଆପଣ ବି ଶୁଣିଥିବେ କିଛି ଦିନ ପୂର୍ବରୁ ଆସୁଥିଲା ଆମର ସମାଚାର ମାଧ୍ୟମରେ ଯେ ମୌସୁମୀ ବାୟୁ ଗୋଟେ ଜାଗାରେ ଅଟିକି ଯାଇଛି, ସ୍ଥିର ରହିଯାଇଛି, ତାର ଗତିଶୀଳ ହେଉନାହିଁ। ତ ଏଇଟା ଜୁନ୍ ମାସରେ କିଛି ଅଞ୍ଚଳରେ ମୌସୁମୀ ବାୟୁ ସ୍ଥିର ଥିଲାବେଳେ ଆଉ କିଛି ଅଞ୍ଚଳରେ ବର୍ଷା ଅଧିକା ହେଇଥିଲା। ଏବେ ଜୁଲାଇ ମାସରେ ଆମର ଭାରତୀୟ ପାଣିପାଗ ବିଭାଗ କହିଛି ଯେ ସାଧାରଣତଃ ଜୁଲାଇ ମାସରେ ଆମର ବୃଷ୍ଟିପାତ ହେଲେ ମଧ୍ୟ ଏଇ ହାରାହାରି ଯେତିକି ତାପମାତ୍ରା ରହେ ଜୁଲାଇ ମାସରେ, ଏଇ ବର୍ଷ ଜୁଲାଇରେ ତାଠାରୁ ତାପମାତ୍ରା ଅଧିକା ରହୁଛି। ଆଉ ବର୍ଷା ଏବେ ଲାଗି ରହିଛି, ହୁଏତ ବର୍ଷାର ପରିମାଣ ଆର ମାସକୁ ଆଡ଼କୁ କମିଏ ଯାଇପାରେ, ଏବଂ ଶୀତ ଦିନର ପ୍ରଭାବ ଯେଉଁ ଆମର ସେପ୍ଟେମ୍ବର ଅକ୍ଟୋବର ବେଳକୁ ଆରମ୍ଭ ହୁଏ ସେଇଟା ଟିକେ ଘୁଞ୍ଚି ଯାଇପାରେ, ଶୀତର ପ୍ରଭାବ କମ୍ ଦେଖାଯାଇପାରେ, ଯାହାଦ୍ୱାରା ଆମର ଯେଉଁ ପ୍ରକାରର ଆମେ କ୍ରପ୍ କରୁଥିଲେ କି ଯେଉଁ ପ୍ରକାର

0: ଚାଷବାସ କରୁଥିଲେ
1: ଆଜ୍ଞା
0: ସେଥିରେ ସମୟର ଆଉ ତାରତମ୍ୟ ଟିକେ ରହିବନି, କାରଣ ପ୍ରାୟ ଆମର ଜୁଲାଇ ସୁଦ୍ଧା ତଳି ରୁଆରୁଇ ଆରମ୍ଭ ହୋଇଯାଇଥାଏ। ବର୍ତ୍ତମାନ ଦେଖାହେଉଛି ଯେ ଏଇ ବର୍ଷା ଲାଗିବା ଯୋଗୁଁ ଚାଷଭାଇମାନେ ବିଶେଷ କରି ତଳି ପକାଇ ପାରୁନାହାନ୍ତି, ବୀଜ ତଳି ପକାଇଛନ୍ତି ସେମାନେ ତଳି ଚାରା ଲଗାଇ ପାରୁନାହାନ୍ତି ମୁଖ୍ୟ
1: ଆଜ୍ଞା
0: ଜମିରେ, ତ ଏଥିପାଇଁ ଆମର ଟିକେ ଚାଷବାସରେ ମଧ୍ୟ ସମସ୍ୟା ଉପୁଜି ପାରେ।
1: ଆଜ୍ଞା, ଚାଷବାସ ଉପରେ ଆଗେ ସମସ୍ୟା ତ ଆସବା, ହେଲେ ଆମର ଭାରତ ଦେଶର ଜଳବାୟୁ ଉପରେ ଏଇତାର କାଁ କାଁ ସବୁ କୁପ୍ରଭାବ ପଡ଼ବା ଯେ ସେ ତାର ଉପରେ ଟିକେ କହୁ।
0: ଏଇଥର ଆମର ଯେମିତି ଦେଖିଲେ ଆମର ତାପମାତ୍ରା ଅଧିକା ରହୁଛି,
1: ଆଜ୍ଞା
0: ଗ୍ରୀଷ୍ମ ଦିନେ ହିଟ୍ ୱେଭ୍ ଅଧିକା ରହୁଛି, ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇଲା, ତାପରେ ଆମର ବର୍ଷାର ପରିମାଣ କମ୍ ରହିଥିଲା, ଏବେ ଜୁଲାଇରେ ଏବେ ଅଧିକା ରହିଛି। ଆମେ ଆଶା କରିବା ଏଥର ମୌସୁମୀ ସ୍ୱାଭାବିକ ବର୍ଷା ହେଉ ବୋଲି, କିନ୍ତୁ ଆଗରୁ ଏଇଟା ଆକଳନ କରାଯାଇଛି ଯେ ଏଲନିନୋ ପ୍ରଭାବ ରହିଲା ଫଳରେ ବର୍ଷାର ପ୍ରଭାବ ଆମର ସାଧାରଣ ଆମର ଯେତିକି ବର୍ଷା ହୁଏ ହାରାହାରି ବୃଷ୍ଟିପାତ ଭାରତରେ ଯେତିକି ହୁଏ ତାଠାରୁ କମ୍ କରାହୋଇଯିବ ବୋଲି ଆଶା କରାହେଉଛି, ଯାହାଦ୍ୱାରା ତା ପାଇଁ ସମୀକ୍ଷା ବୈଠକ ମଧ୍ୟ ବସିଛି କେନ୍ଦ୍ର ସରକାରଙ୍କ ସ୍ତରରେ। ଆମର ଏଲନିନୋ ଇଫେକ୍ଟକୁ ଆମେ କେମିତି ଆଡ୍ରେସ୍ କରିବା ସେଥିପାଇଁ ଆମର ପ୍ରସ୍ତୁତି ବୈଠକ ଚାଲିଛି, ଏବଂ ତା ପାଇଁ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯିବ, ଯେଉଁଥିପାଇଁ ଯଦି ମରୁଡ଼ି ପଡ଼ିଲା ଆମର ସେଇ ଅନୁସାରେ କମ୍ ଦିନରେ ଯେଉଁଗୁଡ଼ିକ ଚାଷ ହୋଇପାରୁଥିବା ଯେଉଁଭଳିଆ ଭେରାଇଟି ରହିଲା ଧାନର ସବୁ ଆମର ସେଗୁଡ଼ାକ ଆମେ ଚାଷ କରିପାରିବା, ଆଉ ତା ଛଡ଼ା ଆମର ଯେଉଁଗୁଡ଼ା ହାଇବ୍ରିଡ଼ ଭେରାଇଟି ଅଛି ଯେଉଁଗୁଡ଼ା କମ୍ ଜଳରେ ହୋଇପାରିବ ସେଗୁଡ଼ା ଚାଷ କରିପାରିବା, ଯାହାଦ୍ୱାରା ଆମର କିଛି ମାତ୍ରାରେ ଆମେ ତାକୁ ମ୍ୟାନେଜ୍ କରିପାରିବା।
1: ତ ଇହାଦେ କହୁନ୍ ଯେ ଇ ଆମର ମୌସୁମୀ ଯେନ୍ ବାୟୁ ଅଛେ ଇତାର ଉପରେ ଇତାର କାଁ ସବୁ କୁପ୍ରଭାବ ପଡ଼ବା?
0: ଆମର ସାଧାରଣତଃ ମୌସୁମୀ ବାୟୁ ଆମର ରଜ ପରେ ଆମର ଏଠି ଓଡ଼ିଶାରେ ବର୍ଷା ହୋଇଥାଏ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିଲେ ବର୍ଷା ହୋଇଥାଏ, କିନ୍ତୁ ଆମର ବର୍ଷାର ପରିମାଣ ରେ ତାରତମ୍ୟ ରହିବନି, କେଉଁ ମାସରେ ବେଶୀ ବର୍ଷା ହେଇପାରେ କେଉଁ ମାସରେ କମ୍ ବର୍ଷା ହେଇପାରେ, କିନ୍ତୁ ଆମର ଓଡ଼ିଶାରେ ପ୍ରାୟ ଚାଷ କାର୍ଯ୍ୟ ଆମେ ବର୍ଷା ଉପରେ ନିର୍ଭର କରି କରିଥାଉ, ଯେହେତୁ ବର୍ଷାର ଅନିୟମିତତା ଦେଖାଯିବ ତେଣୁ ଚାଷ କାର୍ଯ୍ୟରେ ମଧ୍ୟ ବାଧା ଉପୁଜିଯାଇପାରେ, ଏବଂ ଖରିଫ ଚାଷ ଯେମିତିକି ମୁଁ କହୁଥିଲି ଏବେ କିଛି ସମୟ ପୂର୍ବରୁ ଖରିଫ ଚାଷରେ ମଧ୍ୟ ବିଳମ୍ବ ଆସିଯାଇପାରେ। ଖରିଫ ଚାଷ ଆମର ଯିଏ କରୁଛେ ଆମେ ଧାନ ଆମର ମୁଖ୍ୟ ଚାଷ ଏଠି, ତ ଧାନ ଚାଷରେ ଡେରି ହେଇଯାଇପାରେ ଯାହାଦ୍ୱାରା କି ଧାନ ଚାଷ ଅମଳ ପାଇଁ ମିଳୁଥିବା ସମୟ ମଧ୍ୟ କମିଯିବ, ତେଣୁ ଆମର ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇପାରେ।
1: ଆଜ୍ଞା, ଜଳବାୟୁ ମୌସୁମୀ ବାୟୁ ତାର ବାଦେ ରହିଲା ଆମର କୃଷି, ଆମର କୃଷି ଉପରେ ତାର କାଁ କାଁ ସବୁ କୁପ୍ରଭାବ ମାନେ ପଡ଼ବା ଯେ ସେ ତାର ଉପରେ ଟିକେ କହୁନ। ଆଜ୍ଞା,
0: ପ୍ରଥମେ ତ ବର୍ଷା ଉପରେ ନିର୍ଭର କରି ଆମେ ଏଠି କୃଷି କରୁଛେ, ତ ବର୍ଷାର ଅନିୟମିତତା ଦେଖାଦେଲେ ଆମର ସେଇ ଅନୁସାରେ ଫସଲର ଉତ୍ପାଦନ ହ୍ରାସ ପାଇବା, ତ ଆମର ମଞ୍ଜି ବୁଣିବା କିମ୍ବା ଆମେ ଚାରା ଲଗାଇବା ସେଠାରେ ବିଳମ୍ବ ଦେଖାଯାଇପାରେ, ଆମର ଜଳସେଚନ ଆବଶ୍ୟକତା ବେଶୀ ପଡ଼ିବ, ତାପରେ ମାଟିର ଆର୍ଦ୍ରତା ବି କମିଯାଇପାରେ, ପଶୁପାଳନ ଉପରେ ପ୍ରଭାବ ପଡ଼ିବ, ରୋଗ ପୋକ ବି ବଢ଼ିଯାଇପାରନ୍ତି, ଏବଂ କୃଷକମାନଙ୍କୁ ଆର୍ଥିକ କ୍ଷୟକ୍ଷତିର ସମ୍ମୁଖୀନ କରିବାକୁ ପଡ଼ିପାରେ।
1: ଆଜ୍ଞା, ଆମର ସବୁକିଛି ଚାଷବାସ ଯାହା ବି ହଉଛେ ସେଟା ଆମର ଅର୍ଥନୀତି ଉପରେ ମାନେ ପ୍ରଭାବ ପକଉଛେ, ତ ଆମର ସାମାଜିକ ଆର୍ ଆର୍ଥିକ ପ୍ରଭାବ ଉପରେ କାଣ ସବୁ ରହିବା, ଇତାର ପ୍ରଭାବ କାଣ ରହିବା ସେ ଉପରେ ଟିକେ କହୁ।
0: ଯେମିତି ଆମେ ଦେଖିବା ଯଦି ଚାଷବାସରେ ଆମର ଉତ୍ପାଦନ କମିଗଲା, ଏବେ ଦେଖିବେ ବଜାରରେ ଆମର ଯେଉଁ ଦରଦାମ ଯେତିକି ଅଛି, ଆମର ଚାଉଳ ହେଲା କି ଅନ୍ୟାନ୍ୟ ଯେଉଁଗୁଡ଼ାକ ଆମର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହେଲା ଖାଦ୍ୟ ବ୍ୟବସାୟ ସାମଗ୍ରୀ, ସେଗୁଡ଼ାକର ଦର ବୃଦ୍ଧି ହେଇଯିବ, ଗ୍ରାମୀଣ ଅର୍ଥନୀତି ଏବଂ ଲୋକଙ୍କର ଆମର ପକେଟକୁ ସିଧାସଳଖ ଭାବେ ଏଇଟା ଇଫେକ୍ଟ କରିବ। ତା ଛଡ଼ା ଆମର ଜଳାଶୟରୁ ପାଣି କମିଯିବା ଫଳରେ ଡ୍ୟାମ୍ ହେରିକାରେ ବିଦ୍ୟୁତ ସଙ୍କଟ ଦେଖାଯାଇପାରେ, ଏବଂ ପାନୀୟ ଜଳ ପାଇଁ ମଧ୍ୟ ସମସ୍ୟା ଉପୁଜିପାରେ।
1: ତ ସବୁ କୁପ୍ରଭାବ କାଣା ହେବା ଆରୁ କାଁ ସବୁ ମାନେ ସତର୍କ ରହିବାର କଥା ସେଟା ମାନେ ତ କହିଲି, ହେଲେ ତାର ପ୍ରତିକାର କାଣା କରିପାରମା, ଆମର ହାତେ କାଣା ଅଛି? କାଁ କରିକି ଜଳବାୟୁ ଇଟା ସବୁ ଉପରର କଥା ମାନେ ଆମର ହାତର କଥା ସେଟା ନେଇଛି, କିନ୍ତୁ ଆମେ ସେ ପ୍ରତିକୂଳ ପରିସ୍ଥିତି ବା ପ୍ରତିକୂଳ ଜଳବାୟୁ ଥି କେନ୍ତା କରି ଆମର ଜୀବନ ଜୀବିକାଟା ବଞ୍ଚାମା, ସେ ତାର କାଁ ସବୁ ଉପାୟ ମାନେ ଅଛି ସେଟା ସବୁ କହୁନ।
0: ଆଜ୍ଞା, ଆମର ପ୍ରଥମ ହେଲା ଯେହେତୁ ଅନିୟମିତତା ବର୍ଷାରେ ଦେଖାହେଉଛି,
1: ଆଜ୍ଞା,
0: ତ ଅଧିକା ବର୍ଷା ହେଉଥିବା ସମୟରେ ଆମେ ଚେଷ୍ଟା କରିବା ଯେମିତି ସେ ବର୍ଷା ଜଳକୁ ଆମେ କିଛି ସଂରକ୍ଷଣ କରିପାରିବା, ସେଥିପାଇଁ ଗଡ଼ିଆ ପୋଖରୀର କିଛି ବ୍ୟବସ୍ଥା କରିବା କିମ୍ବା ଚେକ୍ ଡ୍ୟାମ୍ ହେଉ କିମ୍ବା ନିଜ ଲେବୁଲରେ ଆମେ ଯଦି ବି ଆମର ଛାତର ଜଳକୁ ସଂଗ୍ରହ କରି ରଖିପାରିବା, ସେସବୁରେ ଜଳ ସଂରକ୍ଷଣ ଆଉ ବର୍ଷା ଜଳ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ତା ଛଡ଼ା ଆମକୁ ଜଳସେଚନର ପ୍ରଣାଳୀଟାକୁ ସୁନିଶ୍ଚିତ କରିବାକୁ ପଡ଼ିବ, ଏବଂ ତା ଛଡ଼ା ଆମକୁ ମରୁଡ଼ି ସହନଶୀଳ ଫସଲ ଓ ବିହନ ବ୍ୟବହାର କରିବାକୁ ପଡ଼ିବ, ଯେଉଁଗୁଡ଼ିକ କମ୍ ପାଣିରେ ଚାଷ ହୋଇପାରୁଥିବ ଏବଂ କମ୍ ଦିନରେ ମଧ୍ୟ ଅମଳ କରାଯାଇପାରିବ, ସେହିଭଳି ବିହନ ଆମକୁ ଚାଷ କରିବାକୁ ପଡ଼ିବ। ତା ଛଡ଼ା ଆମକୁ ଫସଲର ବିବିଧକରଣ କରିବାକୁ ପଡ଼ିବ, ଯେମିତିକି ଆମର ଧାନ ଫସଲ ଆମେ ଜାଣିଛେ ଅଧିକା ପାଣି ଆବଶ୍ୟକ କରୁଛି, ଯଦି ଆମର ଧାନ ଫସଲ ଆମେ କରିପାରୁନେ କିଛି ଅଣଧାନ ଫସଲ ବି ଆମେ ସେହିପରି କରିକି

0: କିମ୍ବା ପଶୁପାଳନ କି ଅନ୍ୟାନ୍ୟ ଯେମିତି ଆମର ସମନ୍ୱିତ କୃଷିରେ ଆମେ ବିଭିନ୍ନ ପ୍ରକାରର ଅଙ୍ଗ ନେଇଥାଉ, ଧାନ ଚାଷ ହଉ, ମାଛ ଚାଷ ହଉ, କୁକୁଡ଼ା ଚାଷ, ଏଗୁଡ଼ାକ କରୁଛେ ଆମେ, ତ ସେଇ ଅନୁସାରେ ନେଲେ ଆମେ ଗୋଟିଏ କ୍ଷତି ହେଲେ ଅନ୍ୟଟାକୁ ଭରଣା କରିପାରିବା। ତା ଛଡ଼ା ଆମେ ପାଣିପାଗର ପୂର୍ବାନୁମାନ କ'ଣ ଅଛି ତାକୁ ନିଜ କାମରେ ଲଗାଇବା ଏବଂ ସମୟ ଅନୁଯାୟୀ ଆମେ କୃଷି ପରାମର୍ଶ ଗ୍ରହଣ କରିବା। ତା ଛଡ଼ା ମାଟିର ଯେଉଁ ଆର୍ଦ୍ରତା ଅଛି ତାକୁ ଆମେ ସଂରକ୍ଷଣ କରିବାକୁ ପଡ଼ିବ, ତାକୁ ଜମିକୁ ମଲ୍ଚିଂ କରିବାକୁ ପଡ଼ିବ, ଆସ୍ତରଣ ଦେବାକୁ ପଡ଼ିବ, ହେଲା କି ଆମର ଏସବୁ କାମ କରିପାରିବା ଆମେ। ତା ଛଡ଼ା ଆମେ କୃଷିରେ ବନୀକରଣ, ବୃକ୍ଷରୋପଣ, ଆମର ଯେଉଁ ଗୁଡ଼ାକ ଆମର ଜମିର ଚାରିପଟେ ଯେଉଁ ହିଡ଼ ଅଛି ସେଇ ଜାଗାରେ ଆମେ କିଛି ଗଛ ଲଗାଇ ପାରିବା, ଯାହାଦ୍ୱାରା ଛାଇ ଯୋଗୁଁ ମାଟିର ଆର୍ଦ୍ରତା ରହିବ। ତା ଛଡ଼ା ଆମେ ଏବେ କ୍ରପ୍ ଇନ୍ସୁରାନ୍ସ ଚାଲିଛି, ଆପଣ ଜାଣିଥିବେ ଫସଲ ବୀମା କରାହଉଛି କେନ୍ଦ୍ର ସରକାରଙ୍କ ତରଫରୁ, ତ ସେଇଗୁଡ଼ାକ ଆମେ ଇନ୍ସୁରାନ୍ସ କରିବା ଯେମିତିକି ଆମର କ୍ଷୟକ୍ଷତି ହେଲେ ତ ସେଗୁଡ଼ାକ ଭରଣା ହେଇପାରୁଥିବ। ତା ଛଡ଼ା ଆମ ସରକାରଙ୍କ ପକ୍ଷରୁ ଯେଉଁ ଗୁଡ଼ାକ ବୈଷୟିକ ସହାୟତା ହେଲା କିମ୍ବା କିଛି ଆମର ଇନପୁଟ ମଞ୍ଜି ବିହନ ଏସବୁ ଯେଉଁ ଦିଆହଉଛି କି ଆମର ସାର ଦିଆହଉଛି ସେଗୁଡ଼ାକର ଆମେ ସାହାଯ୍ୟ ନେଇପାରିବା। ତା ଛଡ଼ା ଆମେ କିଛି ଆଧୁନିକ ପ୍ରଣାଳୀରେ ଚାଷ କରିପାରିବା, ଆଧୁନିକ ପ୍ରଯୁକ୍ତି ବିଦ୍ୟା ଯେପରିକି ଆମର ହେଲା ରିମୋଟ ସେନ୍ସିଂ, GIS, କିମ୍ବା ଆମର ଆମର ମାଟିର ଆର୍ଦ୍ରତା ସଂରକ୍ଷଣ କରିପାରିବା, କିମ୍ବା କୃଷିର ଯେଉଁ ଆମର ଅପଡେଟ୍ ଆସୁଛି ସବୁ ସେଗୁଡ଼ା ମୋବାଇଲ ଆପ୍ ବ୍ୟବହାର କରିବା, ଆମର ଭାରତୀୟ ପାଣିପାଗ ବିଭାଗର ଆମର ଯାହା ସୂଚନା ଆସୁଛି ସେଗୁଡ଼ାକ କାମରେ ଲଗାଇବେ, ତାହେଲେ ଆମେ କ୍ଷୟକ୍ଷତି କମେଇ ପାରିବା।
1: ତେବେ ଆଜ୍ଞା, ଯିବାର ଯିବାର ବେଲେ ଆମର ଚାଷୀ ଭାଇ ବହିନ ମାନଙ୍କୁ ଆର୍ କାଣା କହିବାରକେ ଚାହିଁବେ ଏଇ ଆମର ଏଲନିନୋର ପ୍ରଭାବ ବିଷୟରେ?
0: ଏଲନିନୋ ପ୍ରାକୃତିକ ଜଳବାୟୁ ଘଟଣା ଯାହାକୁ ଆମେ ଯାହା ସ୍ଥିର ନଥାଏ, ଯାହାର ସମୟ ତା ପରିବର୍ତ୍ତନ ବି ହେଇପାରେ, ତ ଆମେ କ'ଣ କରିପାରିବା ବର୍ତ୍ତମାନ ତାର କ୍ଷୟକ୍ଷତି ତା ଯୋଗୁଁ କେମିତି କମ୍ ହବା ତାକୁ ଆମେ କରିବା, ତାର ବ୍ୟବସ୍ଥା କରିବାକୁ ପଡ଼ିବ ଆମକୁ। ସେଥିପାଇଁ ଜଳ ସଂରକ୍ଷଣ ଏବଂ ଉନ୍ନତ ବିହନ ଏବଂ ଯେଉଁଗୁଡ଼ିକ ଆମର କମ୍ ଜଳରେ ଚାଷ ହେଇପାରୁଥିବ ସେହିସବୁ ବିହନ ବ୍ୟବହାର କରିପାରିବା, ତଥା ଅନ୍ୟାନ୍ୟ କିଛି ଉପାୟ କରିବା ଯେମିତିକି ଆମର ସମନ୍ୱିତ କୃଷି ମାଧ୍ୟମରେ ଚାଷୀ ଭାଇମାନଙ୍କର ଆର୍ଥିକ ଉନ୍ନତି କରିପାରିବା।
1: ତେବେ ଆଜ୍ଞା, ଆପଣ ଆସିଲେ ଆରୁ ଆମର ଚାଷୀ ଭାଇ ବହିନ ମାନଙ୍କେ ସବୁ କଥା ମାନେ ବଢ଼ିଆ କରି ବୁଝେଇକରି କହିଲେ, ତ ଆସିକରି ଏସବୁ କଥା ବୁଝେଇକରି କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୁହାର।
2: ନମସ୍କାର।
1: ହଏ ଦାଦା, ହେଲେ କଥା କଥା ନ ଅନେକ କଥା ମାନେ ହେଲାନ, ବେଲ ହେଲାନ ଆମର ସୂଚନା ମାନଙ୍କର, ତ ଯେଉଁ ଝାଏ କଲା ଆମର ଇ ବଜାର ହାଟର ହାରାହାରି ଦରଦାମର ସୂଚନାଟା ଦେଇଦଉଁ।
2: ହଇଗା ହଇ ଦେଇଦଉ।
1: ବୋଇଲେ କିଲୋ ପିଛା ଆଲୁ 16 ଟଙ୍କା, ପିଆଜ 30 ଟଙ୍କା, ଅଦା 120 ଟଙ୍କା, ଲେସୁନ 190 ରୁ 200 ଟଙ୍କା, ବିଲାତି 40 ଟଙ୍କା, ବାଇଗନ 30 ରୁ 40 ଟଙ୍କା, ଭେଣ୍ଡି 30 ରୁ 40 ଟଙ୍କା, ବରବଟି 30 ରୁ 40 ଟଙ୍କା, ଫୁଲକୋବି 50 ରୁ 60 ଟଙ୍କା, ବନ୍ଧାକୋବି 20 ରୁ 30 ଟଙ୍କା, ଗାଜର 40 ଟଙ୍କା, ବିଟ 40 ଟଙ୍କା, ସିମ୍ଲା ମିର୍ଚା 50 ରୁ 60 ଟଙ୍କା, ପପିତା 20 ଟଙ୍କା, ମାଖନ 30 ଟଙ୍କା, ପଟଲ 40 ଟଙ୍କା, କରଲା 40 ରୁ 50 ଟଙ୍କା, କାଖେର 30 ରୁ 40 ଟଙ୍କା, କଞ୍ଚା କଦେଲ 40 ରୁ 50 ଟଙ୍କା, ଲାଉ ଗୁଟାକେ 15 ରୁ 20 ଟଙ୍କା, ଆରୁ କଞ୍ଚା ମିର୍ଚା 80 ରୁ 100 ଟଙ୍କା।
2: ହଇଗା ହଇ
1: ଦାଦା।
2: ହଇଗା,
1: ଇ ଦରଦାମର ସୂଚନା ଦେବାର ଭିତରେ ଆଦେ ଆମର ପାନପାଗର ସୂଚନା ବି ଆସି ପହଞ୍ଚି ଯାଇଛେ, ବୋଲେ ଯୋଉ ସେଟାକେ ବି କହିଦଉ।
2: ହଇଗା ହଇ କହିଦଉ।
1: ବୋଇଲେ ପାନପାଗ ବିଭାଗ ସୁନ୍ଦରଗଡ଼ କିରେଇ ତରଫନୁ ଯେନ୍ ସୂଚନା ମିଲିଛେ ସେତାର ହିସାବେ ଆଇବା 24 ଘଣ୍ଟା ଭିତରେ ଜିଲ୍ଲାର ପାକଟା କେନ୍ କେନ୍ ଠାନେ ଟିକେ ରହିଛେ ମେଘ ରହିବାର ସାଙ୍ଗେ ସାଙ୍ଗେ 5 ମିଲିମିଟର ଯାକର ବର୍ଷା ହେବାର ସମ୍ଭାବନା ରହିଛେ, ଆର୍ ଇ ଭିତରେ ପବନର ବେଗଟା ଘଣ୍ଟା ପ୍ରତି 15 କିଲୋମିଟର ହିସାବେ ବୁହିପାରେ। ତାପମାତ୍ରାକେ ଦେଖମା ବୋଲେ ସବୁଠାନୁ ଏତକା 32 ଡିଗ୍ରୀ ସେଲସିୟସ, ଆର୍ ସବୁଠାନୁ କମ୍ 25 ଡିଗ୍ରୀ ସେଲସିୟସ ରହିପାରେ। ସେନ୍ତା ଆର୍ଦ୍ରତାଟା ସବୁଠାନୁ ଏତକା 84% ଆର୍ ସବୁଠାନୁ କମ୍ 58% ରହିବା ବୋଲି ଅନୁମାନ କରାଯାଉଛି। ଦାଦା
2: ହଇଗା ଶଶି,
1: ଗୁଟ ଗୁଟ କରି ସୂଚନା ମାନେ ଦଉଁ ଦଉଁ, ବୈଠକୀ ସାରବାର ବେଲ ବି ଆସି ପହଞ୍ଚି ଯାଇଛେ ଯେ।
2: ବୋଇଲେ ଆମର ଶ୍ରୋତା ଭାଇ ବହିନ ମାନଙ୍କେ ଅନୁରୋଧ କରମା ଇଠାନେ ଯେ ସେମାନେ ଆମର କାର୍ଯ୍ୟକ୍ରମ ବିଷୟନ ମତାମତ ଦେଇକରି ଆମର ଇ ଠିକନାଥି ନିହାତି ଭାବରେ ଚିଠି ଲେଖମେ। ବୋଇଲେ ଆମର ଠିକନା ହଉଛେ
1: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
2: ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042। ଆରୁ ଚାଷୀ ଭାଇ ବହିନମାନେ ଆପଣମାନେ ତ ଜାଣିଛନ୍ ଯେ ଆମର ଇ କିଷାନବାଣୀ ବୈଠକଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଏସି।
1: ବୋଲେ ଶ୍ରୋତା ଭାଇ ବହିନମାନେ, ଆଜିର ଲାଗି ମଙ୍ଗଲୁ ଦାଦା ଆର ଶଶୀ ବହିନକେ ବୈଠକିନୁ ବିଦାୟ ଦଉଁ।
2: ଜୁହାର।

ମହାନ୍ତିଙ୍କ ସହିତ ଶୁଣିଲେ ଆଲୋଚନା ବିଷୟ ଥିଲା ଏଲିନୋର ପ୍ରଭାବ ଏବଂ ଭାରତର ଜଳବାୟୁ, ମୌସୁମୀ ବାୟୁ ଓ କୃଷି ଉପରେ ଏହାର ପ୍ରଭାବ କୁପ୍ରଭାବ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ବିନୟ କୁଲୁ ଓ ରୀନା ଦୀପ। ଆକାଶବାଣୀ ରାଉରକେଲା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସାକ୍ଷାତକାର ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
1: ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ 16 ଜୁଲାଇ 2026 ଚଳିତ ବର୍ଷ ଗୁରୁବାର ଦିନ ଅନୁଷ୍ଠିତ ହେବ। ଚଳିତ ବର୍ଷର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆସନ୍ତୁ ଜାଣିବା। ଆମ ସହିତ ଅଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ, ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର, ଆପଣଙ୍କ ଆଲୋଚନାକୁ ସ୍ୱାଗତ କରୁଛୁ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷ ଜଗନ୍ନାଥ ପ୍ରେମୀ ଭକ୍ତଗଣ ଯେଉଁମାନେ ଶ୍ରୀକ୍ଷେତ୍ରକୁ ଆସିବେ କ'ଣ ସବୁ ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଉଛି ସେ ବିଷୟରେ ଟିକେ କୁହନ୍ତୁ।
2: ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ନମସ୍କାର। ଚଳିତ ବର୍ଷ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛି। ଆ ପୂର୍ବରୁ ଆମର ଜିଲ୍ଲାପାଳ ମହୋଦୟଙ୍କର ପରିଚାଳନାରେ ବହୁତ ଗୁଡ଼ିଏ ବୈଠକ ହୋଇଯାଇଛି। ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମେ ଆମର ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆମେ ଆମର ଅଧିକ ବେଡ୍ ଶଯ୍ୟା ପକାଇଅଛୁ। ଏହି ସମୟରେ ଆମର ବର୍ନ ୟୁନିଟ୍, ଟ୍ରମା ୟୁନିଟ୍ ଏବଂ ଆଇସିୟୁକୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ କରି ରଖିଅଛୁ।
1: ତେବେ ବିଶେଷ ଭାବରେ ମୁଖ୍ୟ ଚିକିତ୍ସାଳୟରେ ରଥଯାତ୍ରା ପାଇଁ ଯେମିତି ପ୍ରତିବର୍ଷ ଅଧିକ ଡାକ୍ତର ଏବଂ ପାରାମେଡ଼ିକାଲ ଷ୍ଟାଫ୍ ଦାୟିତ୍ୱ ଦିଆଯାଇଥାଏ ସେମାନଙ୍କୁ, ଚଳିତ ବର୍ଷ କେତେ ଅଧିକ ଡାକ୍ତର ଆସୁଛନ୍ତି ଏବଂ ପାରାମେଡ଼ିକାଲ ଷ୍ଟାଫ୍ ନିଯୁକ୍ତ ହୋଇଛନ୍ତି ଏହି କାମ ପାଇଁ?
2: ଚଳିତ ବର୍ଷ ଆମର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ଆମେ 230 ଜଣ MBBS ଡାକ୍ତର, 72 ଜଣ ସ୍ପେଶାଲିଷ୍ଟ ମେଡିସିନ୍ ସର୍ଜରୀ ଅର୍ଥୋପେଡ଼ିକ୍ ସ୍ପେଶାଲିଷ୍ଟ, 6 ଜଣ ସୁପର ସ୍ପେଶାଲିଷ୍ଟ କାର୍ଡିଓଲୋଜି, ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଡାକ୍ତରଙ୍କୁ ଆମେ ଆଣୁଅଛୁ, ଏବଂ ଆମର 200 ଜଣ ନର୍ସିଂ ଅଫିସର, 200 ଜଣ ପାରାମେଡ଼ିକ୍ସ ଏବଂ 75 ଜଣ ଫର୍ମାସି ଅଫିସରଙ୍କୁ ଆମେ ରଥଯାତ୍ରା ଲାଗି ଆଣୁଅଛୁ।
1: ତେବେ ରୋଗୀମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ ଶଯ୍ୟା ଥିବାର ଆବଶ୍ୟକତା ଅଛି। ଚଳିତ ବର୍ଷ ସାଧାରଣ ଭାବରେ ଯେଉଁ ବର୍ଷ ସାରା ଯେତିକି ଶଯ୍ୟା ଥାଏ ବା ବେଡ୍ ଥାଏ, ରଥଯାତ୍ରା ପାଇଁ କେତେ ଅଧିକ ବେଡ୍ର ବ୍ୟବସ୍ଥା କରାଯାଉଛି?
2: ରଥଯାତ୍ରା ଲାଗି ଆମେ ସମୁଦ୍ର ପୁରୀ ଜିଲ୍ଲାରେ 331 ଅଧିକ ବେଡ୍ର ଶଯ୍ୟାକୁ ରଖିଅଛୁ। ଆମର ବଡ଼ ଡାକ୍ତରଖାନାରେ ଆମର 150 ଅଧିକ ଶଯ୍ୟା ଅଛି, ଏବଂ ଆମର ଯକ୍ଷ୍ମା ଏବଂ ସଂକ୍ରମକ ହସ୍ପିଟାଲରେ 80 ଆମର ଅଧିକ ଶଯ୍ୟା ଅଛି, ଏବଂ ପୁରୀ ଜିଲ୍ଲାର ଅନ୍ୟ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମେ ଆମର ସେଇ ଅନୁସାରେ ଆମେ 60 ଲେଖାଁ ଅଧିକ ଶଯ୍ୟା ରଖିଅଛୁ।
1: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡ଼ିଦେଲେ, ଯାହାକି ବଡ଼ଦାଣ୍ଡରେ ସମସ୍ତେ ତାକୁ ଦେଖିପାରୁଛନ୍ତି, ଦୃଶ୍ୟମାନ ହେଉଛି, ଆଉ କେଉଁ କେଉଁ ସ୍ଥାନରେ ଆମର ସରକାରଙ୍କର ବ୍ୟବସ୍ଥା ରହିଛି ଯେଉଁଠାରେ କି ଆମର ଜଗନ୍ନାଥ ପ୍ରେମୀ ଭକ୍ତମାନେ ସେମାନଙ୍କର ଚିକିତ୍ସା ଯଦି ଦରକାର ପଡ଼େ କରିପାରିବେ?
2: ଏହି ସମୟରେ ଆମର ପୁରୀର ଡିଫରେଣ୍ଟ ଜାଗା ମାନଙ୍କରେ ଆମେ 30 ଆଶୁ ଚିକିତ୍ସା କେନ୍ଦ୍ର, ଫାଷ୍ଟ ଏଡ୍ ସେଣ୍ଟର କରିଅଛୁ, ଯେଉଁଟାକି ଏ ବର୍ଷ ଆମର ନୂଆ କରି ଆମେ ବଡ଼ଦାଣ୍ଡ ଏବଂ ରେଲୱେ ଷ୍ଟେସନ ପାଖରେ 8 10 ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ମିନି ହସ୍ପିଟାଲ ଆମେ କରିଅଛୁ, ଯେଉଁଠି ଆମର ମେଡିସିନ ସ୍ପେଶାଲିଷ୍ଟ, ସର୍ଜରୀ ସ୍ପେଶାଲିଷ୍ଟ ସେଠି ରହିବେ। ଏବଂ ଏଇଟା ଆମର ଅଛି ମନ୍ଦିର ପାଖରେ, ଆମର ରଘୁନନ୍ଦନ ଲାଇବ୍ରେରୀ ପାଖରେ ଗୋଟେ ଅଛି, ବଗଲା ଧର୍ମଶାଳା ପାଖରେ ଗୋଟେ ଅଛି, ବସ୍ ଷ୍ଟାଣ୍ଡ ପାଖରେ ଗୋଟେ ଅଛି, ଏବଂ ଆମର ଭୋଳାନାଥ ବିଦ୍ୟାପୀଠ ପାଖରେ ଗୋଟେ ଅଛି। ଏହି ଅନୁସାରେ ଆମେ 8 10 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆମେ କରିଅଛୁ, ତେଣୁ ଭକ୍ତମାନଙ୍କର କିଛି ଅସୁବିଧା ହେଲେ ବଡ଼ଦାଣ୍ଡରେ ଆମେ ବହୁତ ପ୍ରକାର କରିଅଛୁ, ଏବଂ ମନ୍ଦିର ଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ଆମର ଯେତେକ ଆଶୁ ଚିକିତ୍ସା କେନ୍ଦ୍ର ଅଛି ତାକୁ ଆମେ ଏସିର ବ୍ୟବସ୍ଥା ଏ ବର୍ଷ କରିଅଛୁ।
1: ଆପଣ ତ ବଡ଼ଦାଣ୍ଡ କଥା କହିଲେ, ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର, କିନ୍ତୁ ପୁରୀ ସହରକୁ ଯେଉଁ ପ୍ରବେଶ ପଥ ରହିଛି, ଲକ୍ଷାଧିକ ଭକ୍ତ ସେହି ରାସ୍ତା ଦେଇକରି ସହରକୁ ଆସିବେ, ସେହି ବାଟରେ ଯଦି କୌଣସି କାହାର ଅସୁବିଧା ହୁଏ, ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ, ତାହେଲେ ସେମାନଙ୍କ ପାଇଁ କ'ଣ ବ୍ୟବସ୍ଥା କରାଯାଇଛି?
2: ଆମର ଜାତୀୟ ରାଜପଥରେ ପୁରୀ ଭୁବନେଶ୍ୱରରେ ଆମର ଆମେ 7 ଆଶୁ ଚିକିତ୍ସା କେନ୍ଦ୍ର କରିଅଛୁ, ଏବଂ ପୁରୀ ରାସ୍ତା କଡ଼ରେ ଥିବା ସମସ୍ତ ଗୋଷ୍ଠୀ

0: ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ପାଇଁ କହିଅଛୁ। ସେହି ଅନୁସାରେ ପୁରୀ କୋଣାର୍କ ରୋଡ଼ରେ ଆମର 4 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି ଏବଂ ପୁରୀ ସାତପଡ଼ା ରୋଡ଼ରେ ମଧ୍ୟ ଆମର 2 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ଭକ୍ତମାନଙ୍କର ଯଦି କିଛି ଅସୁବିଧା ହେଲା ତେଣୁ ଆମର କିଛି ବିଶେଷ ଅସୁବିଧା ହେବନି, ଆମେ ତାଙ୍କୁ ଭଗବାନଙ୍କ ଦ୍ୱାରା ସେବା ଯୋଗାଇ ପାରିବୁ। ରଥଯାତ୍ରା ଲାଗି ଆମେ ପୁରା ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ ଅଛୁ। ଯେଉଁ ପ୍ରକାର ଔଷଧ ଦରକାର ପଡିବ ଆମେ ସବୁ ପ୍ରକାର ଔଷଧ ଆମେ ଏପଟେ ଗଚ୍ଛିତ କରି ରଖିଅଛୁ।
1: ଆଉ ଗୋଟେ କଥା ହେଲା ଆମର ବର୍ଷା ଦିନେ ବିଶେଷ ଭାବରେ ରଥଯାତ୍ରା ଯୋଉ ଆଷାଢ଼ ମାସ ଏଇ ସମୟରେ ହୋଇଥାଏ, ତେଣୁ ମୁଖ୍ୟ ଗୋଟେ ସମସ୍ୟା ଆସେ ଯୋଉ ଖାଦ୍ୟ ଦୂଷିତ ହେବାର ସମ୍ଭାବନା ଥାଏ। ଅନେକ ହୋଟେଲ ବଡ଼ଦାଣ୍ଡ ଦୁଇ ପାର୍ଶ୍ୱରେ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ରହିଛି, ସମୁଦ୍ରକୂଳରେ ରହିଛି। ଖାଦ୍ୟର ମାନ ପରୀକ୍ଷା ପାଇଁ ବା ସେମିତି କିଛି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି, ସମସ୍ତେ ସଚେତନ ହେଇପାରିବେ
0: ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ କି? ଆମର ଫୁଡ୍ ସେଫ୍ଟି ଅଫିସର ମାନେ May 15 ଠାରୁ ଏ କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହାକି ଆମର ସ୍ନାନ ପୂର୍ଣ୍ଣିମା ପରଠାରୁ ଏହାକୁ ତ୍ୱରିତ ଉପାୟରେ ଏଇଟା କାମ କରାଯାଉଅଛି। ଏବଂ ଆମର ବିଭିନ୍ନ ସ୍ଥାନରେ ମନ୍ଦିର ପାର୍ଶ୍ୱ ହେଲା କି ଆମର ସମୁଦ୍ରକୂଳ ହେଲା ଏବଂ ଅଲାରନାଥଙ୍କ ପାଖରେ ଆମର ଯେଉଁ ବ୍ରହ୍ମଗିରି ପାଖରେ ଅଛି, ଆମର ତ୍ୱରିତ ଉପାୟରେ ଆମେ କାର୍ଯ୍ୟ କରୁଅଛୁ। ତେଣୁ ଖାଦ୍ୟର ମାନକୁ ଠିକ୍ ବଜାୟ ରଖିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ ପ୍ରସ୍ତୁତ ଅଛନ୍ତି।
1: ଆଉ ଗୋଟିଏ କଥା ହେଲା ଯେତେବେଳେ ରଥ ବଡ଼ଦାଣ୍ଡରେ ଚାଲେ ସେତେବେଳେ ବହୁତ ଭିଡ଼ ହୁଏ ଏବଂ ଭିଡ଼ ଭିତରେ ବେଳେବେଳେ ଦଳା ଚକଟା ହୋଇ ମଧ୍ୟ କେତେକ ଆହତ ହୋଇଥାନ୍ତି, ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପାଇଁ କ'ଣ ବ୍ୟବସ୍ଥା ରହିଛି? ଯେଉଁ ଗ୍ରୀନ୍ କରିଡ଼ର କଥା କୁହାଯାଉଛି, ସେମାନଙ୍କୁ କୌଣସି ଭଲେଣ୍ଟିୟର ସେମିତି ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବା ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା କ'ଣ ଏ ବର୍ଷ ବିଶେଷ ବ୍ୟବସ୍ଥା କରାଯାଇଛି, ସେମାନେ ଗହଳି ଭିତରୁ ମୁଖ୍ୟ ଚିକିତ୍ସାଳୟକୁ ବା ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରକୁ ଯାଇପାରିବେ?
0: ଗହଳି ସମୟରେ ଯେଉଁମାନଙ୍କର କିଛି ଅସୁବିଧା ହେଉଛି ତା ପାଇଁ ଆମେ ବିଭିନ୍ନ ଜାଗାରେ ଆମର ଫାଷ୍ଟ ଏଡ୍ ସେଣ୍ଟର ବା ଆଶୁ ଚିକିତ୍ସା କେନ୍ଦ୍ର କରିଛୁ, ତା ସହିତ ଅସ୍ଥାୟୀ ଡାକ୍ତରଖାନା ମାନ କରିଅଛୁ। ସେହି ଅନୁସାରେ ଆମର ଷ୍ଟ୍ରେଚର ପାର୍ଟି ମାନେ ମଧ୍ୟ ନିୟୋଜିତ ଅଛନ୍ତି। ଏବଂ ଯେଉଁଟା ଆପଣ କହିଲେ ଗ୍ରୀନ୍ କରିଡ଼ର କଥା, ଗ୍ରୀନ୍ କରିଡ଼ର ମଧ୍ୟ ଏ ବର୍ଷ ବିଭିନ୍ନ NGOଙ୍କ ଦ୍ୱାରା ସେଟା ଠିକ୍ ପାଖରେ ଗତ ବର୍ଷ ଭଳି ରହିବ। ତେଣୁ ଆମେ ସେହି ଅନୁସାରେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ତାହେଲେ ଆମେ ତାଙ୍କୁ ସେବା ଯୋଗାଇ ପାରିବୁ।
1: ସମୁଦ୍ର ସ୍ନାନ ଅନେକ ତୀର୍ଥଯାତ୍ରୀ କରିପାରନ୍ତି, ଏପଟେ ଜଗନ୍ନାଥ ଦର୍ଶନ, ରଥଟଣା, ତା ସହିତ ସମୁଦ୍ର ସ୍ନାନ। ଆଉ ବିଶେଷ ଭାବରେ ବିଗତ ଦିନରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜେଲି ଫିସ୍ ଏବଂ ଅନ୍ୟାନ୍ୟ ଯେଉଁ କୌଣସି ଯେଉଁ ଜୀବ ଦ୍ୱାରା ସେମାନେ ଆକ୍ରାନ୍ତ ହେଇଥାନ୍ତି, ବିଭିନ୍ନ ଚର୍ମରେ ତାଙ୍କର ପ୍ରତିକ୍ରିୟା ସୃଷ୍ଟି ହେଇଥାଏ। ରଥଯାତ୍ରା ସମୟରେ ଯଦି କେହି ସେଥିରେ ପ୍ରଭାବିତ ହୁଅନ୍ତି ଏବଂ ଚିକିତ୍ସାଳୟକୁ ଆସନ୍ତି କ'ଣ ସୁବିଧା ରହିଛି ଏବଂ ସେମାନଙ୍କୁ କ'ଣ କହିବେ ଯାହାଦ୍ୱାରା କି ସେମାନେ ସମୁଦ୍ର ସ୍ନାନ ପୂର୍ବରୁ ସତର୍କ ହେଇପାରିବେ?
0: ଏହି ସମୟରେ ସମୁଦ୍ର କୂଳରେ କିଛି ସି ଇଞ୍ଜୁରୀ ହେଲା, ସି ଇଞ୍ଜୁରୀ ସାଧାରଣତଃ କିଛି ଫ୍ରାକ୍ଚର ଟାଇପ୍ର ହୁଏ କିମ୍ବା କିଛି ମାଇଲ୍ଡିଆ ଟାଇପ୍ର ହୁଏ, ଓଭର ସ୍କିନ୍ ଇଞ୍ଜୁରୀ ହୁଏ। ତେଣୁ ଆମେ ସମସ୍ତଙ୍କୁ କହୁଛୁ ଏହି ସମୟରେ ଆପଣମାନେ ବେଶୀ ଭିଡ଼ ସମୟରେ ସମୁଦ୍ରରେ ବେଶୀ ଗାଧୋଇବା ବାରଣ କରନ୍ତୁ ଏବଂ ସେଠି ଥିବା ଆମର ଲାଇଫ୍ ଗାର୍ଡ ମାନଙ୍କର ଠିକ୍ ରୂପରେ ତାଙ୍କର ପରାମର୍ଶ ନିଅନ୍ତୁ। ଏବଂ ଯଦି କିଛି ଅସୁବିଧା ହେଲା ଆମେ ସି ବିଚ୍ ଅଞ୍ଚଳରେ ଆମେ 5 ଆଶୁ ଚିକିତ୍ସା କେନ୍ଦ୍ର ସୁବିଧା କରିଅଛୁ ଏବଂ ଆମର ଆମ୍ବୁଲାନ୍ସର ସୁବିଧା ଅଛି। ଆପଣ ସଙ୍ଗେ ସଙ୍ଗେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ହସ୍ପିଟାଲରେ ଆମର ସବୁ ସ୍ପେଶାଲିଷ୍ଟ ଡାକ୍ତରମାନେ ଅଛନ୍ତି, ଆପଣ ଆସି ତାଙ୍କର ପରାମର୍ଶ ଗ୍ରହଣ କରନ୍ତୁ।
1: ଆପଣ ଆମ୍ବୁଲାନ୍ସ କଥା କହିଲେ, ବର୍ଷ ସାରା ତ ଆମ୍ବୁଲାନ୍ସର ବ୍ୟବସ୍ଥା କିଛି ପରିମାଣରେ ରହିଛି, ଆଉ ଚଳିତ ବର୍ଷ ରଥଯାତ୍ରା ପାଇଁ କେତେ ଅଧିକ ଆମ୍ବୁଲାନ୍ସ ରଖାଯାଇଛି ଯାହାଫଳରେ କି ତାର ସୁବିଧା ଯିଏ ଚାହିଁବେ ନେଇପାରିବେ?
0: ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ସରକାରୀ ସ୍ତରରେ 46 ଆମ୍ବୁଲାନ୍ସ ଆମେ ଆଣୁଛୁ ଏବଂ ବେସରକାରୀ ସ୍ଥଳରୁ 41 ଆମ୍ବୁଲାନ୍ସର ଆମର ବ୍ୟବସ୍ଥା କରାଯାଇଅଛି। ଏହି 46 ଆମ୍ବୁଲାନ୍ସକୁ ଆମେ ପୁରୀ ସହର ଏବଂ ପୁରୀର ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରୁଅଛୁ। ତେଣୁ ଆମ୍ବୁଲାନ୍ସର ଗୋଟେ ପ୍ରପର କରିଡ଼ର ଆମେ କରୁଛୁ, ସେହି ଅନୁସାରେ ଆମେ ଭାବୁଛୁ ଯଦି କିଛି କାହାର ଅସୁବିଧା ହେଲା ତାହେଲେ ଆମେ ସେହି ଅନୁସାରେ ଲୋକମାନେ ଆମ୍ବୁଲାନ୍ସର ସୁବିଧା ନେଇପାରିବେ।
1: ଏହି ଆମ୍ବୁଲାନ୍ସ କେମିତି ଲୋକମାନେ ଯୋଗାଯୋଗ କରିବେ, ତାର ନମ୍ବର କ'ଣ, କୋଉ ସ୍ଥାନରେ ସେ ଉପଲବ୍ଧ ଅଛି ଯାହାଫଳରେ କି ସେମାନେ ଯୋଗାଯୋଗ କରିପାରିବେ, ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯେଉଁ ସୁବିଧା ଦିଆଯାଉଛି ସେ ବିଷୟରେ ସୂଚନା କିଭଳି ଭାବରେ ସେମାନେ ଶୀଘ୍ର ପାଇପାରିବେ?
0: ଆମ୍ବୁଲାନ୍ସ ଗୁଡ଼ିକୁ ଆମେ ପୁରୀର ବଡ଼ଦାଣ୍ଡ ଏବଂ ପୁରୀର ସମୁଦ୍ରକୂଳ ଏବଂ ପୁରୀ ସହରର ଯେଉଁ ରାସ୍ତା କଡ଼ ମାନଙ୍କରେ ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରିଅଛୁ ଏବଂ ସେହି ଅନୁସାରେ ଆମର ପୋଲିସର ଯେଉଁ କଣ୍ଟ୍ରୋଲ ରୁମ୍ ମାନ ହେବ ଆମେ ଆମ୍ବୁଲାନ୍ସ ଆମ ପାଖରେ ଆସି ଜଏନ୍ କଲେ ଆମ୍ବୁଲାନ୍ସର ନମ୍ବର ସମସ୍ତଙ୍କୁ ଯୋଗାଇ ପାରିବୁ। ତେଣୁ ଆମର ବି ଗୋଟେ 24/7 ଗୋଟେ କଣ୍ଟ୍ରୋଲ ରୁମ୍ ସେହି ସମୟରେ ଫଙ୍କସନ୍ କରିବ। ତେଣୁ ଆମେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ଯାହାର କି ନମ୍ବର ଆମର ଡିଫରେଣ୍ଟ ଡିଜିଟାଲ ଶୋ ଯେଉଁଟା କରାହେଉଛି ସରକାରଙ୍କ ତରଫରୁ ତାକୁ ଜାଣିପାରିବେ, ତେଣୁ ଆମକୁ କଣ୍ଟ୍ରୋଲ ରୁମ୍କୁ ଫୋନ୍ କଲେ ଆମେ ସବୁ ଜାଣିପାରିବେ। ଆପଣ
1: ଗୁରୁତର ରୋଗୀଙ୍କ ପାଇଁ ଦରକାର ICU, ବର୍ତ୍ତମାନ କେତେ ICU ରହିଛି ଏବଂ ବିଶେଷ ଭାବରେ କିଛି ICU ପ୍ରସ୍ତୁତ କରି ରଖାଯାଉଛି କି ରଥଯାତ୍ରା ପାଇଁ ଚଳିତ 2026 ବର୍ଷରେ?
0: ଚଳିତ 2026 ରଥଯାତ୍ରା ନିମନ୍ତେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ୱାର୍ଡରେ ଅଧିକ 15 ICU ବେଡ୍, ଯାହାକି ଆମର ଏମ୍ସ ଭୁବନେଶ୍ୱରଙ୍କର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ। ତା ସହିତ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା 10 ICU ବେଡ୍କୁ ଆମେ ଫୁଲ୍ ରୂପେ ଫଙ୍କସନ୍ କରିବୁ।
1: ବିଶେଷ ଭାବରେ ବିଭିନ୍ନ ରାଜ୍ୟରୁ

0: ତୀର୍ଥଯାତ୍ରୀ ଆସୁଛନ୍ତି, ଯେଉଁମାନେ ଓଡ଼ିଆ ଯାତ୍ରୀ ଆସୁଛନ୍ତି ସେମାନଙ୍କ ପାଇଁ ଅସୁବିଧା କିଛି ନାହିଁ, କିନ୍ତୁ ଅନ୍ୟାନ୍ୟ ଭାଷାରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ଯେଉଁ ତୀର୍ଥଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ କିଛି ବ୍ୟବସ୍ଥା କରାଯାଇଛି?
1: ଏବର୍ଷ ଆମର ଯେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି ତାର ଯେଉଁ ଆମର ଯେଉଁ ସାଇନେଜ୍ ତାକୁ ଆମେ ମଲ୍ଟି ଲାଙ୍ଗୁଏଜ୍ରେ ଓଡ଼ିଆ ହିନ୍ଦୀ ଏବଂ ଇଂଲିଶରେ ତାର ଆମେ ମାରିଛୁ, ତେଣୁ ସେଇ ଅନୁସାରେ ଆମେ ଭାବୁଛୁ ସମସ୍ତଙ୍କ ପାଇଁ ଏଇଟା ସୁବିଧା ହେବ, ସମସ୍ତେ ଜାଣିପାରିବେ ଯେ ଆମର କେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଅଛି, କେଉଁଠି ଡାକ୍ତରଖାନା ଅଛି, ସମସ୍ତେ ଜାଣିପାରିବେ, କାହାର କିଛି ଅସୁବିଧା ହେବନି।
0: ଶେଷରେ ସ୍ୱଚ୍ଛତା ସମ୍ପର୍କରେ ଗୋଟିଏ ପ୍ରଶ୍ନ ପଚାରିବି, ଯେହେତୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ, ତେଣୁ ଚିକିତ୍ସାଳୟର ଯେଉଁ ସ୍ୱଚ୍ଛତା ଏବଂ ଆଶୁ ଚିକିତ୍ସା କେନ୍ଦ୍ର ଗୁଡ଼ିକର ସ୍ୱଚ୍ଛତା ଯେମିତି ବଜାୟ ରହିବ, ଯାହାଫଳରେ କି ଯେଉଁମାନେ ଆସିବେ ସେମାନେ ଗୋଟେ ଭଲ ଭାବନା ନେଇ ଚିକିତ୍ସା ପାଇକି ଫେରିବେ, ସ୍ୱଚ୍ଛତା ପାଇଁ କ'ଣ ବିଶେଷ ବ୍ୟବସ୍ଥା କରାଯାଇଛି ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରରେ କରାଯିବ?
1: ମୁଖ୍ୟ ଚିକିତ୍ସାଳୟର ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ତତ୍ପରତା ସହ ଚେଷ୍ଟା କରିବୁ ଏବଂ ଆମେ ଅଧିକ ସଂଖ୍ୟକ ଷ୍ଟାଫ୍ଙ୍କୁ ମୁତୟନ କରିଅଛୁ। ସେହି ଅନୁସାରେ ଆମର ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଆମର ଟେମ୍ପୋରାରୀ ହସ୍ପିଟାଲ ଅଛି ସେମାନଙ୍କରେ ବି ଆମେ ଅଧିକ ଷ୍ଟାଫ୍ ଦେଉଛୁ, ତେଣୁ ଆମେ ଭାବୁଛୁ ହସ୍ପିଟାଲ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ଆପ୍ରାଣ ଚେଷ୍ଟା କରିବୁ।
0: କୌଣସି ତୀର୍ଥଯାତ୍ରୀ ବା ଜଗନ୍ନାଥ ପ୍ରେମୀ ଯଦି ସ୍ୱାସ୍ଥ୍ୟ ବିଭାଗର ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଜାଣିବାକୁ ଚାହାନ୍ତି, ସେମାନଙ୍କ ପାଇଁ କିଛି ଯୋଗାଯୋଗ ମୋବାଇଲ ନମ୍ବର, ଇମେଲ ବା ୱେବସାଇଟ ଆଡ୍ରେସ୍ ରହିଛି?
1: ସ୍ୱାସ୍ଥ୍ୟସେବୀମାନଙ୍କ ପାଇଁ ଆମର ଗୋଟେ କଣ୍ଟ୍ରୋଲ ରୁମ୍ ନମ୍ବର ଅଛି ଏବଂ ଆମର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଆମର ଯେଉଁମାନେ ନୋଡାଲ ଅଫିସର ଅଛନ୍ତି ତାଙ୍କର ନମ୍ବର ବି ଆମେ ବିଭିନ୍ନ ଜାଗାରେ ତାକୁ ଫ୍ଲେକ୍ସ ମାଧ୍ୟମରେ ଆମେ ତାକୁ ଜଣାଇଦେବୁ, ତେଣୁ ଯାହାର କିଛି ଅସୁବିଧା ହେଲା ତାହେଲେ ସେମାନେ ସେଇ ନମ୍ବର ଦ୍ୱାରା ଆମକୁ ଫୋନ୍ କଲେ ଆମେ ତାଙ୍କର ସବୁ ପ୍ରକାର ସୁବିଧା କରିପାରିବୁ। ମେନ୍ ନମ୍ବର ତ ମୋ ନମ୍ବରଟା ହେଉଛି 9433994708।
0: ଆଚ୍ଛା, ତେବେ ଶେଷରେ ଆପଣ ଚଳିତ 2026 ବର୍ଷର ରଥଯାତ୍ରା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଭାବରେ କ'ଣ ବାର୍ତ୍ତା ଦେବେ ଜଗନ୍ନାଥ ପ୍ରେମୀମାନଙ୍କୁ?
1: ଜଗନ୍ନାଥ ପ୍ରେମୀମାନଙ୍କୁ ଆମେ ଏଇ ବାର୍ତ୍ତା ଦେବୁ ଯେ ଆପଣମାନେ ଭିଡ଼କୁ ବେଶୀ ଯାଆନ୍ତୁ ନାହିଁ, ଯେଉଁମାନଙ୍କର ଗର୍ଭବତୀ ମା, ଛୋଟ ପିଲା ଏବଂ ଯେଉଁମାନଙ୍କର କୋମର୍ବିଡ଼ିଟି ଅଛି, ଡାଇବେଟିସ୍, ହାଇପରଟେନସନ୍, ହାର୍ଟ ରୋଗ ଅଛି, ସେମାନେ ଆସନ୍ତୁ, ଦୂରରୁ ଥାଇ ଠାକୁରଙ୍କୁ ଦର୍ଶନ କରନ୍ତୁ, ବେଶୀ ଗହଳି ଜାଗାକୁ ଯାଆନ୍ତୁ ନାହିଁ ଏବଂ ଅପରିଷ୍କାର ଖାଦ୍ୟ ଖାଆନ୍ତୁ ନାହିଁ, ଠିକ୍ ପାଣି ପିଅନ୍ତୁ ଏବଂ ସେହି ଅନୁସାରେ ଠାକୁରଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ କୃପାରୁ ଭଲରେ ଯାଆନ୍ତୁ।
0: ଚଳିତ ବର୍ଷ 2026ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତା ଦେଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ। ଜୟ ଜଗନ୍ନାଥ। ନମସ୍କାର।
2: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୁରେଶ ୱାଡେକର ଓ ରବୀନ୍ଦ୍ର ସାଠେ, ଚଳଚ୍ଚିତ୍ର ଚାର ଧାମ।

1942 ଏ ଲଭ୍ ଷ୍ଟୋରି ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ କୁମାର ସାନୁ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ।

ଶୁଣିଲେ ଅମ୍ରିତ ଫିଲ୍ମର ଗୀତଟିଏ। ଗୀତଟିରେ କଣ୍ଠଦାନ କରିଥିଲେ ମନୋହର ଓ ଅନୁରାଧା ପୌଡ଼ୱାଲ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଶ୍ରୋତାବନ୍ଧୁ, ଏହି ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ସମାଚାର ଦର୍ପଣ, ତାପରେ ଆକାଶବାଣୀ ଦିଲ୍ଲୀରୁ ରହିଛି ସମାଚାର ସନ୍ଧ୍ୟା ଓ ଇଂରାଜୀରେ ସମ୍ବାଦ, ଏବଂ ତାପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ଭକ୍ତଙ୍କ ପ୍ରତୀକ୍ଷା ଶେଷ ହେବାକୁ ଆଉ ଦିନଟିଏ ବାକି। ନେତ୍ର ଉତ୍ସବରେ ନବଯୌବନ ବେଶରେ ଦର୍ଶନ ଦେବେ କୋଟି ଓଡ଼ିଆଙ୍କ ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ତିନି ଦିନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସୁଦୃଶ୍ୟ ଟାହିଆ ଝୁଲାଇ ଚକାନୟନରେ ଚୌଦିକକୁ ଚାହିଁ ଭକ୍ତ ଗହଣରେ ଜନ୍ମବେଦୀ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ ମହାପ୍ରଭୁ। ମହାପ୍ରଭୁଙ୍କ ଯାତ୍ରା ପାଇଁ ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ। ମାନବୀୟ ଲୀଳା ମଧ୍ୟରେ ମହାପ୍ରଭୁଙ୍କର ନିଦାଗ ବେଳାରେ ଚାପ ଖେଳ, ସ୍ନାନ, ଜ୍ୱରରେ ପୀଡ଼ିତ ହେବା, ଚିକିତ୍ସାରେ ସୁସ୍ଥ ହେବା ଏବଂ ଏହାପରେ ଭ୍ରମଣରେ ଯିବା ଖୁବ୍ ରହସ୍ୟମୟ। ସେଥିପାଇଁ ତ ଶାସ୍ତ୍ରରେ ବର୍ଣ୍ଣିତ ଅଛି, ସର୍ବମ୍ ରହସ୍ୟମ୍ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତ ମନୁଷ୍ୟା। ମହାପ୍ରଭୁଙ୍କ ରଥଯାତ୍ରା ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ପୁଲିସ ପ୍ରଶାସନ ସମସ୍ତେ ତତ୍ପର। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ। ଦଶ ସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
1: ରଥଯାତ୍ରା ପାଇଁ ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। କିଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏ ସବୁ ବିଷୟରେ ଆଲୋଚନା କରାଯାଇଛି। ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି ଯାହାର, ଆମେ ସମସ୍ତେ ନିଜର ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା। ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁ ରୂପେ ଏବଂ ସଫଳତା ପୂର୍ବକ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
0: ବର୍ଷକୁ ଥରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମାଘ ମାସରେ ଶ୍ରୀପଞ୍ଚମୀ ତିଥିରୁ ଶୁଭାରମ୍ଭ ହୋଇଥାଏ। ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ କାଠ ରଥଖଳାରେ ପୂଜା କରାଯାଏ। ଶ୍ରୀରାମ ନବମୀ ଅବସରରେ ଅନୁକୂଳ ହୋଇଥିଲା ରଥ କାଠ ଚିରଟ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମହାପ୍ରସାଦ ଓ ମାଳ ନେଇ କଟକ ଖପୁରିଆ ସ୍ଥିତ କରତକଳରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଆରମ୍ଭ ହୋଇଥିଲା। ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ। ଦ୍ୱାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ନୀତି କରାଯାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ କରିବା ପରେ ପାଲିଙ୍କିରେ ରାମ ଓ କୃଷ୍ଣ ରଥଖଳାକୁ ଆସିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରି ରଥଖଳାରେ ପହଞ୍ଚିବା ପରେ ଅନୁକୂଳ ନୀତି ହୋଇଥିଲା। ପୂର୍ବରୁ ରଥଖଳାରେ ବନଜାଗ ପଦ୍ଧତିରେ ପୂଜା ପାଇଁ ରଖାଯାଇଥିବା ତିନିଖଣ୍ଡ ଧୌରା କାଠରେ କୁରାଡ଼ି ମାରି ରଥ କାଠ ଅନୁକୂଳ ନୀତି କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ରଥ ନିର୍ମାଣ ଏବଂ ଯାତ୍ରା ସମ୍ପର୍କରେ କହିଛନ୍ତି,
2: ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଛି ଏବଂ ଘୋଷଯାତ୍ରା ସମୟରେ ରଥ ଟଣା ପାଇଁ ଯାହା ବି ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି ସେଇ ବ୍ୟବସ୍ଥାବଳୀ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମେ ସେବା ସମ୍ପୃକ୍ତ ସେବକମାନେ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟବୃନ୍ଦ, ଛତିଶା ନିଯୋଗର ନାୟକ ଏବଂ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହି ବୈଠକ କରିଛେ। ଜିଲ୍ଲାପାଳ, ଏସ୍ପି ଏବଂ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ମଧ୍ୟ ସେଥିରେ ଯୋଗଦାନ କରିଥିଲେ। ପ୍ରତ୍ୟେକ

0: ରଥର ଶୋଧ ଦଳ ଏବଂ ତାଙ୍କର ଯାହା ବି ନିର୍ଦ୍ଦେଶକ ଦଳ ଅଛନ୍ତି ତାଙ୍କ ସମସ୍ତ ସଦସ୍ୟଙ୍କ ମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳପତି ବା ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ତାଳଧ୍ୱଜ ରଥ ବା ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ ବା ଏସ୍ପି ପୁରୀ। ଠିକ୍ ସେହିଭଳି ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ବା ଏଡିଏମ୍ ଜେନେରାଲ ପୁରୀ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ପ୍ରତ୍ୟେକ ଦଳ ପାଇଁ ଆମେ ଏକ ନିର୍ଦ୍ଦେଶକ ଦଳ ଏବଂ ବୈଷୟିକ ଦଳ ଚୟନ କରିଛେ ଏବଂ ପ୍ରତ୍ୟେକ ଦଳରେ ବିଭିନ୍ନ ଅଧିକାରୀମାନେ ରହିଛନ୍ତି ଏବଂ ସେବକ ସଦସ୍ୟମାନେ ରହିଛନ୍ତି ଯେଉଁମାନେ ସେଇ ରଥ ଟଣା ସମୟରେ ଯାହା ବି ନିଷ୍ପତ୍ତି ନେବା କଥା ସେମାନେ ସେଥିରେ ନେଇପାରିବେ ଏବଂ କେବଳ ଘୋଷଯାତ୍ରା ପାଇଁ ନୁହଁ ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ସେଇ ନିର୍ଦ୍ଦେଶକ ଦଳମାନେ ରହିବେ।
1: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବାରମ୍ବାର ସମୀକ୍ଷା କରୁଛନ୍ତି। ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ଏ ସମ୍ପର୍କରେ ଶ୍ରୀ ଖୁରାନିଆ କହନ୍ତି,
2: ରଥଯାତ୍ରା 2026 ପାଇଁ ଓଡ଼ିଶା ପୁଲିସର ସବୁ ତିଆରି ଶେଷ ପ୍ରୟାସରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଓର ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ଅଫିସର୍ସ ମାନର ଜେନେରାଲ ବ୍ରିଫିଂ ଏଠାରେ ରଖାଯାଇଥିଲା। ୟାପରେ ସମସ୍ତ ଅଧିକାରୀ ଓ ସହକର୍ମୀମାନେ ଯେଉଁ ଜାଗାରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେ ଜାଗାରେ ସେମାନେ ଯିବେ, ସେ ଜାଗାରେ ସେମାନେ ମୁତୟନ ହେବେ ଓ ତାଙ୍କର ଯେଉଁ ଡ୍ୟୁଟି ଅଛି ସେଥିପାଇଁ ଫର୍ଦର ଡିଟେଲ ବ୍ରିଫିଂ କରାଯିବ। ଟ୍ରାଫିକ୍ ପାଇଁ, ଭିଡ଼ ନିୟନ୍ତ୍ରଣ ପାଇଁ ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ଏଥର ସେଣ୍ଟ୍ରାଲ ଫୋର୍ସେସର 15 କମ୍ପାନୀ ସେଥିରେ CRPF, BSF, RAF ସେମାନେ ମୁତୟନ କରାଯାଉଛି। ତା ଛାଡ଼ିକେ NSGର ବିଭିନ୍ନ କଣ୍ଟିଜେଣ୍ଟ ବି ଆମର ରେଜିମେଣ୍ଟର ସେମାନେ ଅଛନ୍ତି। କୋଷ୍ଟଗାର୍ଡ ଏବଂ ଇଣ୍ଡିଆନ ନେଭିକୁ ତଟରକ୍ଷା ପାଇଁ ମେରାଇନ୍ ପୁଲିସ ସହ ମିଶିକି ସେମାନେ ତଟରକ୍ଷା କରିବେ। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୁଲିସ, RPF, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନବେଦୀରେ ସମ୍ପନ୍ନ ହୋଇଥିଲା ଶ୍ରୀଜୀଉମାନଙ୍କର ସ୍ନାନଯାତ୍ରା। ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଶ୍ରୀଜୀଉମାନେ। ସୁନାକୁଅର 108 କରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜାନୀତି ଓ ଛେରାପହଁରା ସେବା ସମ୍ପାଦିତ ହେବା ସହ ଶ୍ରୀଜୀଉମାନଙ୍କ ଗଜାନନ ବେଶ ସମ୍ପନ୍ନ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ଅଣସର ଗୁପ୍ତ ନୀତି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଇଲେ। ମହାପ୍ରଭୁଙ୍କ ଅଣସର ବେଳେ ପ୍ରମୁଖ ସେବା କରିଥାନ୍ତି ଦଇତା ସେବକମାନେ। ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହନ୍ତି,
3: ସ୍ନାନ ପୂର୍ଣ୍ଣିମା ଦିନଠାରୁ ମହାପ୍ରଭୁ ଜ୍ୱରରେ ପୀଡିତ ଥିଲେ। ତେଲ ଲାଗି ହେବା ପରେ ଠାକୁର ସୁସ୍ଥ ଅଛନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ଚକା ବିଜେ ମଧ୍ୟ ହେଇଯାଇଛି। ପ୍ରଭୁଙ୍କର ଦୈନନ୍ଦିନ ଯେମିତି ମହାପ୍ରଭୁଙ୍କର ନୀତି ରହିଛି, ଅଣସର ନୀତି ସେ ମଧ୍ୟ ଚାଲିଛି। ନିଶ୍ଚିନ୍ତ ଭାବରେ ଆଗାମୀ ନେତ୍ର ଉତ୍ସବ ରଥଯାତ୍ରା ସୁରୁଖୁରୁରେ ହେବା ପାଇଁ ସବୁ ପ୍ରକାର ଯୋଜନାବଦ୍ଧ କାର୍ଯ୍ୟ ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଇଚ୍ଛା ଉପରେ ସବୁ ନିର୍ଭର କରୁଛି। ତ ନିଶ୍ଚିନ୍ତ ଭାବରେ ଚଳିତ ବର୍ଷ ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସକ, ପୁଲିସ ପ୍ରଶାସକ, ମନ୍ଦିର ପ୍ରଶାସକଙ୍କର ସହଯୋଗ ଆମମାନଙ୍କ ସାଙ୍ଗରେ ରହିଛି। ଗୁରୁ ଦାୟିତ୍ୱ ଆମର ଦୈତାପତିମାନଙ୍କର, ସବ ସେବାୟତମାନଙ୍କର ସହଯୋଗରେ ଜଗନ୍ନାଥଙ୍କ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ କେମିତି ସୁନ୍ଦର ଭାବେ କରାଯିବ ସେଥିପାଇଁ ସବୁ ପ୍ରକାର ଯୋଜନା ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ଗୁପ୍ତ ନୀତି, ଦୈନନ୍ଦିନ ଯେଉଁ ନୀତି, ଯେମିତି ସବରାଜ ବିଶ୍ୱାବସୁ ନୀଳମାଧବଙ୍କୁ ଯେମିତି ପୂଜା କରୁଥିଲା, ଫଳଟିଏ ନେଇ ନିଜେ ଦେଖି ତାପରେ ପ୍ରଭୁଙ୍କୁ ଦେଉଥିଲା, ସେମିତି ସମସ୍ତ ଫଳ ଠାକୁରଙ୍କୁ ଭୋଗ ହେଉଛି। ସବୁ ପ୍ରକାର ଛେନା, ସର, ରାବିଡ଼ି ମଧ୍ୟ ଭୋଗ ରହୁଛି। ଶୁକ୍ଳ ବର୍ଣ୍ଣରେ ଠାକୁର ଅଛନ୍ତି, ସାଧା ବର୍ଣ୍ଣରେ, ସାଦା ଫୁଲରେ ମଧ୍ୟ ରହିଛନ୍ତି। ସେ ଯୋଗୁଁ ନିଶ୍ଚିନ୍ତ ଭାବରେ ଠାକୁରଙ୍କର ଦୈନନ୍ଦିନ ସେବା ଆମେ ଦୈତାପତିମାନେ ସମସ୍ତ 21 ଦିନର ଛୁଆ

0: ପର୍ଯ୍ୟନ୍ତ ସମାଜ ସେବା କରୁଛୁ।
1: ଅଣସର ପଞ୍ଚମୀରେ ଶ୍ରୀଜୀଉମାନଙ୍କଠାରେ ଲାଗି ହୋଇଥିଲା ଫୁଲୁରୀ ତେଲ। ଏହା ପୂର୍ବରୁ ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷ ସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କପଡ଼ା ଆଦି କଢ଼ା ଯାଇଥିଲା। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହନ୍ତି,
2: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି ତିନି ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ, କର୍ପୂର, କସ୍ତୁରୀ, କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକି ପ୍ରତିଭାବ୍ଧ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
1: ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଥିବା ବେଳେ ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି। ଏହି ନୀତି ସମ୍ପର୍କରେ ଜଣାଇଛନ୍ତି ଶ୍ରୀ ବୈଦ୍ୟ ସୁଧାଂଶୁ ପ୍ରସାଦ ମିଶ୍ର।
3: ସ୍ନାନ ପୁଣ୍ୟର ପରଠୁ ତ ମହାପ୍ରଭୁ ଜ୍ୱରାକ୍ରାନ୍ତ ହେଇକି ଅଛନ୍ତି, ସେଥିରେ ତାଙ୍କର ଫୁଲୁରୀ ତେଲ ଲାଗିକିରି ଶରୀର ପୀଡ଼ା ଗଲା, ଔଷଧ ଲାଗିଗଲା, ତାପରେ ଯେତେବେଳେ ମହାପ୍ରଭୁ ସୁସ୍ଥ ହେଲେନି ସେତେବେଳେ ରାଜବୈଦ୍ୟ ହେଉଛନ୍ତି ଦଶମୂଳ ଔଷଧ ଦେଇକିରି ମହାପ୍ରଭୁଙ୍କୁ ସୁସ୍ଥ କଲେ, ତାପରେ ରଥଯାତ୍ରା ପିଙ୍ଗା ପ୍ରସ୍ତୁତି ଆରମ୍ଭ ହେଲା। ଏଥିରେ ସାଧାରଣତଃ 10 ଗଛର ଚେର ମୂଳି ପତ୍ର ଏଗୁଡ଼ାକ ବ୍ୟବହାର ହୁଏ, 5 ବୃହତ ମୂଳି, 5 ଲଘୁ ମୂଳି, ସେଟା ଯୋଡ଼ା ମାନେ ମିଶିଲେ ସେଟା 10 କୁହାଯାଏ। ଯଥା ହେଉଛି ବେଲ, ଗମ୍ଭାରୀ, ଶାଳପନି, କୁଷ୍ଠପନି, ଅଙ୍କରାନ୍ତି, ଏହିପ୍ରକାର 10 ଗଛର ଚେର, ଛାଲି, ପତ୍ର ହିଁ ବ୍ୟବହାର ହୁଏ। ଆଜ୍ଞା, ବେଲ, ଗମ୍ଭାରୀ, ଶାଳପନି, କୁଷ୍ଠପନି ସବୁତକ ହେଉଛି ଔଷଧୀୟ ଆୟୁର୍ବେଦିକ ଜିନିଷ। ସବୁତକ ପେଟ ଥଣ୍ଡା, ପିତ କାଟେ, ପେଟ ସଫା କରେ, ଆମର ଏହିପରିକା ହେଇକିରି ରୋଗ ବ୍ୟାଧି ଛଡ଼ା ପିଙ୍ଗା ବ୍ୟବହାର ହୋଇଥାଏ। ଜିନିଷ ଗୁଡ଼ାକ ଅତ୍ୟନ୍ତ ପିତା ହୁଏ, ପିତା ଲାଗେ ପାଟିକି, ସେଥିପାଇଁ ମହାପ୍ରଭୁଙ୍କୁ ଟିକେ ସୁସ୍ୱାଦ କରିବା ପାଇଁ ସେଥିରେ ପଡ଼ିଥାଏ ଖୁଆ, ସର, ମହୁ, ଏଗୁଡ଼ାକ ବି ପଡ଼ିଥାଏ ସେଥିରେ।
1: ଶ୍ରୀମନ୍ଦିର ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଉପରକୁ ପବିତ୍ର କଳସ ଉଠାଯିବା ସହିତ ଭୋଇ ସେବକମାନେ ପରମ୍ପରା ଅନୁସାରେ ଅଷ୍ଟମ ହରିବୋଲ ଧ୍ୱନି ଦେଇଛନ୍ତି। ରଥରେ ଚକା ପଡ଼ିବା ଦିନ ଭୋଇ ସେବକମାନେ ଶେଷ ହରିବୋଲ ଧ୍ୱନି ଦେବେ। ରଥ ନିର୍ମାଣ ଓ ମହାପ୍ରଭୁଙ୍କ ସେବା ସମ୍ପର୍କରେ ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର।
4: ପ୍ରଭୁଙ୍କର ରଥ କାର୍ଯ୍ୟ ଆମର ଚଳିତ ବର୍ଷ ମଧ୍ୟ ସବୁ ବର୍ଷ ଭଳି ଅକ୍ଷୟ ତୃତୀୟା ଠାରୁ ଆମର ଶୁଭ ଦିଆଯାଇକି ତା ପରଦିନ ଠାରୁ କାର୍ଯ୍ୟ ଆରମ୍ଭ ହେଲା। ପ୍ରଥମେ ତୁମ୍ଭ କାର୍ଯ୍ୟ ହେଇକିରି ଅନ୍ୟାନ୍ୟ ସବୁ କାର୍ଯ୍ୟ ଚାଲିଲା। ଭଉଣୀ ଦିନ ଭଉଣୀ ତିଥିରେ 2 ଚକ ସହ ଗୋଟେ ଅକ ସଂଯୋଗ କରାଗଲା। ତା ପୂର୍ବରୁ ନୃସିଂହ ଚତୁର୍ଥୀ ତିଥିରେ ଗୁଜ ମଧ୍ୟ କାର୍ଯ୍ୟ ହେଇଥିଲା। ପର୍ଯ୍ୟାୟକ୍ରମେ ସବୁତକ ଚକ ସରି, ଅଖ ସରି, ଦଣ୍ଡା ମଧ୍ୟ ସରି, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଅଖ ଦଣ୍ଡା ସବୁ ସେଟ୍ କରାଯାଇକିରି ଚାରିନାକା ଉଠିଗଲା। ତାପରେ ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକିରି କଳସ ଲାଗିକିରି ଓଲଟ ଶୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି, ବାଡ଼ ଗୁଡ଼ିକ କାମ ଅଛି, ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ନେତ୍ରୋତ୍ସବ ଦିନ, ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର 3 ଯାକ ରଥ ଯାଇକିରି ସିଂହଧାରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଇଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି, ଚଳିତ ବର୍ଷ ମଧ୍ୟ ସେଇଭଳି ଭାବରେ କାମ ଆମର ସୁଚାରୁ ରୂପେ ସମ୍ପନ୍ନ ଅଛି। ସମସ୍ତ କେବଳ ଅପେକ୍ଷା ପ୍ରଭୁଙ୍କ ଆଜ୍ଞାମାଳକୁ, ନେତ୍ରୋତ୍ସବ ତିଥି ଆସିଲେ ପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ପ୍ରଭୁଙ୍କର ରଥ ଯାଇକି ସିଂହଧାରେ ପହଞ୍ଚିକିରି ତା ପରଦିନ କେମିତି ପ୍ରଭୁ ସୁରୁଖୁରୁରେ ଯାତ୍ରା ଆରମ୍ଭ କରି ବାହୁଡ଼ି ଆସିବେ।
1: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର 3 ଅପେକ୍ଷା। ରଥଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ କରାଯାଇଛି ଆକର୍ଷଣୀୟ ଝୋଟି ଚିତା, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ନୀତି ପରମ୍ପରାର ଏହି ଅନନ୍ୟ ଅଧ୍ୟାୟ ଶ୍ରୀଜଗନ୍ନାଥ ସଂସ୍କୃତିର ମହିମାକୁ ଆହୁରି ଉଜ୍ଜଳ କରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ କେବଳ ଅପେକ୍ଷା।

କେତେବେଳେ ପହଣ୍ଡି ହେବ? ଦେଉଳରୁ ବାହାରି ବଡ଼ଦାଣ୍ଡକୁ ବିଜେ କରିବେ ଚକାନୟନ। ରଥରେ ବସି ଶ୍ରଦ୍ଧାଳୁଙ୍କ ମେଳରେ ସରଧାବାଲିରେ ଯାତ୍ରା କରିବେ ମାଉସୀମା ଘରକୁ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

0: ଗୀତ ଗଜଲ କ୍ରମରେ ଶୁଣିଲେ ଗଜଲ କଣ୍ଠଶିଳ୍ପୀ ଥିଲେ ରୂପ କୁମାର ଏବଂ ସୋନାଲି ରାଠୋର। ଆକାଶବାଣୀ ରାଉରକେଲା ଲୋକଗୀତ କ୍ରମରେ ପ୍ରସାର କରୁଛୁ ପାଲା। ପରିବେଷଣ କରିଛନ୍ତି ମନୋରଞ୍ଜନ କରଉ ସାଥୀ।
1: ଜଗନ୍ନାଥ ସ୍ୱାମୀ କି ଜୟ।

0: ଦଶବତାର ମହାପ୍ରଭୁ ରାଜ୍ୟବାସୀଙ୍କର ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ। ସର୍ବେ ଆନନ୍ଦ କବାର ବିଷୟବସ୍ତୁଟି କ'ଣ? ଆଜିର ପୌରାଣିକ ବିଷୟବସ୍ତୁ ହଉଛି ପ୍ରହ୍ଲାଦ ଚରିତ।
1: ହଁ,
0: ପ୍ରଥମରେ ଜଗନ୍ନାଥ ଦାସ, ଅତି ବଡ଼ି ଜଗନ୍ନାଥ ଦାସ ଲେଖିଲେ କ'ଣ
1: ଲେଖିଲେ
0: ନା?

ପ୍ରଥମ ଜଗନ୍ନାଥ ଦାସଙ୍କର ଆରମ୍ଭ ହେଲା ବହି ଲେଖା ନମଇ ନୃସିଂହ ଚରଣ। କାରଣ କ'ଣ ନା, ନୃସିଂହ ଗୋଟିଏ ଏମିତି ଠାକୁର ଜଗତର କଲ୍ୟାଣ ପାଇଁ, ସମସ୍ତଙ୍କର ଦୁଃଖକୁ ଲାଘବ କରିବା ପାଇଁ ସେ ଚତୁର୍ଥ ଅବତାର ନେଇଥିଲେ। ନା ତାଙ୍କର ଭଗବାନଙ୍କର ହିସାବରେ କ'ଣ ରହିଛି, ମହାମନୀଷୀ ମାନେ ଗଢ଼ି ଦେଇ ଯାଇଛନ୍ତି ଆମ ପାଇଁ। ହଁ, ଧାମଚାରୀ, ନାମଚାରୀ, କାମଚାରୀ, ସଦାଚାରୀ, ହଁ, ଦିନଚାରୀ, ବେଳାଚାରୀ, ନାରୀଚାରୀ, ନରଚାରୀ, ଧର୍ମଚାରୀ, ହଁ, ବ୍ରହ୍ମଚାରୀ, ମେଘଚାରୀ, ପାଗଚାରୀ, ଦିଗଚାରୀ, ସବୁଗୁଡ଼ାକ ଚାରି ଚାରି ବିଷୟରେ ରଖିଛନ୍ତି। ତେଣୁ ଚାରି ଚାରି ବିଷୟରେ ଆଣିକରି ଆଜି ଆମେ ଚତୁର୍ଥ ଅବତାର ନରସିଂହ ଅବତାରକୁ ଯାଉଛେ, ପ୍ରହ୍ଲାଦ ଚରିତ ବିଷୟବସ୍ତୁଟି। ବିଷୟବସ୍ତୁର ନାମ ହେଉଛି ପ୍ରହ୍ଲାଦ ଚରିତ। କ୍ଲାସ୍

ସୃଷ୍ଟିର ଆରମ୍ଭ ସମୟ ମଧୁ କୈତବ ଜାତ ହେଲେ କେଉଁଠୁ ନା ବିଷ୍ଣୁଙ୍କର ଦୁଇଟି କାନମଳିରୁ କାନ ମୂଳିକୁ ମଳି ଦେଲେ ଏବଂ ଦୁଇଟି ମଳି ବାହାରି ପଡ଼ିଲା ତାକୁ ପକେଇ ଦେଲେ ସେ ଜଳରେ କାହିଁକି ନା ବ୍ରହ୍ମା ଦେଖିଥିଲେ ସବୁଗୁଡ଼ିକ ଜଳମଗ୍ନ ଜଳ ଉପରେ ବା କ'ଣ କରିବି ପ୍ରଭୁ ମୁଁ କିପରି ସୃଷ୍ଟି କରିବି ତାର ବିଧାନ କରନ୍ତୁ ଭଗବାନ ସୃଷ୍ଟି ଆରମ୍ଭ କରିବା ପାଇଁ ଇଏ କାନ ମଳିକୁ ମଳି ଦେଲେ ମୂଳିକୁ ମଳି ଦେଇ ସଙ୍ଗେ ସଙ୍ଗେ ଜଳରେ ପକେଇ ଦେଲେ ଭାଗବତ କହେ କ'ଣ କହିଲା ଜଳ।

ଜଳ ଆଉ ପବନ ଯେତେବେଳେ ଲାଗିଗଲା ସେତେବେଳେ ସେ ଦୁଇଟି ଦେହ ପାଇଗଲେ, ଶରୀର ପାଇଗଲେ, ଶରୀର ଗଛ ପ୍ରମାଣେ ବଢ଼ିଲା, ଧୀରେ ଧୀରେ ବଢ଼ିଲା ବଢ଼ିଲା, ଗୋଟେ ଗୋଟେ ଅସୁର ପାଲଟି ଗଲେ ସେମାନେ, ହଁ, ବିରାଟ କାୟ ରୂପ ଧାରଣ କଲେ, ଦେଖିଲେ ସାମ୍ନାରେ ବିଷ୍ଣୁକୁ, ହଁ, ଯାହାଠୁ ଜାତ ହେଲେ ତାଠୁ ତାକୁ ଆଗ ନିଶ୍ଚୟ ମାରିବେ ବୋଲି ଚିନ୍ତା କଲେ, ଜନ୍ମ ହୋଇଛନ୍ତି ପରା। ତେଣୁକରି ଏମାନେ କ'ଣ କଲେ ନା ଅସୁରିଆ ବୁଦ୍ଧି ଗୁଡ଼ା ବାହାର କରି ବିଷ୍ଣୁଙ୍କୁ ଗ୍ରାସ କରିବା ପାଇଁ ଆସି ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ। ଯାହା ରହୁଛି ସହସ୍ର ଶୀର୍ଷା ପୁରୁଷାଣାଂ ସହସ୍ରାକ୍ଷ ସହସ୍ରପାତ, ତାକୁ ମାରିବ ବା କିଏ? ଭଗବାନ କ'ଣ କଲେ ନା ଧରି ଆସିଲେ ଦୁଇ ହାତରେ, ଆଣିକରି ଜଙ୍ଘରେ ପକେଇ ଦେଲେ, ଜଙ୍ଘରେ ପକେଇ ଦେଇକରି ତାକୁ ମେଦି ଦେଲେ, ହଁ, ମେଦାରୁ ମେଦିନି ଜଳ ସ୍ଥଳ ଘେନି, ହଁ, ଭଗବାନ ସୃଷ୍ଟି ସର୍ଜନା କରିବା ପାଇଁ ବ୍ୟବସ୍ଥା କରିଦେଲେ, ମହାବୀର ବ୍ୟବସ୍ଥାପକ। ତେଣୁ ଭଗବାନ କ'ଣ କଲେ ନା ସେଇ ଅସୁରଙ୍କୁ ବଧ କରିଲା ପରେ, ହଁ, ମେଧାସୁର ହେଇଗଲେ ସିଏ, ହଁ, ମଧୁ ଆଉ କୈଟବ, ମଧୁ କୈଟବ ଦୁଇଟିଙ୍କୁ ବିନାଶ କରି ମେଧାସୁରରେ ପରିଣତ କରି ତାକୁ ପକେଇଦେଲେ ଜଳ ଉପରେ, ହେଇଗଲା ମେଦିନୀ। ମେଦିନୀ ଉପରେ ଆଜି ବ୍ରହ୍ମାଙ୍କୁ ପରମେଶ୍ୱରଙ୍କୁ ସାଙ୍ଖଳି ଦେଲେ ମେଦିନୀକୁ, ନିଅ, ତୁମେ କିଛି ସୃଷ୍ଟି କରିବା ପାଇଁ ଚାହୁଁଥିଲ, ତୁମେ ସୃଷ୍ଟି କର। ତେଣୁ ସୃଷ୍ଟି କରିବାକୁ ଚେଷ୍ଟା କରି ଆଜି ବ୍ରହ୍ମା କ'ଣ କଲେ, ତେଣୁ ଇଏ ଶରୀର ଗୋଟେ ମେଦ, ମେଦରୁ ସୃଷ୍ଟି ହେଲା ମେଦିନୀ। ଯାଉ, ସେ ମେଦିନୀ ଉପରେ ଭଗବାନ ସୃଷ୍ଟି କରିବା ପାଇଁ ବ୍ରହ୍ମାଙ୍କୁ ଆଦେଶ ଦେଇଦେଲେ। ବ୍ରହ୍ମା ସେ ଆଦେଶକୁ ପାଳନ କରି କ'ଣ କଲେ ନା ସତ୍ୟ

କେତେ ଦକ୍ଷତା ଅଛି ହିସାବପତ୍ର କରିବା ପାଇଁ। ବ୍ରହ୍ମାଙ୍କର ଆସନ ଟଳମଳ ହଉଥିଲା, ସେତେବେଳେ ଉପାୟ ନ ପାଇ ବାଧ୍ୟ ହୋଇକରି ଯାଇ ପହଞ୍ଚିଗଲେ। ସେତେବେଳେ ଯାଇ ଦେଖୁଛନ୍ତି କ'ଣ ନା, ତପସ୍ୟା ପୂର୍ଣ୍ଣ ହୋଇଛି।

ମୁ ଜଳରେ ବୁଡ଼ି ମରିବିନି, ସ୍ଥଳରେ ପଡ଼ି ମରିବିନି, ବାୟୁରେ ଉଡ଼ି ମରିବିନି, ଅଗ୍ନିରେ ପୋଡ଼ି ମରିବିନି, ନରରେ ମରିବିନି, ନାରୀରେ ମରିବିନି, ଘରେ ମରିବିନି, ବାହାରେ ମରିବିନି, ଏମିତି କୌଣସି ସମୟରେ ଯେମିତି ନ ମରିବି ସେଇଭଳି ବର ମୋତେ ଦିଅ। ଏ କଥା ଚିନ୍ତାରେ ନ ପକେଇ ବ୍ରହ୍ମା ଆଜି ବର ଦେବା ପାଇଁ ବ୍ୟବସ୍ଥା କରିଦେଲେ ଏବଂ ବର ଯାଚି କରି ଦେଇଦେଲେ। ହଁ, ବର ବଳରେ ବଳିଆନ ହୋଇ ଆଜି ହିରଣ୍ୟକଶ୍ୟପୁ ମହାତେଜା ରାକ୍ଷସ ପାଲଟି ଯାଇଛି। ତେଣୁ ସେ ରାକ୍ଷସକୁ ବଧ କରିବା ପାଇଁ ଭଗବାନ ପୁଣି ରୂପ ଧାରଣ କରିବେ। ଯଦା ଯଦା ହି ଧର୍ମସ୍ୟ।

ଭଗବାନ ସମ୍ଭବ ହୁଅନ୍ତି। ଭାଗବତ କହେ ଯୁଗକୁ ଯୁଗ ଏହି ମତେ ପରମାନନ୍ଦେ ଜଗତେ ଦେବାସୁର ଯତ୍ର ବିବାଦ ଭୂମୌ।

ପ୍ରଭୁଙ୍କୁ କାହିଁକି ସହସ୍ର ଥର ପ୍ରଣାମ କରାଯାଏ? ଏଇଥିପାଇଁ ଦେବତା ଏବଂ ଅସୁରଙ୍କ ଭିତରେ ଯେତେବେଳେ ଲଢ଼େଇ ଲାଗେ ସେତେବେଳେ ତତ୍କାଳ ଶ୍ରୁତି ହରଣଂ ନିଧାନମ୍, ସେଇ ସମୟକୁ ହରଣ କରିବା ପାଇଁ ମହାପ୍ରଭୁ କ'ଣ କରନ୍ତି ନା ଗୋଟିଏ ରୂପ ଧାରଣ କରନ୍ତି, ଯେଉଁ ରୂପରେ କି ଭଗବାନଙ୍କର ରୂପ ଏମିତି ହେଇଥାଏ ଅସୁରବଦ୍ଧ କରିବା ପାଇଁ ଗୋଟିଏ ସ୍ୱତନ୍ତ୍ର ରୂପ ନେଇଥାନ୍ତି। ଆଜି ହିରଣ୍ୟକଶ୍ୟପୁ ମହାରାଜ ବହୁତ ତେଜିଆନ ହେଇଯାଇଛି, ଷଣ୍ଢା ଅମର୍କଙ୍କୁ ଦାୟିତ୍ୱ ଦେଇଥିଲା ପାଠ ପଢ଼ିବା ପାଇଁ, ଅନୁଲାଦ ଜହ୍ଲାଦ ଆହ୍ଲାଦ ପ୍ରମାଦ ଯେମିତି ପ୍ରହ୍ଲାଦ ଏମାନେ ସବୁ ଥିଲେ, ହଁ ଏମାନଙ୍କୁ ନେଇ ପାଠ ପଢ଼ାଇବା ପାଇଁ ବ୍ୟବସ୍ଥା କରିଦେଇଛି। କେଉଁଠି ନା ଶୁକ୍ରାଚାର୍ଯ୍ୟଙ୍କର ପୁତ୍ର ଷଣ୍ଢା ଆଉ ଅମର୍କ ଏମାନଙ୍କ ପାଖରେ ପାଠ ପଢ଼ିବା ପାଇଁ ଦାୟିତ୍ୱ ଦେଇଦେଇଛି। ଦାୟିତ୍ୱ ଦେଲେ କ'ଣ ହେବ? ସେ ପାଠ ପଢ଼ିବା ପାଇଁ କହିଥିଲା ଓଂ ନମ ଶିବାୟ, ଶିବଙ୍କର ପାଠ ପଢ଼ିବା ପାଇଁ କହିଥିଲା, କିନ୍ତୁ ଇଏ ତ ଶିବଙ୍କ ପାଠ ପଢ଼ିବା ପାଇଁ ରାଜି ନୁହେଁ, ତେଣୁ ହରିଙ୍କର ଭଜନ କରେ। ହଁ ଆରେ ବାପା, ତୁ ଅନେକ ଦିନ ହେଲା ତୁ ପାଠ ପଢ଼ିକିରି ଆସିଲୁ ମୋର ଆମର ଗୁରୁଙ୍କ ଗୃହରୁ, ତେବେ ମୋତେ ଟିକେ କହ, କୋଳରେ ବସେଇଥିଲେ, କହ ତୁ ମୋତେ କି ପାଠ ପଢ଼ିଛୁ ମୋତେ ଟିକେ କହ। ନା ହରି କାରଣ ହରି କାରଣ ହରି କାରଣ।

ବାପା ହରି କାରଣ, ଇଏ ସବୁ କିଛି କାରଣର ଅଧିକାର ହେଉଛି ହରି, ତେଣୁ କରି ହରିଙ୍କୁ ଗାୟନ ରଟନ କୀର୍ତ୍ତନ ବଞ୍ଜନ ଅର୍ଚ୍ଚନ ମୁଁ କରୁଛି। ହଁ, ଦୂର କୁଳାଙ୍ଗାର କହି ଖଣ୍ଡେ ଦୂରକୁ ଫିଙ୍ଗି ଦେଲା ହିରଣ୍ୟକଶ୍ୟପ ମହାରାଜ। ଦୂରେ ଥାଇକରି କହୁଛି, ପୁଅ କହୁଛି, ହେ ବାପା, ହଁ ଇଏ ପିତା।

ବାପା ମା ଭାଇ ବନ୍ଧୁ କୁଟୁମ୍ବ ତମେ ଯିଏ ଯେତେ ଯୋଉଠି ଥିଲେ କଣ ହେବ, ସେମାନେ କେହି ମୋର ନୁହେଁ, ଏକମାତ୍ର ମୋର ହଉଛି ଭଗବାନ, ସେ ହଉଛନ୍ତି ଦିନ ବାନ୍ଧବ ସମସ୍ତଙ୍କର, ତେଣୁ ମୁଁ ତାଙ୍କୁ ଗାୟନ ରଟନ କୀର୍ତ୍ତନ କରୁଛି। ଏ କଥା ଯେତେବେଳେ ଶୁଣି ପକେଇଲା ହିରଣ୍ୟକଶ୍ୟପୁ, ସଙ୍ଗେ ସଙ୍ଗେ କହିଲା, ଆରେ କାହିଁ ଅଛି।

ଭକ୍ତକୁ ଦୃଶ୍ୟମାନ ହେଉଛି, ଭକ୍ତ ଦେଖିପାରୁଛି, ସ୍ତମ୍ଭରେ ଅଛି, କହିଦେଲା ବାପା ହମସେ ତୁମସେ ଖଡ଼ଗେ ଖୁମସେ, ହଁ ଏ ସବୁଥିରେ ହରି ବିଦ୍ୟମାନ ଅଛନ୍ତି, ତୁମେ ଯୋଉଠି ଖୋଜିବ ସେଠି ପାଇବ, ଖାଲି ଖୋଜି ନଥିଲ ପାଉନଥିଲ, ଆଜି ଖୋଜିଛ ଯେତେବେଳେ ହରିଙ୍କୁ ପାଇବ ନିଶ୍ଚୟ, ଯେ ଜନ ଖୋଜେ ସେ ଜନ ପାଏ, ଯେ ନ ଖୋଜେ ସେ ନ ପାଏ, ଯେ ଖୋଜିବ ସେ ସିନା ପାଇବ, ତେଣୁ ପାଇବ। ଏକଥା ଯେତେବେଳେ ଶୁଣି ପକେଇଲା ହିରଣ୍ୟକଶ୍ୟପୁ, ସଙ୍ଗେ ସଙ୍ଗେ କହିଲା ଆରେ ତୁ ଯେବେ

0: ହିରଣ୍ୟକଶ୍ୟପ ପ୍ରହଲ୍ଲାଦକୁ କି ଶାସ୍ତି ନ ଦେଇଛି, କେବଳ ହରି ଭଜନ କରୁଛି ବୋଲି ଅଗ୍ନିରେ ପଡ଼େଇଛି ଶେଷରେ। ହେଲେ ସିଂହିକା, ଇଏ ମରିଗଲା ପଛେ ହୋଲିକା, ମାତ୍ର ବଞ୍ଚିଗଲା କିଏ? ପ୍ରହଲ୍ଲାଦ। ସର୍ପଦଂଶନ କରେଇଲା, ହସ୍ତି ମଡ଼େଇଲା, ଜଳରେ ଟିକ୍ ଟିକ୍ କରି କାଟି ଭସେଇ ଦେଲା, ତଥାପି ମଲା ନାହିଁ ପୁଅ। ବହୁ ଅନୁଭବର ପୁଅ ସିଏ, ଉପାୟ ନ ପାଇ ହିରଣ୍ୟକଶ୍ୟପୁ କହିଲା, ଶେଷରେ ମୁଁ ଆକୁ ତ ମାରିପାରିବି ନାହିଁ, ଅନ୍ତତ ପକ୍ଷେ ସିଏ କାହାକୁ ଧରିଛି ଟିକେ ଦେଖିବା ପାଇଁ। ହଁ, କାହାକୁ ସେ ଧରିଛି ତାକୁ ଦେଖିବି। ଚିନ୍ତାରେ ପଡ଼ିଗଲା କିଏ ନା ଆଜି ହିରଣ୍ୟକଶ୍ୟପୁ। ଉପାୟ ନ ପାଇ ବାଧ୍ୟ ହୋଇକରି ଡାକ ଛାଡ଼ିଲା, ତ ରଡ଼ି ଛାଡ଼ିଲା, ଉପାୟ ନ ପାଇକରି ଦେଖେଇ ଦେଲା ସ୍ତମ୍ଭକୁ।
1: ବାପା ମୋର କହୁଛି, ତମକୁ ଟିକେ ଦେଖିବ।

ଲୋକଗୀତ କ୍ରମରେ ଶୁଣିଲେ ପାଲା, ପରିବେଷଣ କଲେ ମନୋରଞ୍ଜନ କର ଓ ସାଥି। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହୁଡ଼ିରେ ସମୟ ବର୍ତ୍ତମାନ ରାତି 11ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି ସମୟ ମଧ୍ୟରେ।

Akasvalni davrkla. ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

பாசிபிள் நீட் அவர் இருக்கலாம். ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।